ଆକାଶବାଣୀ ପୁରୀ, ଆଜି ରବିବାର 1948 ଶତାବ୍ଦ ଆଷାଢ଼ ମାସ 14 ଦିନ, ଇଂରାଜୀ 2026 ମସିହା ଜୁଲାଇ ମାସ 5 ତାରିଖ। ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ସକାଳ 5:56:42। ଆମର ଅଗଣିତ ଶ୍ରୋତାବନ୍ଧୁମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରାତଃ ଅଧିବେଶନ। ଆମ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଫ୍ରିକ୍ୱେନ୍ସି ମୋଡୁଲେସନ୍ ମାଧ୍ୟମରେ 103.4 FM ଯୋଗେ।

ଆକାଶବାଣୀ ପୁରୀ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି 103.4 ଏଫ୍ଏମ୍ରେ। ଅଧିବେଶନ ପ୍ରାରମ୍ଭରେ ଶୁଣନ୍ତୁ ହିନ୍ଦୀରେ ସମ୍ବାଦ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

ଗୋକୁଳ ଅତଳ ମହାପାରାବାର ହୋଇ ମହାମହିଧର ହିମେ ହିମେ ହିମାଳୟ ମଧ୍ୟେ ଏ କିଏ ଯେ ବିଶ୍ୱରୂପ ଦର୍ଶନ କରାଉଛି? ଭୂଲୋକ ଦ୍ୱିଲୋକ ଅନ୍ତରୀକ୍ଷ ଘେରି ଆଜି ସବୁକିଛି ସୁଧାମୟ, ସବୁକିଛି ମଧୁମୟ।

ଶୁଭିଲାଣି ତ ଦୂରରୁ କାହାର ଏଇଟାକୁ, ଉତ୍ତାଳ ହେଲାଣି ହିଆ, ଉଚ୍ଚାଟ ହେଲାଣି ମନ, ଏଡ଼ି ହେବ ନାହିଁ ଆଉ ଅନ୍ତରଙ୍ଗ ଏ ଆହ୍ୱାନ। ଗଗନ ପବନକୁ ସୁବାସିତ କରି ଭାସି ଆସୁଛି କାହାର ଏ ଚନ୍ଦନ ତୁଳସୀ ଅଗୁରୁ କର୍ପୂରର ବାସ୍ନା। ମୁଁ କ୍ଷେତ୍ର ଯିବି, ଗୋଡ଼ ଯୋଡ଼ିକୁ ଆଉ ଥୟ ଧରୁନାହାନ୍ତି, ଶରଧା ବାଲିରେ ଚାଲିବାକୁ ମନ, ହାତ ଯୋଡ଼ିକ କଟାଳ କଲେଣି ଗରୁଡ଼ ଖମ୍ବକୁ କୁଣ୍ଢେଇ ଧରିବାକୁ, ତୁଣ୍ଡ ଖୋଜିଲାଣି ଅବଢ଼ା ଅନ୍ନ, ଦୁଇ ଆଖି ମୋର ଦେଖିବ ଚକା ନୟନକୁ, ସବୁ

ଆଜି ଆଜି ଉନ୍ମୁଖ ଉତ୍କଣ୍ଠିତ ଉନ୍ମିଳିତ ସେଇ ବିଶ୍ୱ ବିରାଟ ପୁରୁଷଙ୍କୁ ଅଙ୍ଗେ ଅଙ୍ଗେ ଅନୁଭବ କରିବାକୁ ମୁଁ କ୍ଷେତ୍ର ଯିବି। ପ୍ରତି ଅଙ୍ଗ ଲାଗି କାନ୍ଦିଏ ପ୍ରତି ଅଙ୍ଗ ମୋର ଭକ୍ତର ସରଳ ପ୍ରେମ ଓ ସ୍ୱଚ୍ଛନ୍ଦ ସମର୍ପଣରେ ସେଇ ଆକୃତି ଝରି ପଡ଼ୁଛି।

ଦାଣ୍ଡରେ ଏଇ ଡାକତ ଗାଁ ଗଣ୍ଡା ସହର ନଗ୍ରଭେଦି ସମଗ୍ର ଭାରତ ଭୂଖଣ୍ଡରେ ବିଞ୍ଚି ହୋଇ ପଡ଼ିଥିବ। ଦୂରଦୂରାନ୍ତରୁ ଟାଣି ହେଇ ଆସୁଥିବେ ଭକ୍ତ ସର୍ବେ ଆତୁର ତୃଷାତ୍ମକୋହ ଉଚ୍ଛନ୍ନ ହୋଇ ଭକ୍ତି ଓ ବିଶ୍ୱାସର ମହାଧାରା ତ ଶ୍ରୀକ୍ଷେତ୍ରର ସବୁ ଫାଙ୍କ ଗଳି ରାସ୍ତା ଉପରାସ୍ତା ଦେଇ ବଡ଼ଦାଣ୍ଡକୁ ମୁହାଁଇଥିବେ। ଅଧୀର ଉଲ୍ଲାସରେ ପାଞ୍ଚ ମନ ପାଞ୍ଚ ପ୍ରାଣ ହୋଇ ଏକତ୍ର କରିବା ଦର୍ଶନ, ଏକତ୍ର କରିବା ଭୋଜନ, ଏକତ୍ର କରିବା ଚିନ୍ତନ, ଏକତ୍ର କରିବା କୀର୍ତ୍ତନ, ଦେଖିବା ସିଂହଦ୍ୱାର, ଉଠିବା ବାଇଶି ପାବଚ୍ଛ, ବୁଲିବା କଳ୍ପବଟ, ସୁବର୍ଣ୍ଣ କଳସ ଉପରେ ଫରଫର ହୋଇ ଉଡ଼ୁଥିବ ଚିରାଳ ପତାକା।

ନିର୍ମମ ସଂସାରର ଜଟିଳ ମୋହଜାଲରୁ ତଥାପି ମୁକୁଳି ଆସି କେହି ଜଣେ କେବେ ଚେତି ଉଠିଲା। ପବନରେ ଅଦ୍ଭୁତ ଶୀତଳ ସ୍ପର୍ଶ, ଅଦ୍ଭୁତ ପଦ୍ମଗନ୍ଧ, ରୋମେ ରୋମେ ଭରିଗଲା ପୁଲକ। କେହି ଜଣେ ତାକୁ କାହିଁ କେତେ ଦୂରରୁ ଅତି ଆପଣାର କରି ଡାକୁଛି। ଆଖିରୁ ଝରିଗଲା ଅବିରଳ ଅଶ୍ରୁଧାର। ଏକା ନହସରେ ଧରାପରା ହୋଇ ଗୋଳିପୋଳି ହେଇ ଗାଁ ସାରା ସତେ କି ଉଠି ଆସିଲେ ଦାଣ୍ଡେ ଦାଣ୍ଡେ। କେଜାଣି ସେ କେତେ ବାଟ ଏମିତି ଟାଣି ହେଇଗଲେ। 750 କୋଶ ଦୂରରୁ ହେଇ ଦେଖ, ଅଧା ଆକାଶରେ ଦିଶିଲାଣି ନୀଳଚକ୍ର ପତିତ ପାବନ ବାନା। ନୀଳଚକ୍ରେ ହୋ ଦେଖ ଉଡ଼ୁଛି ବାନା, ପତିତ ପାବନ ଜାନା। ଆଙ୍କୁ ଦର୍ଶନ ମାତ୍ରକେ ସବୁ କଳ୍ମଶତ ଚୁନା ହେଇଯିବ। ବ୍ରାହ୍ମଣ ଚଣ୍ଡାଳ ଏଠି ଏକତ୍ର ଭୁଞ୍ଜନ୍ତି ଏକିଲା।

0: ଶେଷ ହେଲା ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ବନ୍ଦନାର କଣ୍ଠଶିଳ୍ପୀମାନେ ଥିଲେ ପ୍ରଥମେ ଦ୍ୱୈତକଣ୍ଠରେ ମହାପ୍ରସାଦ କର ଏବଂ ମିଥିଲି ଚିନାରା ମଧୁସୂଦନ ରାଓଙ୍କ ରଚନାରୁ। ଯଦୁନାଥ ଦାସ ମହାପାତ୍ରଙ୍କ ରଚନାରୁ କଣ୍ଠଦାନ କରିଥିଲେ ଅର୍ଜୁନ ଚରଣ ସାମଲ। ବାଗ୍ମୀ ମିଶ୍ରଙ୍କ କଣ୍ଠରେ ଥିଲା ପୁରାତନ ରଚନା। ମିଶ୍ରଚନ୍ଦ୍ର ମିଶ୍ରଙ୍କ ରଚନାରେ ଥିଲେ କେଶବ ଚନ୍ଦ୍ର ରାଉତ ଏବଂ ତୃପ୍ତିଦାସଙ୍କ କଣ୍ଠରେ ଥିଲା ପୁରାତନ ରଚନା। ଆଲେଖ୍ୟ ଏବଂ ଉପସ୍ଥାପନା ଡକ୍ଟର ମାଳବିକା ରାୟ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।

ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଅନୁଚିନ୍ତା ନିବେଦନ କରିଛନ୍ତି ସୁଲୋଚନା ଦାସ।

ଶ୍ରୀଜଗନ୍ନାଥଙ୍କର ଏହି ରଥଯାତ୍ରା ସ୍ରଷ୍ଟା ସହିତ ସୃଷ୍ଟିର ଏକୀଭୂତ ହେବାର ଜୟଯାତ୍ରା, ପ୍ରେମର ଜୟଯାତ୍ରା, ବିଶ୍ୱାସର ଭକ୍ତିର ଜୟଯାତ୍ରା। ଏ ଯାତ୍ରା ସସୀମରୁ ଅସୀମକୁ, ବ୍ୟଷ୍ଟିରୁ ସମଷ୍ଟିକୁ, ଏକରୁ ଅନେକକୁ, ଏ ମହାମିଳନ ଭକ୍ତ ସହିତ ଭଗବାନର, ରାଜା ସହିତ ପ୍ରଜାର, ଜଗତନ୍ନାଥ ଅନନ୍ତ ବିଶ୍ୱବ୍ରହ୍ମାଣ୍ଡର ସ୍ରଷ୍ଟା ପ୍ରଭୁ ଶ୍ରୀଜଗନ୍ନାଥ ନିଜ ନାମକୁ ସାର୍ଥକ କରିବା ପାଇଁ, ପତିତ ଜନକୁ ଉଦ୍ଧାର କରିବା ପାଇଁ ସେଇ ପତିତ ପାବନ ଆଜି ବଡ଼ଦାଣ୍ଡରେ। ଦୀନଦୁଃଖୀର ହାରି ଗୁହାରି ଶୁଣିବା ପାଇଁ ଭକ୍ତଜନ ସମୁଦ୍ର ଭିତରେ ନିଜକୁ ହଜାଇ ଦେଇଛନ୍ତି ପ୍ରଭୁ। ବର୍ଷା କାଳ ଗ୍ରୀଷ୍ମର ରୌଦ୍ରଦଗ୍ଧ ପୃଥିବୀ ଉପରକୁ କଳାମେଘି ଶାଢ଼ୀ ପିନ୍ଧି ପହିଲି ଆଷାଢ଼ ଅବତରି ଆସିଛି। ମେଘମଲ୍ଲାର ପ୍ରାଣରେ ସ୍ପନ୍ଦନ ତୁଳୁଛି, ସୃଜନଶୀଳତାର ପ୍ରତୀକ ଏ ବର୍ଷା। ଭାଇ ଭଉଣୀ ପରମ ଆନନ୍ଦରେ ରଥ ଛୁଡ଼ି ଯାତ୍ରା କରିଛନ୍ତି ନିଜ ଜନ୍ମସ୍ଥଳୀ ଗୁଣ୍ଡିଚା ଘରକୁ। ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିଆନ, ବୌଦ୍ଧ, ଜୈନ, ଶୈବ, ଶାକ୍ତ, ଗାଣପତ୍ୟ, ଶୈବ, ସୌର ସମସ୍ତେ ସମାନ ତାଙ୍କ ଦୃଷ୍ଟିରେ। ସମସ୍ତେ ଏକାକାର ହୋଇଛନ୍ତି ଭକ୍ତ ଭାବରେ। ସବୁ ଅହଙ୍କାର, ଅଭିମାନ, ଦର୍ପ, ଦମ୍ଭ ବିଲୀନ ହୋଇଯାଇଛି ପ୍ରେମର ସେହି ଉତ୍ତାଳ ତରଙ୍ଗରେ, ଭକ୍ତିର ମହାପ୍ଲାବନରେ, ଭକ୍ତଜନର ଆକୁଳ ଆକାଂକ୍ଷାରେ। ଲୀଳାମୟଙ୍କର ସେ ମାନବୀ ଲୀଳା ତନ୍ମୟ କରିଛି ଭକ୍ତ ପ୍ରାଣଙ୍କୁ, ଭକ୍ତ ନୈବେଦ୍ୟ କରିଛି ଭକ୍ତି ଅର୍ଘ୍ୟ ତାର ପ୍ରାଣପ୍ରିୟ ଠାକୁରଙ୍କୁ। ସେଇ ଭକ୍ତି ଡରିରେ ଭକ୍ତ ତାଙ୍କୁ ବାନ୍ଧିପାରେ କାଳେ କାଳେ, ଏହାର ଭୁରି ଭୁରି ଉଦାହରଣ ରହିଛି 500 ବର୍ଷ ତଳର କଥା। ଏହିପରି

ରଥଯାତ୍ରା ସମୟରେ ପ୍ରଭୁ ନିଜ ଭକ୍ତର ମାନ ରକ୍ଷା ପାଇଁ ଅଡ଼ି ବସିଥିଲେ ବଡ଼ଦାଣ୍ଡରେ। ଶ୍ରୀ ଜଗନ୍ନାଥଙ୍କର ପରମ ଭକ୍ତ ବଳରାମ ଦାସ ରଥ ଉପରେ ପଣ୍ଡାମାନଙ୍କ ଦ୍ୱାରା ଲାଞ୍ଛିତ ହେଲେ। ନାରୀ ସହବାସର ବିଭିନ୍ନ ସଙ୍କେତ ବହନ କରି ରଥ ଉପରକୁ ଉଠୁଥିବା ବେଳେ ସେବକମାନେ ତାଙ୍କୁ ଗଳା ଧକ୍କା ଦେଇ ବିଦା କରିଦେଇଥିଲେ। ବଳରାମ ଦାସ ଅପମାନିତ ହୋଇ ବଳିଆ ପଣ୍ଡାଠାରେ ବାଲିରେ ବସି କାନ୍ଦି କାନ୍ଦି ପ୍ରଭୁଙ୍କୁ ନିଜ ଦୁଃଖ ଜଣାଉଥାନ୍ତି ଓ ବାଲିରେ ରଥଟିଏ ତିଆରି କରୁଥାନ୍ତି। ରଥ ତିଆରି ସରିବା ପରେ ବଳରାମ ଦାସ ଶ୍ରୀ ଜଗନ୍ନାଥଙ୍କୁ ପ୍ରାର୍ଥନା କଲେ ତାଙ୍କର ଏହି ବାଲିରଥରେ ଉଭା ହେବା ପାଇଁ। ଏଣେ ବଡ଼ଦାଣ୍ଡରେ ଚାଲୁଥିବା ରଥ ଆଉ ଚାଲିଲା ନାହିଁ। ପଣ୍ଡା ପଢ଼ିଆରୀ ଦଇତା ସମସ୍ତେ ଏପରିକି ରାଜା ମଧ୍ୟ ଥକିଗଲେ। ରଥ ଇଞ୍ଚେ ଘୁଞ୍ଚିଲା ନାହିଁ। ରାଜା ଠାକୁରଙ୍କ ପାଖରେ ଅଧିଆ ପଡ଼ିଲେ। ତାଙ୍କୁ ସ୍ୱପ୍ନ ଦେଶ ହେଲା, ମୋ ଭକ୍ତକୁ ସେବକ କ'ଣ ଅପମାନ ଦେଇ ରଥ ଉପରୁ ତଡ଼ି ଦେଇଛନ୍ତି। ମୁଁ ତାଙ୍କ ବାଲିରଥରେ ଉଭା ହୋଇଛି। ତାଙ୍କୁ ସସମ୍ମାନେ ରଥ ଉପରକୁ ପାଛୋଟି ଆଣିଲେ ରଥ ଚାଲିବ, ତାହା ହିଁ ହେଲା। ଏହି କାହାଣୀଟି ତାଢ଼ତ୍ୟା ଭକ୍ତିର ବର୍ଣ୍ଣନା ହୋଇଛି। କବି ବଳରାମ ଦାସ ତାଙ୍କ ଭାବସମୁଦ୍ର ଗ୍ରନ୍ଥରେ ମଧ୍ୟ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ସେହିପରି ଆଉ ଦୁଇଟି କିମ୍ବଦନ୍ତୀ ତାଙ୍କ ସମ୍ବନ୍ଧରେ ପ୍ରଚଳିତ। ଥରେ ରାଜା ପ୍ରତାପ ରୁଦ୍ରଦେବ ଶ୍ରୀମନ୍ଦିରକୁ ବିଜେ କରୁଥାନ୍ତି। ମନ୍ଦିରରେ ବ୍ରହ୍ମବିଦ୍ୟା ଆଲୋଚନା ହେବାର ଥାଏ। କବି ବଳରାମ ଦାସ ଅବ୍ରାହ୍ମଣ ଥିଲେ, ତେଣୁ ତାଙ୍କର ଏ ଆଲୋଚନା ଶୁଣିବା ସେତେବେଳେ ସମାଜ ଅନୁମୋଦିତ ନଥିଲା। କିନ୍ତୁ ସେ ଗୁପ୍ତ ବ୍ରାହ୍ମଣ ବେଶରେ ସେ ସଭାରେ ଉପସ୍ଥିତ ହେଲେ। ପରେ ଜଣାପଡ଼ିଲା କଥା, ରାଜା ବ୍ରାହ୍ମଣମାନଙ୍କ କଥାରେ ବଳରାମ ଦାସଙ୍କୁ ବନ୍ଦୀ କରି କାରାଗାରରେ ରଖିଲେ। ଭକ୍ତ କାରାଗାରରେ ଥାଇ ଭାବସମୁଦ୍ରରେ ଲେଖିଲେ, ହରିହୋ ତୋତେ ଆଶ୍ରା କରି କ୍ଷେତ୍ରରେ ରହିଲି, ତୋତେ ଆଶ୍ରା କରି ଫଳ ପାଇଲି, ହରି ତୁ ବିଶ୍ୱାସଘାତକତା କଲୁ, ହରିହୋ ନୃପତି ହାତେ ବନ୍ଧାଇଲୁ ମୋତେ, କାଳିଆ ଦାସ ନ ଯାଇ ପରତେ, ହରିହୋ ତୋତେ ଆଣ୍ଟ କରି ଧରିଣୁ ଥିଲି, ଏତେ ଦିନେ ଏବେ ଶାସ୍ତି ପାଇଲି, ହରି ତୁ ଏଡ଼େ କର୍ମ କିମ୍ପା କଲୁ, ଦୋଷ ମୋ ଥିଲେ ବାରେ ନ ସହିଲୁ। ରାଜାଙ୍କୁ ସ୍ୱପ୍ନାଦେଶ ହେଲା। ଶ୍ରୀ ଜଗନ୍ନାଥଙ୍କ ଆଦେଶରେ ଭକ୍ତ ବଳରାମ ଦାସଙ୍କୁ କାରାମୁକ୍ତ କରି କ୍ଷମା ଭିକ୍ଷା କଲେ ରାଜା।

0: ଶୁଣୁଥିଲେ ଅନୁଚିନ୍ତା, ନିବେଦନ କରିଥିଲେ ସୁଲୋଚନା ଦାସ। ଶ୍ରୋତାମାନେ
1: ଏତେବେଳେ ଯାଏ ଶୁଣୁଥିଲେ କାର୍ଯ୍ୟକ୍ରମ ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ପୁରୀ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି 103.4 FM। ସମବେତ କଣ୍ଠରେ ଶୁଣନ୍ତୁ ଗୋସ୍ୱାମୀ ତୁଳସୀଦାସଙ୍କ ବିରଚିତ ଶ୍ରୀରାମଚରିତ ମାନସର 126ତମ ଅଧ୍ୟାୟ।
2: ଏପିସୋଡ 126।

ସମବେତ କଣ୍ଠରେ ଶୁଣିଲେ ଗୋସ୍ୱାମୀ ତୁଳସୀଦାସଙ୍କ ବିରଚିତ ଶ୍ରୀରାମଚରିତ ମାନସର 126ତମ ଅଧ୍ୟାୟ। ଆକାଶବାଣୀ ପୁରୀ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି 103.4 ଫେମ୍ରେ। ପ୍ରଚାର କରୁଛୁ ଏକ ଓଡ଼ିଆ ଭକ୍ତି ଗୀତ ସୁବାସ ଦାସଙ୍କ କଣ୍ଠରେ ଅଲେଖ ବିଶ୍ୱାଳଙ୍କ ଗୀତ ରଚନାରୁ।

ଶୁଣିଲେ ସଂସ୍କୃତରେ ସମ୍ବାଦ ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଆକାଶବାଣୀ ପୁରୀ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି 103.4 ଏଫ୍ଏମ୍ରେ। ପ୍ରଚାର କରୁଛୁ ଆଜିର କାର୍ଯ୍ୟକ୍ରମ ସୂଚନା। ସକାଳ 7:25ରେ ଶୁଣିପାରିବେ କୁନି କୁନି ପିଲାମାନଙ୍କ ପାଇଁ କାର୍ଯ୍ୟକ୍ରମ ଇଟିକିଲି ମିଟିକିଲି। ଆଜି ଏଥିରେ ଶୁଣିବେ ଶିଶୁ ସାହିତ୍ୟିକ ସତ୍ୟବ୍ରତ ସାହୁଙ୍କ ଦ୍ୱାରା ଆବୃତ କବିତା ଏବଂ ଗପ। ସୁପ୍ରଭାତ ପୁରୀ କାର୍ଯ୍ୟକ୍ରମ ଶୁଣିପାରିବେ 7:55ରେ। 8:00 ସମାଚାର ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଶ୍ରୀକ୍ଷେତ୍ର ମାଧୁରୀ କାର୍ଯ୍ୟକ୍ରମ 8:30ରେ ଶୁଣିପାରିବେ ଆକାଶବାଣୀ କଟକ କେନ୍ଦ୍ରରୁ। ବିଷୟବସ୍ତୁ ରହିଛି ପୂଜା ପଣ୍ଡା ସେବା। ଆଲୋଚକ ଅଛନ୍ତି ରାମଚନ୍ଦ୍ର ପୂଜା ପଣ୍ଡା। 8:45ରେ ଶୁଣିପାରିବେ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ଦିନ 9:30ରେ ଶୁଣିପାରିବେ ବରିଷ୍ଠ ନାଗରିକମାନଙ୍କ ପାଇଁ ବିଶେଷ କାର୍ଯ୍ୟକ୍ରମ ଅସ୍ତରାଗ। ବିଷୟବସ୍ତୁ ରହିଛି ମହାପ୍ରଭୁଙ୍କ ସେବାରେ ବରିଷ୍ଠ ସେବାୟତ। ଆଲୋଚନାରେ ଅଂଶଗ୍ରହଣ କରିଛନ୍ତି ଦୈତାପତି ସେବକ ବିନାୟକ ଦାସ ମହାପାତ୍ର। ଦିନ 10:00 ଶ୍ରୀକ୍ଷେତ୍ର ସୁରଭି କାର୍ଯ୍ୟକ୍ରମ। 11:00 ବିବିଧ ଭାରତୀ ମୁମ୍ବାଇ କେନ୍ଦ୍ରରୁ କାର୍ଯ୍ୟକ୍ରମ ଆପଣମାନେ ଶୁଣିପାରିବେ। ସନ୍ଧ୍ୟା 6:10ରେ ଶୁଣିପାରିବେ ଏକ ଓଡ଼ିଆ ଭକ୍ତି ଗୀତ। 7:00 ଶୁଣିପାରିବେ ଓଡ଼ିଆ କଥାଚିତ୍ର ଗୀତ କାର୍ଯ୍ୟକ୍ରମ। 7:25ରେ ଶୁଣିପାରିବେ ଜିଲ୍ଲା ହାଲଚାଲ କାର୍ଯ୍ୟକ୍ରମ ଆକାଶବାଣୀ କଟକ କେନ୍ଦ୍ରରୁ। ଆଜି ଏଥିରେ ଶୁଣିବେ କେନ୍ଦ୍ରାପଡ଼ା ଜିଲ୍ଲା ସମ୍ପର୍କରେ। ରାତି 7:30ରେ ଶୁଣିପାରିବେ କିଷାନବାଣୀ କାର୍ଯ୍ୟକ୍ରମ। ବିଷୟବସ୍ତୁ ରହିଛି ଏ ମାସର ଚାଷବାସ। ଆଲୋଚକ ଅଛନ୍ତି ସୋଆ ଭୁବନେଶ୍ୱରର କ୍ଷେତ୍ର ବିଜ୍ଞାନ ବିଭାଗର ସହକାରୀ ପ୍ରାଧ୍ୟାପକ ଡକ୍ଟର ଶୁଭମ ଆଚାର୍ଯ୍ୟ। ରାତି

8:00 ଏବଂ 9:15 ଶୁଣିପାରିବେ। ଲଣ୍ଡନର ଲର୍ଡ଼ସ କ୍ରିକେଟ ଗ୍ରାଉଣ୍ଡଠାରେ ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ଅନୁଷ୍ଠିତ ଆଇସିସି ମହିଳା T20 ଫାଇନାଲ କ୍ରିକେଟ ମ୍ୟାଚ୍ର ପ୍ରତ୍ୟକ୍ଷଦର୍ଶୀ ଧାରାବିବରଣୀ ପ୍ରଜର କରିବ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। 8:45 ଶୁଣିପାରିବେ ସମାଚାର ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ପ୍ରଜର କଲୁ ଆଜିର କାର୍ଯ୍ୟକ୍ରମ ସୂଚନା ଆକାଶବାଣୀ ପୁରୀ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି 103.4 ଏଫ୍ଏମ୍ରେ। ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣନ୍ତୁ ଆକାଶବାଣୀ କଟକ କେନ୍ଦ୍ରରୁ କିଛି କ୍ଷଣ ମଧ୍ୟରେ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଲହରିକା ପଟ୍ଟନାୟକ। ରାଜ୍ୟରେ ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟାରେ ପରିଗଣନା ଫର୍ମ ବଣ୍ଟନ ଓ ସଂଗ୍ରହ ଶେଷ ହେବା ପରେ ଆଜି ଚିଠା ଭୋଟର ତାଲିକା ପ୍ରକାଶ ପାଇବ। ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନ ଏନେଇ ଭୋଟର ତାଲିକା ପର୍ଯ୍ୟବେକ୍ଷକମାନଙ୍କ ସହ ଏକ ସମୀକ୍ଷା ବୈଠକ କରିଛନ୍ତି। ଭୁବନେଶ୍ୱରରେ ଆୟୋଜିତ ବୈଠକରେ ଶ୍ରୀ ଗୋପାଳନ ଜଣେ ବି ଯୋଗ୍ୟ ମତଦାତା ତାଲିକାରୁ ବାଦ୍ ନ ପଡ଼ିବା ପାଇଁ ଠିକ୍ ସମାବେଶୀ ଓ ତ୍ରୁଟିମୁକ୍ତ ତାଲିକା ସୁନିଶ୍ଚିତ କରିବାକୁ ଗୁରୁତ୍ୱ ଦେଇଥିଲେ। ସୂଚନା ଅନୁସାରେ ରାଜ୍ୟ ସରକାର 10 ଜଣ ବରିଷ୍ଠ ଆଇଏଏସ୍କୁ ବିଭିନ୍ନ ଜିଲ୍ଲା ପାଇଁ ଭୋଟର ତାଲିକା ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦେଇଛନ୍ତି। ଜୁଲାଇ 5 ତାରିଖରୁ ଅଗଷ୍ଟ 4 ତାରିଖ ପର୍ଯ୍ୟନ୍ତ ଏଥିସମ୍ବନ୍ଧୀୟ ଦାବି ଓ ଆପତ୍ତି ଗ୍ରହଣ କରାଯିବ। ଏସବୁର ଯାଞ୍ଚ ଓ ଫଇସଲା ଅଗଷ୍ଟ 4 ତାରିଖରୁ ସେପ୍ଟେମ୍ବର 2 ତାରିଖ ମଧ୍ୟରେ ଶେଷ ହେବା ପରେ ସେପ୍ଟେମ୍ବର 6 ତାରିଖରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ କରାଯିବ। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଆସନ୍ତା 9 ତାରିଖରେ ଦିନିକିଆ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟସୂଚୀ ରହିଛି। ଏହି ଗସ୍ତକୁ ସଫଳ ଓ ସୁଚାରୁରୂପେ ସମ୍ପନ୍ନ କରିବା ଲାଗି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ସୂଚନା ଅନୁସାରେ ଉପରାଷ୍ଟ୍ରପତି 9 ତାରିଖରେ ଭୁବନେଶ୍ୱର କୃଷି ଶିକ୍ଷା ସଦନଠାରେ ଗଭୀର ସମୁଦ୍ରରେ ମତ୍ସ୍ୟ ସମ୍ପଦର ସ୍ଥାୟୀ ଉପଯୋଗ ପାଇଁ ଲେଟର ଅଫ୍ ଅଥରାଇଜେସନ୍ର ଜାତୀୟ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିବେ। ଏହା ସହିତ ଉପରାଷ୍ଟ୍ରପତି ଖୋର୍ଦ୍ଧାସ୍ଥିତ ଜାତୀୟ ବିଜ୍ଞାନ ଶିକ୍ଷା ଏବଂ ଗବେଷଣା ସଂସ୍ଥାନ ନାଇଜର୍ର 25ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ପୁରୀରେ ଆସନ୍ତା 16 ତାରିଖରେ ହେବାକୁ ଥିବା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ ଯୋଗଦେବା ଲାଗି ରାଜ୍ୟର ସମସ୍ତ ପଦ୍ମ ପୁରସ୍କାର ବିଜେତାଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଚିଠି ଲେଖି ନିମନ୍ତ୍ରଣ କରିଛନ୍ତି। ସମସ୍ତେ ଏକାଠି ହୋଇ ରାଜ୍ୟର ସମୃଦ୍ଧି ଓ ରାଜ୍ୟବାସୀଙ୍କ କଲ୍ୟାଣ ପାଇଁ ମହାପ୍ରଭୁଙ୍କୁ ପ୍ରାର୍ଥନା କରିବା ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି। ପଞ୍ଚସଖା ଶିକ୍ଷା ସେତୁ ସଂଗଠନର 4ର୍ଥ କାର୍ଯ୍ୟନିର୍ବାହୀ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ 23ଟି ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରେ ଭିତ୍ତିଭୂମି

0: ଭୂମିର ବିକାଶ ପାଇଁ 7,38,00,000 ଟଙ୍କାର ବିଭିନ୍ନ ପ୍ରକଳ୍ପକୁ ମଞ୍ଜୁରୀ ଦିଆଯାଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଦେବଗଡ଼ ଗସ୍ତରେ ଆସି ସୁଭଦ୍ରା ଶକ୍ତି ଭିଜନ ସମ୍ମିଳନୀ ଶୁଭାରମ୍ଭ କରିଥିଲେ। ଏହି ଗସ୍ତ ଅବସରରେ ଜିଲ୍ଲାପାଳଙ୍କ ବିକାଶ ଭବନ ସମ୍ମିଳନୀ କକ୍ଷରେ ପ୍ରଶାସନିକ ଅଧିକାରୀମାନଙ୍କୁ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ସରକାରୀ ଯୋଜନାର ସୁଫଳ ପହଞ୍ଚିବା ଆବଶ୍ୟକ ବୋଲି ଉପମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଖୋର୍ଦ୍ଧା ଜିଲ୍ଲାରେ ମହାପ୍ରଭୁ ଶ୍ରୀଜଗନ୍ନାଥ ବିଜେ ପୁରୀଙ୍କ ନାମରେ ଥିବା ଏବଂ ମାର୍ଫତଦାରଙ୍କ ନାମରେ ରେକର୍ଡଭୁକ୍ତ ଜମିର ରେକର୍ଡ ଅଫ୍ ରାଇଟ୍ ସଂଶୋଧନ କାର୍ଯ୍ୟ ସଫଳତାର ସହ ଆଗେଇଛି। ଖୋର୍ଦ୍ଧା ଜିଲ୍ଲାପାଳଙ୍କ ପକ୍ଷରୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗକୁ ଏ ସଂକ୍ରାନ୍ତ ତଥ୍ୟ ପ୍ରଦାନ କରାଯାଇଛି। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା ଓଟିଇଟି ଆଜି ଅନୁଷ୍ଠିତ ହେବ। ରାଜ୍ୟର ସମସ୍ତ ଜିଲ୍ଲାରେ 311 କେନ୍ଦ୍ରରେ 97,150 ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ନୟାଗଡ଼ରେ ସମବାୟ ମନ୍ତ୍ରଣାଳୟର 5 ବର୍ଷ ପୂର୍ତ୍ତି ଉପଲକ୍ଷେ ରାଜ୍ୟବ୍ୟାପୀ ଚାଲିଥିବା ସମବାୟରୁ ସମୃଦ୍ଧି ଅଭିଯାନ ଅଧୀନରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଓ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଜିଲ୍ଲାପାଳ ମଧୁମିତା ରଥ ଏହି ଶିବିରକୁ ଉଦ୍ଘାଟନ କରିଥିଲେ। ଭଦ୍ରକ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଆଡଭାନ୍ସ ସାଇବର ଠକେଇ ସମ୍ପର୍କିତ କର୍ମଶାଳା ଓ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ସାଇବର ବିଶେଷଜ୍ଞ ଯୋଗଦେଇ ସାଇବର ଠକେଇର ଶିକାର ହେଉଥିବା ଲୋକମାନଙ୍କ ସୁରକ୍ଷା ପାଇଁ ନୂଆ ଜ୍ଞାନକୌଶଳ ସମ୍ପର୍କରେ ଆଲୋଚନା କରିଥିଲେ। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ତତ୍ସଂଲଗ୍ନ ଉତ୍ତର ଓଡ଼ିଶା ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟ ଲଘୁଚାପ ଅଧିକ ଘନୀଭୂତ ହୋଇ ସ୍ୱଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହୋଇଛି। ଏହା ପ୍ରଭାବରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅଧିକ ସକ୍ରିୟ ହେବା ସହ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ ବରଗଡ଼, ସମ୍ବଲପୁର ଓ ନୂଆପଡ଼ା ଜିଲ୍ଲାର କେତେକ ସ୍ଥାନରେ ଅତିରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିଭଳି 17 ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି। ଗତକାଲି ବରଗଡ଼ ଜିଲ୍ଲାର ସୋହେଲାଠାରେ ସର୍ବାଧିକ 202 mm ବର୍ଷା ରେକର୍ଡ ହୋଇଥିଲା। ଲଗାଣ ବର୍ଷା ଜାରି ରହିଥିବାରୁ ଜନଜୀବନ ଅଧିକ କ୍ଷତିଗ୍ରସ୍ତ ନ ହେବା ପାଇଁ ସରକାର ପଦକ୍ଷେପ ନେଇଛନ୍ତି। ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶିକା ଡାକ୍ତର ମନୋରମା ମହାନ୍ତି କହିଛନ୍ତି,
1: ରାଜ୍ୟର ସବୁ ଜିଲ୍ଲାରେ ଅଧିକାଂଶ ସ୍ଥାନରେ ହାଲକାରୁ ମଧ୍ୟମ ବର୍ଷା ରହିବ କିମ୍ବା ୱାଇଡ୍ ସ୍ପ୍ରେଡ୍ ରେନ୍ଫଲ୍ ଆକ୍ଟିଭିଟି ହେବାର ସମ୍ଭାବନା ରହିଛି। ରେଡ୍ କଲର୍ ୱାର୍ଣ୍ଣିଂ ଇସ୍ୟୁ କରାଯାଇଛି, ଯେଉଁଟାରେ କି ଏକ୍ସଟ୍ରିମଲି ହେଭି ରେନ୍ଫଲ୍ ହୋଇପାରେ। ସେଥିପାଇଁ ହେଭି ଟୁ ପ୍ରବଳ ଅତି ପ୍ରବଳ ବର୍ଷା, ତା ସହିତ ଗୋଟେ କିମ୍ବା ଦୁଇଟା ସ୍ଥାନରେ ଅତ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସମ୍ବଲପୁର, ଅନୁଗୁଳ, ବୌଦ୍ଧ, ସୋନପୁର, କଳାହାଣ୍ଡି ଜିଲ୍ଲାରେ ରେଡ୍ କଲର୍ ଆଲର୍ଟ ଜାରି କରାଯାଇଛି।
0: ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
2: ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଶୁଣନ୍ତୁ, ଦାନ୍ତ ଉଠିବା ସମୟରେ ସମସ୍ୟା, ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ମାନସ ରଞ୍ଜନ ପାଣି।
3: ଦାନ୍ତ ଆମ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଶବ୍ଦର ସଠିକ୍ ଉଚ୍ଚାରଣ କରିବା, ଖାଦ୍ୟ ଖାଇବାଠାରୁ ଆରମ୍ଭ କରି ସୌନ୍ଦର୍ଯ୍ୟ ତଥା ବ୍ୟକ୍ତିତ୍ୱର ପରିପ୍ରକାଶ ପାଇଁ ଦାନ୍ତର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଦାନ୍ତର ମାଢ଼ି ଉପରକୁ ଦିଶିଥିବା ଅଂଶକୁ ମୁକୁଟ ବା କ୍ରାଉନ୍ କୁହାଯାଏ। ମାଢ଼ିର ମାଂସଳ ଅଂଶ ଥିବା ଅଂଶକୁ ଗ୍ରୀବା ବା ନେକ୍ କୁହାଯାଏ। ଦାନ୍ତର ବାକି ଅଂଶ ଯାହା ମାଢ଼ି ମଧ୍ୟସ୍ଥ ଅସ୍ଥି ମଧ୍ୟରେ ଥାଏ ତାକୁ ମୂଳ ବା ରୁଟ୍ କୁହାଯାଏ। ସେହିପରି ଦାନ୍ତର ଉପର ସ୍ତରକୁ ଏନାମେଲ, ମଧ୍ୟସ୍ତରକୁ ଡେଣ୍ଟିନ୍ ଓ ଭିତର ସ୍ତରକୁ ମଞ୍ଜ ବା ପଲ୍ପ ବୋଲି କୁହାଯାଏ। ଶୈଶବ ଅବସ୍ଥାରେ ଉଠୁଥିବା ଦାନ୍ତକୁ ଅସ୍ଥାୟୀ ଦାନ୍ତ ବା ଟେମ୍ପରାରୀ ଟୁଥ୍ ଓ ଏହି ଦାନ୍ତ ପଡ଼ିଗଲା ପରେ ଯେଉଁ ଦାନ୍ତ ଉଠେ ଓ ବୃଦ୍ଧାବସ୍ଥା ପର୍ଯ୍ୟନ୍ତ ରହେ ତାକୁ ସ୍ଥାୟୀ ଦାନ୍ତ ବା ପର୍ମାନେଣ୍ଟ ଟୁଥ୍ କୁହନ୍ତି। ଦାନ୍ତର ବିକାଶ 3 ଅବସ୍ଥା ଦେଇ ଗତି କରେ, ସେଗୁଡ଼ିକ ହେଲା ମିନେରାଲାଇଜେସନ୍, ଇରପ୍ସନ୍, ଏକ୍ସପୋଲିଏସନ୍। ଦାନ୍ତର ତିଆରି ସମୟକୁ ମିନେରାଲାଇଜେସନ୍ କୁହାଯାଏ। ଗର୍ଭାବସ୍ଥାରୁ ଆରମ୍ଭ କରି 3 ପର୍ଯ୍ୟନ୍ତ ଶୈଶବ ଦାନ୍ତ ତିଆରି ହୁଏ। ସେହିପରି ସ୍ଥାୟୀ ଦାନ୍ତ ଜନ୍ମରୁ ଆରମ୍ଭ କରି 25 ପର୍ଯ୍ୟନ୍ତ ତିଆରି ହୁଏ। ଭିଟାମିନ୍ ସି, ଭିଟାମିନ୍ ଡି ଏବଂ କ୍ୟାଲସିୟମ୍ ଇତ୍ୟାଦି ଦାନ୍ତ ତିଆରିରେ ନିହାତି ଆବଶ୍ୟକ ହୁଏ। ଦାନ୍ତ ଉଠିବା ଅବସ୍ଥାକୁ ଇରପ୍ସନ୍ ଷ୍ଟେଜ୍ ବୋଲି କୁହନ୍ତି। ଶିଶୁମାନଙ୍କର ଛାମୁଦାନ୍ତ 6.5 ମାସରୁ 8 ମାସ, ଶ୍ୱାନଦାନ୍ତ 16 ମାସରୁ 20 ମାସ, ପ୍ରଥମ ଓ ଦ୍ୱିତୀୟ ଚର୍ବଣ ଦାନ୍ତ ଯଥାକ୍ରମେ 12-16 ମାସ ଏବଂ 20-30 ମାସ ମଧ୍ୟରେ ଉଠିଥାଏ। ସ୍ଥାୟୀ ଦାନ୍ତଗୁଡ଼ିକ 6 ଉଠିବା ଆରମ୍ଭ କରେ ଏବଂ 21 ସମ୍ପୂର୍ଣ୍ଣ ହୁଏ। ଦନ୍ତ ବିକାଶର ଶେଷ ଅବସ୍ଥା ଦାନ୍ତ ପଡ଼ିବା ବା ଏକ୍ସପୋଲିଏସନ୍ ଷ୍ଟେଜ୍ ବୋଲି କୁହାଯାଏ। ଶୈଶବ ଦାନ୍ତଗୁଡ଼ିକ ପଡ଼ିଲା ପରେ ଯାଇ ସ୍ଥାୟୀ ଦାନ୍ତଗୁଡ଼ିକ ଉଠିଥାଏ। ଶିଶୁକୁ 13 ହେବା ପର୍ଯ୍ୟନ୍ତ ଯଦି କୌଣସି ଦାନ୍ତ ନ ଉଠେ

0: ତାହେଲେ ଦାନ୍ତ ଉଠିବା ଏକ ସମସ୍ୟା ରୂପେ ଦେଖାଦିଏ। ଅନ୍ତଃସ୍ରାବୀ ଗ୍ରନ୍ଥି ଯେପରିକି ପିଟ୍ୟୁଟାରୀ, ଥାଇରଏଡ୍, ପାରାଥାଇରଏଡ୍ରୁ ହରମୋନ୍ କ୍ଷରଣ କମ୍ ବା ଅନିୟମିତ ହେଲେ ଦାନ୍ତ ଉଠିବାରେ ବିଳମ୍ବ ହୋଇଥାଏ। ଏକ୍ସରେ ବା ରଞ୍ଜନ ରଶ୍ମି ସାହାଯ୍ୟରେ ମାଢ଼ିର ଅସ୍ଥି ମଧ୍ୟରେ ଦାନ୍ତ ଅଛି କି ନା ଜାଣି ହୁଏ। ଗୁଣସୂତ୍ର ଜନିତ କିଛି ବିରଳ ରୋଗ ବା ଲକ୍ଷଣ ସମୂହରେ ଆଦୌ ଦାନ୍ତ ନଥାଏ, ଏହାକୁ ଆନୋଡୋନ୍ସିଆ ବୋଲି କୁହନ୍ତି। ଜନ୍ମ ସମୟରେ ଉପସ୍ଥିତ ଥିବା ଦାନ୍ତ ଯାହାକି ଅତି ବିରଳ ତାକୁ ନାଟାଲ ଟିଥ୍ ବୋଲି କହନ୍ତି। ପ୍ରତି 2000 ନବଜାତକରେ ଜଣଙ୍କର ଏହି ଦାନ୍ତ ଦେଖାଯାଏ, ଯାହାକି ମୁହଁର ଅନ୍ୟାନ୍ୟ ରୋଗ ଯେପରିକି ଗ୍ରହଣ ଖଣ୍ଡିଆ ବା ଗୁଣସୂତ୍ର ଜନିତ ରୋଗରେ ଦେଖାଯାଇଥାଏ। ଏହା ଶିଶୁର ମାତୃସ୍ତନ ପାନରେ ଅସୁବିଧା ସୃଷ୍ଟି କରେ, ଏହାକୁ ସାଧାରଣତଃ ବାହାର କରିବାକୁ ପଡ଼ିଥାଏ। ଦାନ୍ତ ସାଧାରଣତଃ ତଳମାଢ଼ିର ଆଗ ଉଠିଥାଏ ଏବଂ ସାମ୍ନାରୁ ପଛପଟକୁ ଏହି କ୍ରମରେ ଉଠିଥାଏ। ଶୈଶବ ଅବସ୍ଥାର ଦାନ୍ତ ଯଦି ସମୟ ପୂର୍ବରୁ ପଡ଼ିଯାଏ ତାହେଲେ ସେହି ଜାଗାରେ ସ୍ଥାୟୀ ଦାନ୍ତ ଜଲ୍ଦି ଉଠିଥାଏ। ଦାନ୍ତରେ ଆଘାତ, ହିଷ୍ଟିଓସାଇଟୋସିସ୍ ବା ନ୍ୟୁଟ୍ରୋପିନିଆ ଆଦି ରୋଗଗୁଡ଼ିକରେ ମଧ୍ୟ ଅସ୍ଥାୟୀ ଦାନ୍ତ ଗୁଡ଼ିକ ଜଲ୍ଦି ପଡ଼ିଯାଏ। ସାଧାରଣତଃ ଶୈଶବ ଦାନ୍ତ ଯଦି ଠିକଣା ସମୟରେ ନ ପଡ଼ନ୍ତି ତାହେଲେ ତା ପଛକୁ ଉଠୁଥିବା ସ୍ଥାୟୀ ଦାନ୍ତ ଠିକ୍ ଭାବରେ ଉଠିପାରେ ନାହିଁ ଏବଂ ବାହାଡ଼ା ହୋଇଯାଏ। ତେଣୁ ଶିଶୁଟି ଖାଦ୍ୟ ଠିକ୍ ଭାବରେ ଚୋବାଇ ପାରେ ନାହିଁ ଏବଂ ଦାନ୍ତ ମଝିରେ ଥିବା ଫାଙ୍କରେ ଖାଦ୍ୟ କଣିକା ଗୁଡ଼ିକ ରହି ପ୍ଲେକ୍ ସୃଷ୍ଟି କରନ୍ତି ଏବଂ ଦନ୍ତ କ୍ଷୟ କରନ୍ତି। ସାଧାରଣତଃ ଅସ୍ଥାୟୀ ଦାନ୍ତ ପଡ଼ିବାର 5-6 ମାସ ମଧ୍ୟରେ ସ୍ଥାୟୀ ଦାନ୍ତ ଉଠିଥାଏ। ଯଦି ଏଥିରେ ଅଧିକ ବିଳମ୍ବ ହୁଏ ତାହେଲେ ମାଢ଼ିର କିଛି ସମସ୍ୟା, ପୋଷଣର ଅଭାବ, ବିଶେଷ କରି ଭିଟାମିନ୍ ଡି ଏବଂ କ୍ୟାଲସିୟମର ଅଭାବ ଅଛି ବୋଲି ଭାବିବାକୁ ପଡ଼ିବ। ଦାନ୍ତର ସୁଦୃଢ଼ ଗଠନ ପାଇଁ ଗର୍ଭାବସ୍ଥାରେ ମାଆର ସୁଷମ ଖାଦ୍ୟ, ଉଚିତ ପରିମାଣରେ ଲୌହ ସାର, କ୍ୟାଲସିୟମ ଏବଂ ଅନ୍ୟାନ୍ୟ ଭିଟାମିନ୍ ଖାଇବା ଉଚିତ। ସେହିପରି ଶିଶୁମାନଙ୍କୁ ଠିକ୍ ପରିମାଣରେ କ୍ୟାଲସିୟମ, ଭିଟାମିନ୍, ପୁଷ୍ଟିସାର ଦେଲେ ଦାନ୍ତ ସୁଦୃଢ଼ ହୋଇଥାଏ। ଖାଇସାରିବା ପରେ ନିୟମିତ 2 ଦାନ୍ତ ଘଷିବା, ଗୋଟିଏ ଫ୍ଲୋରାଇଡ୍ ଯୁକ୍ତ ଟୁଥପେଷ୍ଟ ବ୍ୟବହାର କରିବା, ନରମ ବା ସଫ୍ଟ ବ୍ରଶ ବ୍ୟବହାର କରିବା, ଅତି ଗରମ ବା ଅତି ଥଣ୍ଡା ଖାଦ୍ୟ ବା ପାନୀୟ ନ ଖାଇବା, ନରମ ବ୍ରଶ ବ୍ୟବହାର କରିବା ଏବଂ ସର୍ବୋପରି ଅଧିକ ଶର୍କରା ଯୁକ୍ତ ଖାଦ୍ୟ ଯେମିତିକି ଚକୋଲେଟ୍ ନ ଖାଇବା ପରେ ଅଭ୍ୟାସ କଲେ ଏବଂ ଦାନ୍ତର ସମସ୍ୟା ଗୁଡ଼ିକ ବିଷୟରେ ଦାନ୍ତ ରୋଗ ବା ଶିଶୁ ରୋଗ ବିଶେଷଜ୍ଞଙ୍କ ସହ ପରାମର୍ଶ କଲେ ସୁଦୃଢ଼ ଏବଂ ବଳିଷ୍ଠ ଦାନ୍ତ ସୃଷ୍ଟି କରିପାରିବା।
1: ଆମର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ଶୁଣୁଥିଲେ ଦାନ୍ତ ଉଠିବା ସମୟରେ ସମସ୍ୟା, ଏ ସମ୍ପର୍କରେ ଆଲୋଚନା କରିଥିଲେ ଡାକ୍ତର ମାନସ ରଞ୍ଜନ ପାଣି। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମୟ 7:15 ହେବାକୁ ଯାଉଛି। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ କିଛି କ୍ଷଣ ମଧ୍ୟରେ।
2: ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ବିଶ୍ୱର ଦ୍ୱିତୀୟ ସର୍ବବୃହତ ମୋବାଇଲ ଫୋନ ନିର୍ମାତା ଭାବେ ଭାରତ ପ୍ରତିଷ୍ଠା ଲାଭ କରିଛି କହିଲେ ପ୍ରଧାନମନ୍ତୀ। ଆସନ୍ତା 20 ଅଗଷ୍ଟ ମାସ 13 ପର୍ଯ୍ୟନ୍ତ ଚାଲିବ ସଂସଦର ମୌସୁମୀ ଅଧିବେଶନ। ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ଆଜିଠାରୁ 4 ରାଷ୍ଟ୍ର ଗସ୍ତ ଆରମ୍ଭ। ଜୈବ ଇନ୍ଧନ ମିଶ୍ରଣ କ୍ଷେତ୍ରରେ ଗଠନମୂଳକ ପରାମର୍ଶକୁ ସରକାର ବିଚାର କରିବେ କହିଲେ ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ। ଏବଂ ମଞ୍ଚେଶ୍ୱର T20 ପୁରୁଷ ବର୍ଗ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ରେ ଭାରତକୁ 4 ପରାସ୍ତ କଲା ଇଂଲଣ୍ଡ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ସନ୍ଧ୍ୟାରେ ଗୁଜରାଟର ସାନନ୍ଦଠାରେ ସେମିକଣ୍ଡକ୍ଟର ଆସେମ୍ବ୍ଲିଂ ଏବଂ ପରୀକ୍ଷଣ କେନ୍ଦ୍ରର ଉଦ୍ଘାଟନ କରିଛନ୍ତି। ସମାବେଶକୁ ସମ୍ବୋଧନ କରି ଶ୍ରୀ ମୋଦି କହିଛନ୍ତି, ଭାରତର ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଦେଶକୁ ବିଶ୍ୱର ଦ୍ୱିତୀୟ ସର୍ବବୃହତ ମୋବାଇଲ ଫୋନ୍ ନିର୍ମାତା ଭାବେ ପ୍ରତିଷ୍ଠା କରିପାରିଛି। ସାନନ୍ଦଠାରେ ଉଦ୍ଘାଟିତ ହୋଇଥିବା ଏହି ପ୍ଲାଣ୍ଟ ଘରୋଇ କ୍ଷେତ୍ରରେ ଚିପ୍ ଉତ୍ପାଦନ ଇକୋସିଷ୍ଟମକୁ ମଜବୁତ କରିବା ସହ ଆତ୍ମନିର୍ଭରଶୀଳତା ଅଭିଯାନକୁ ଅଧିକ ସଶକ୍ତ କରିବ ବୋଲି ଶ୍ରୀ ମୋଦି କହିଛନ୍ତି। ଏହି ପ୍ରକଳ୍ପ ଏକ ଉଦୀୟମାନ ବିଶ୍ୱ ଅର୍ଦ୍ଧ ପରିବାହୀ କ୍ଲଷ୍ଟର ଭାବେ ଉଭା ହେବ ବୋଲି ଶ୍ରୀ ମୋଦି ଆଶାବ୍ୟକ୍ତ କରିଛନ୍ତି। ବିକଶିତ ଭାରତ ରୋଡ୍ମ୍ୟାପ୍ ଏବଂ ମେକ୍ ଇନ୍ ଇଣ୍ଡିଆର ଏହା ଦ୍ୱିତୀୟ ପର୍ଯ୍ୟାୟ ପଦକ୍ଷେପ ବୋଲି ଶ୍ରୀ ମୋଦି କହିଛନ୍ତି।
3: ଆଜ କା ଏ କାର୍ଯ୍ୟକ୍ରମ ଇସ୍ ବାତ କା ପ୍ରମାଣ ହେ କି ଭାରତ ଜୋ ଠାନ ଲେତା ହେ ଓ କରକେ ଦିଖାତା ହେ। 5 ପହଲେ ଭାରତ ନେ ସଂକଳ୍ପ ଲିଆ ଥା କି ଦେଶ କୋ ସେମି କଣ୍ଡକ୍ଟର ହବ ବନାଏଗେ। ହମ ଡିଜାଇନ ଇନ୍ ଇଣ୍ଡିଆ, ମେକ୍ ଇନ୍ ଇଣ୍ଡିଆ କେ ମନ୍ତ୍ର କୋ ଲେକର ଆଗେ ବଢେ। ଔର ଆଜ ଦେଶ କେ ତୀସରେ ସେମି କଣ୍ଡକ୍ଟର ପ୍ଲାଣ୍ଟ ମେ ଭି ଚିପ୍ ପ୍ୟାକେଜିଂ କା କମର୍ସିଆଲ ପ୍ରୋଡକ୍ସନ ଶୁରୁ ହୋ ରହା ହେ।
2: କାର୍ଯ୍ୟକ୍ରମରେ ରେଳମନ୍ତ୍ରୀ

ବୈଷ୍ଣବ ଏବଂ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ପ୍ରମୁଖ ଯୋଗ ଦେଇଥିଲେ। ସଂସଦର ମୌସୁମୀ ଅଧିବେଶନ ଆସନ୍ତା 20 ତାରିଖରୁ ଆରମ୍ଭ ହେବ। ଏହି ଅଧିବେଶନ ଅଗଷ୍ଟ 13 ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ ସୂଚନା ଦେଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ରିଜିଜୁ କହିଛନ୍ତି, ଏହି ଅଧିବେଶନ ସମ୍ପର୍କିତ ପ୍ରସ୍ତାବ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ଅନୁମୋଦିତ ହୋଇଛି। ଅଧିବେଶନରେ ଜାତୀୟ ଗୁରୁତ୍ୱ ବହନ କରୁଥିବା ପ୍ରସଙ୍ଗଗୁଡ଼ିକ ଉପରେ ଅର୍ଥପୂର୍ଣ୍ଣ ବିତର୍କ ଆଲୋଚନା ଏବଂ ନିଷ୍ପତ୍ତି ନିଆଯିବା ଦିଗରେ ସରକାର ଆବଶ୍ୟକ ପଦକ୍ଷେପ ନେବେ ବୋଲି ଶ୍ରୀ ରିଜିଜୁ କହିଛନ୍ତି।

0: ଇଣ୍ଡୋନିଆ ଗସ୍ତ କରିବେ। ଶ୍ରୀ ମୋଦିଙ୍କର ଇଣ୍ଡୋନେସିଆକୁ ଏହା ହେବ ଚତୁର୍ଥ ଗସ୍ତ। ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ସୁବିଆଣ୍ଟୋଙ୍କ ସହ ଦ୍ୱିପାକ୍ଷିକ ପ୍ରସଙ୍ଗ ଉପରେ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ଜାକର୍ତ୍ତାଠାରେ ପ୍ରଧାନମନ୍ତ୍ରୀ ପ୍ରବାସୀ ଭାରତୀୟଙ୍କ ସମାବେଶକୁ ସମ୍ବୋଧନ କରିବେ। ଆକାଶବାଣୀ ସହ ଆଲୋଚନା କାଳରେ ଇଣ୍ଡିଆ କ୍ଲବ୍ ଅଫ୍ ଜାକର୍ତ୍ତାର ସଭାପତି ସିଦ୍ଧାର୍ଥ ତାପଡ଼ିଆ ଦୁଇ ଦେଶ ମଧ୍ୟରେ ଦୃଢ଼ ବନ୍ଧୁତ୍ୱ ଉପରେ ଆଲୋକପାତ କରିଛନ୍ତି। ଭାରତ ଏବଂ ଇଣ୍ଡୋନେସିଆ ଦ୍ରୁତ ପ୍ରଗତିଶୀଳ ଅର୍ଥନୈତିକ ରାଷ୍ଟ୍ର ଭାବେ ଆଗକୁ ବଢ଼ୁଥିବା ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ସ୍ୱାଗତ କରିବା ପାଇଁ ଇଣ୍ଡୋନେସିଆର ବିଭିନ୍ନ ସ୍ଥାନରୁ ପ୍ରବାସୀ ଭାରତୀୟ ଏକତ୍ରିତ ହୋଇଛନ୍ତି ବୋଲି ଶ୍ରୀ ତାପଡ଼ିଆ କହିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜିଠାରୁ ଚାରି ରାଷ୍ଟ୍ର ଗସ୍ତରେ ଯିବେ। ଆସନ୍ତା ଦଶ ତାରିଖ ପର୍ଯ୍ୟନ୍ତ କାତାର, ବାହାରିନ୍, କୁଏତ ଏବଂ ଓମାନକୁ ଗସ୍ତ କରିବାର କାର୍ଯ୍ୟସୂଚୀ ରହିଛି। ଗସ୍ତ ଅବସରରେ ଡକ୍ଟର ଜୟଶଙ୍କର ତାଙ୍କ ପ୍ରତିପକ୍ଷ ଏବଂ ସେଠାକାର ଶୀର୍ଷ ନେତୃତ୍ୱଙ୍କ ସହ ସାକ୍ଷାତ ଆଲୋଚନା କରିବେ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଏହି ଚାରି ରାଷ୍ଟ୍ର ସହ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବାରେ ଡକ୍ଟର ଜୟଶଙ୍କରଙ୍କର ଗସ୍ତ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ। ଆଞ୍ଚଳିକ ତଥା ପାରସ୍ପରିକ ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗଗୁଡ଼ିକ ଉପରେ ଡକ୍ଟର ଜୟଶଙ୍କର ଏହି ଗସ୍ତ ଅବସରରେ ଆଲୋଚନା କରିବାର ସମ୍ଭାବନା ରହିଛି। ଓମାନ ଗସ୍ତ ପରେ ଡକ୍ଟର ଜୟଶଙ୍କର ଆସନ୍ତା 13 ତାରିଖରେ ନ୍ୟୁୟର୍କ ଗସ୍ତରେ ଯାଇ ଜାତିସଂଘ ସୁରକ୍ଷା ପରିଷଦ କାର୍ଯ୍ୟାଳୟରେ ଆସନ୍ତା 2028-29 ବର୍ଷ ପାଇଁ ଭାରତର ଆନୁଷ୍ଠାନିକ ଉପସ୍ଥିତି ନେଇ ପଦକ୍ଷେପ ଗ୍ରହଣ କରିବେ। ଏହାପରେ ଡକ୍ଟର ଜୟଶଙ୍କର ଭାରତ ୟୁରୋପୀୟ ସଂଘ ବାଣିଜ୍ୟ ଓ ପ୍ରଯୁକ୍ତିବିଦ୍ୟା ବୈଠକରେ ଯୋଗଦେବା ସହ ଆସନ୍ତା 14 ଓ 15 ତାରିଖରେ ବ୍ରସେଲ୍ସଠାରେ ୟୁରୋପୀୟ ସଂଘ ଏବଂ ବେଲଜିଆନ୍ ପ୍ରତିପକ୍ଷଙ୍କ ସହ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟସୂଚୀ ସ୍ଥିର ହୋଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ହରଦୀପ ସିଂ ପୁରୀ କହିଛନ୍ତି ଇଥାନଲ୍ ଏକ ନୂତନ ଚିନ୍ତାଧାରା ନୁହେଁ, ବରଂ ଏହା ଏକ ଶତାବ୍ଦୀରୁ ଅଧିକ ସମୟ ଧରି ବ୍ୟବହୃତ ହୋଇଆସୁଛି। ରାଜସ୍ଥାନରେ ଏକ ସମାବେଶକୁ ସମ୍ବୋଧନ କରି ଶ୍ରୀ ପୁରୀ କହିଛନ୍ତି ଜୈବ ଇନ୍ଧନ ମିଶ୍ରଣ କାର୍ଯ୍ୟକ୍ରମର ଗଠନମୂଳକ ସମାଲୋଚନାକୁ ସରକାର ସ୍ୱାଗତ କରନ୍ତି। ଏ କ୍ଷେତ୍ରରେ ପ୍ରଦତ୍ତ ପରାମର୍ଶଗୁଡ଼ିକୁ ବିଚାରକୁ ନେଇ ଆବଶ୍ୟକ ସଂଶୋଧନ କରିବାକୁ ସରକାର ପ୍ରସ୍ତୁତ ଅଛନ୍ତି ବୋଲି ଶ୍ରୀ ପୁରୀ କହିଛନ୍ତି। ଦେଶରେ ଇଥାନଲ୍ ମିଶ୍ରଣର ଚିନ୍ତାଧାରା ପ୍ରଥମେ ପୂର୍ବ କଂଗ୍ରେସ ନେତୃତ୍ୱାଧୀନ ସରକାରଙ୍କ ସମୟରେ ଆରମ୍ଭ ହୋଇଥିଲା ବୋଲି ମନ୍ତ୍ରୀ ଶ୍ରୀ ପୁରୀ କହିଛନ୍ତି। 2006-2008 ମଧ୍ୟରେ ବ୍ରାଜିଲରେ ଭାରତର ରାଷ୍ଟ୍ରଦୂତ ଭାବେ ତାଙ୍କ କାର୍ଯ୍ୟକାଳ ଉପରେ ଆଲୋକପାତ କରି ମନ୍ତ୍ରୀ ଶ୍ରୀ ପୁରୀ କହିଛନ୍ତି 10 ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ 5% ଇଥାନଲ୍ ମିଶ୍ରଣର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା, କିନ୍ତୁ ସେତେବେଳେ କେବଳ 1.4% ମିଶ୍ରଣ କରାଯାଇଥିଲା ବୋଲି ମନ୍ତ୍ରୀ ଶ୍ରୀ ପୁରୀ କହିଛନ୍ତି।
1: एथेनॉल का काम ना हमने इन्वेंट किया, 100 साल से इस पे काम हो रहा है। भारत में अगर आ जाए तो इस पे पहली योजना बनाई थी कांग्रेस की सरकार ने, मैं बात कर रहा हूँ 2006 से लेकर 2008, और हमारा एक टारगेट था कि 5% हमें बायोफ्यूल ब्लेंडिंग करनी है 10 states और यूनियन टेरिटरी में, कर नहीं पाए। वो दूसरी बात है 1.4% पे हमारी गाड़ी रुक गई।
0: ଇଥାନଲ୍ ମିଶ୍ରଣ କାର୍ଯ୍ୟକ୍ରମ ପର୍ଯ୍ୟାୟକ୍ରମେ ବୈଜ୍ଞାନିକ ଗବେଷଣା ଆଧାରରେ କାର୍ଯ୍ୟକାରୀ କରାଯାଇଛି ବୋଲି ଶିଳ୍ପ ବିଶେଷଜ୍ଞ କହିଛନ୍ତି। ନୂଆଦିଲ୍ଲୀରେ ଗତକାଲି ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରି ଇଞ୍ଜିନିୟର ଇଣ୍ଡିଆ ଲିମିଟେଡ୍ର ପୂର୍ବତନ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ବର୍ତ୍ତିକା ଶୁକ୍ଳା ଏହା କହିଛନ୍ତି। ସେ କହିଛନ୍ତି 2018 ଇଥାନଲ୍ ମିଶ୍ରଣ କାର୍ଯ୍ୟକ୍ରମକୁ ବ୍ୟବସ୍ଥିତ ଢଙ୍ଗରେ କାର୍ଯ୍ୟକାରୀ କରିବା ନେଇ ଆଲୋଚନା ଆରମ୍ଭ ହୋଇଥିଲା। ଏ କ୍ଷେତ୍ରର ଅଂଶୀଦାରଙ୍କ ପରାମର୍ଶ ଆଧାରରେ ଏହାକୁ ସାର୍ବଜନୀନ କ୍ଷେତ୍ରରେ ବ୍ୟବହାର କରାଯାଉଛି ବୋଲି ସେ କହିଛନ୍ତି। ଗବେଷଣା ଆଧାରିତ ପ୍ରମାଣ ଅଟୋମୋବାଇଲ ନିର୍ମାତା, ଅଟୋମୋବାଇଲ ରିସର୍ଚ୍ଚ ଆସୋସିଏସନ ଅଫ୍ ଇଣ୍ଡିଆ ଏବଂ ସୋସାଇଟି ଅଫ୍ ଇଣ୍ଡିଆନ ଅଟୋମୋବାଇଲ ନିର୍ମାତାଙ୍କ ଦ୍ୱାରା ବ୍ୟାପକ ପରୀକ୍ଷଣ ପରେ ଏହାକୁ କାର୍ଯ୍ୟକାରୀ କରାଯାଇଛି ବୋଲି ସେ କହିଛନ୍ତି। ଏହା ଉପରେ ମତାମତ ଦେଇ ମାରୁତି ସୁଜୁକିର ବରିଷ୍ଠ କାର୍ଯ୍ୟନିର୍ବାହୀ ଅଧିକାରୀ ରାହୁଲ ଭାରତୀ କହିଛନ୍ତି କମ୍ପାନୀ ଆଭ୍ୟନ୍ତରୀଣ ଭାବରେ E20 ଇନ୍ଧନ ବ୍ୟବହାର ନେଇ ପରୀକ୍ଷା କରିଛି ଏବଂ ଏଥିପାଇଁ ଚିନ୍ତାର କୌଣସି କାରଣ ରହିବା ଉଚିତ ନୁହେଁ। 2023 ପରଠାରୁ ବିକ୍ରି ହୋଇଥିବା ସମସ୍ତ କାର୍ ସମ୍ପୂର୍ଣ୍ଣ ଭାବରେ E20 ବ୍ୟବହାର ଯୋଗ୍ୟ ବୋଲି ସେ କହିଛନ୍ତି। ଏପରିକି ପୁରୁଣା E10 ବ୍ୟବସ୍ଥିତ ଯାନଗୁଡ଼ିକରେ E20 ଇନ୍ଧନ ସୁରକ୍ଷିତ ଭାବେ ବ୍ୟବହାର କରାଯାଇପାରିବ ବୋଲି ସେ କହିଛନ୍ତି। ଏଥିରେ ବ୍ୟବହୃତ ହେଉଥିବା ଯାନର କୌଣସି କ୍ଷତି ହେବ ନାହିଁ ବୋଲି ଶ୍ରୀ ଭାରତୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଏକ ଭାରତ ଶ୍ରେଷ୍ଠ ଭାରତ ପ୍ରସଙ୍ଗ ଆଧାରରେ ସୋମନାଥ ସ୍ୱାଭିମାନ ଯାତ୍ରା 2026 ଅଂଶଗ୍ରହଣ କରିଥିବା ଜାମ୍ମୁ କାଶ୍ମୀରର ତୀର୍ଥଯାତ୍ରୀ ଦଳ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଗୁଜରାଟକୁ 6 ଦିନିଆ ତୀର୍ଥଯାତ୍ରାର ସଫଳ ସମାପ୍ତି ପରେ ଏହି ଶ୍ରଦ୍ଧାଳୁ ଦଳ ଜାମୁତାଇ ରେଳ ଷ୍ଟେସନଠାରେ ପହଞ୍ଚିଛନ୍ତି। ତୀର୍ଥଯାତ୍ରା ଉପରେ ଶ୍ରଦ୍ଧାଳୁମାନେ ଅତ୍ୟନ୍ତ ଖୁସି ଏବଂ ସନ୍ତୋଷ ବ୍ୟକ୍ତ କରିଛନ୍ତି। ଏହି ଯାତ୍ରା ସେମାନଙ୍କୁ

0: ଆଧ୍ୟାତ୍ମିକ ଭାବରେ ସମୃଦ୍ଧ କରିଥିବା ଶ୍ରଦ୍ଧାଳୁ କହିଛନ୍ତି। ଗୁଜରାଟ ସରକାର ଏବଂ ସେଠାକାର ଲୋକଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ଆତିଥ୍ୟକୁ ଶ୍ରଦ୍ଧାଳୁ ଉଚ୍ଚ ପ୍ରଶଂସା କରିଛନ୍ତି। ଜାମ୍ମୁ କାଶ୍ମୀର ସରକାରଙ୍କ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ରାଜ୍ୟ କଳା ଓ ସଂସ୍କୃତି ଏବଂ ଭାଷା ଏକାଡେମୀ ପକ୍ଷରୁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏଭଳି ପଦକ୍ଷେପ ସାଂସ୍କୃତିକ ବୁଝାମଣା ଜାତୀୟ ଏକତାକୁ ପ୍ରୋତ୍ସାହନ ପ୍ରଦାନ କରିବା ସହିତ ଏକ ଭାରତ ଶ୍ରେଷ୍ଠ ଭାରତ ଦୃଷ୍ଟିକୋଣକୁ ସଶକ୍ତ କରିଥିବା କୁହାଯାଇଛି। ମାଞ୍ଚେଷ୍ଟର ପୁରୁଷ ବର୍ଗ ଟି ଟ୍ୱେଣ୍ଟି ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍ର ଗତକାଲିର ମ୍ୟାଚ୍ରେ ଇଂଲଣ୍ଡ ଭାରତକୁ 4 wicket ପରାସ୍ତ କରିଛି। ପାଞ୍ଚଟିକିଆ ସିରିଜ୍ର ଏହି ଦ୍ୱିତୀୟ ମ୍ୟାଚ୍ରେ ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 overs 7 wicket ବିନିମୟରେ 190 run ସଂଗ୍ରହ କରିଥିଲା। 191 runର ବିଜୟ ଲକ୍ଷ୍ୟକୁ ଇଂଲଣ୍ଡ 19 overs 6 wicket ବିନିମୟରେ ହାସଲ କରିପାରିଥିଲା। ଜାକବ ବେଥେଲ୍ ପ୍ଲେୟାର୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି। ଆସନ୍ତା ମଙ୍ଗଳବାର ଦିନ ନଟିଂହମ୍ର ଟ୍ରେଣ୍ଟ ବ୍ରିଜ୍ଠାରେ ତୃତୀୟ ମ୍ୟାଚ୍ ଖେଳାଯିବ। ପ୍ରଥମ ମ୍ୟାଚ୍ଟି ବର୍ଷା ଯୋଗୁଁ ସମ୍ଭବ ହୋଇପାରିନଥିଲା। ଗତକାଲିର ମ୍ୟାଚ୍ରେ ବୈଭବ ସୂର୍ଯ୍ୟବଂଶୀ ମାତ୍ର 15 ଅନେଶ୍ୱତ ଦିନରେ ଭାରତ ପକ୍ଷରୁ ଆନ୍ତର୍ଜାତିକ ମ୍ୟାଚ୍ ଖେଳି ରେକର୍ଡ ସୃଷ୍ଟି କରିଛନ୍ତି। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଫ୍ରାନ୍ସ କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି। ରାଉଣ୍ଡ 16 ପର୍ଯ୍ୟାୟ ମ୍ୟାଚ୍ରେ ଗତକାଲି ଫ୍ରାନ୍ସ ପାରାଗୁଏକୁ 1-0 ପରାସ୍ତ କରିଛି। ପୂର୍ବରୁ ଅନୁଷ୍ଠିତ ମ୍ୟାଚ୍ରେ ମରକୋ 3-0 କାନାଡାକୁ ପରାସ୍ତ କରି କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟରେ ପହଞ୍ଚିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ବିଶ୍ୱର ଦ୍ୱିତୀୟ ସର୍ବବୃହତ ମୋବାଇଲ୍ ଫୋନ୍ର ନିର୍ମାତା ଭାବେ ଭାରତ ପ୍ରତିଷ୍ଠା ଲାଭ କରିଛି କହିଲେ ପ୍ରଧାନମନ୍ତ୍ରୀ। ଆସନ୍ତା 20 August-13 ପର୍ଯ୍ୟନ୍ତ ଚାଲିବ ସଂସଦର ମୌସୁମୀ ଅଧିବେଶନ। ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ଆଜିଠାରୁ 4 ଗସ୍ତ ଆରମ୍ଭ। ଜୈବ ଇନ୍ଧନ ମିଶ୍ରଣ କ୍ଷେତ୍ରରେ ଗଠନମୂଳକ ପରାମର୍ଶକୁ ସରକାର ବିଚାର କରିବେ କହିଲେ ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ। ଏବଂ ମାଞ୍ଚେଷ୍ଟର ଟି20 ପୁରୁଷ ବର୍ଗ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ରେ ଭାରତକୁ 4 wicket ପରାସ୍ତ କଲା ଇଂଲଣ୍ଡ। ସମ୍ବାଦ ଶେଷ ହେଲା।
1: ଶୁଣିଲେ କାର୍ଯ୍ୟକ୍ରମ ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ଆକାଶବାଣୀ ପୁରୀ କେନ୍ଦ୍ରରୁ 103.4 FM।
2: ବାପା, କଲେଜର ଫିସ୍ ଅଧିକ ଅଛି।
3: ଝିଅ,
2: ମନେ ଅଛି ବୋନସର କିଛି ଟଙ୍କା ଆମେ ଅନ୍ୟ ଖାତାରେ ରଖିଥିଲେ?
3: 2 ଖାତାରେ କୌଣସି କାରବାର ହେଇନାହିଁ, ବୋଧେ ଇନଅପରେଟିଭ ହେଇଯାଇଥିବ।
4: ତ ଏବେ ବ୍ୟାଙ୍କ ଯାଇକି କିମ୍ବା ଭିଡିଓ KYC ଦ୍ୱାରା KYC ଅପଡେଟ୍ କରାଅ। ଖାତା ହେବ ଆକ୍ଟିଭ, ପୁରାପୁରି ଫ୍ରି। ଚାଲ
5: କୁଆଡେ
4: ଏଡମିସନ କରିବାକୁ, ଖାତା ହେଲା ଆକ୍ଟିଭ।
5: RBI କହେ
3: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
1: ଶ୍ରୋତାବନ୍ଧୁ, ଆପଣ ଆକାଶବାଣୀ ପୁରୀର କାର୍ଯ୍ୟକ୍ରମ ଲାଇଭ୍ ଷ୍ଟ୍ରିମିଂ ମାଧ୍ୟମରେ ନ୍ୟୁଜ୍ ଅନ୍ AIR ଆପ୍ ଡାଉନଲୋଡ୍ କରି ଶୁଣିପାରିବେ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ 103.4 FM। ପ୍ରଚାର କରୁଛୁ କୁନି କୁନି ପିଲାମାନଙ୍କ ପାଇଁ କାର୍ଯ୍ୟକ୍ରମ ଏଠିକିଲି ମିଟିକିଲି। ଉପସ୍ଥାପନାରେ ରୋଜିତା ଦାସ, ପ୍ରଯୋଜନା ଦିଲୀପ କୁମାର ନାୟକ।

ସୁଭାଷା କାଳ ପିଲାମାନେ, କେମିତି ଅଛ ସମସ୍ତେ? ଭଲରେ ଅଛ ତ? ତାହେଲେ ଆସ ଏବେ କାର୍ଯ୍ୟକ୍ରମ ଆରମ୍ଭ କରିବା। ଆଜିର ଇଟିକିଲି ମିଟିକିଲି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛି ମୁଁ ତୁମମାନଙ୍କର ରଜିତା ଅପା। ଇଟିକିଲି ମିଟିକିଲି ଫୁଟିଗଲା କାଇଁଚ, ବର୍ଷା ଦିନେ ବେଙ୍ଗରଡ଼ି କୁହ କିଏ ଶୁଣୁଛ। ପିଲାମାନେ, ଏଇ ବର୍ଷା ବେଳରେ ତୁମେମାନେ ବେଙ୍ଗରଡ଼ି ନିଶ୍ଚୟ ଶୁଣୁଥିବ, ଟର୍ ଟର୍ ହେଇ ବେଙ୍ଗରଡ଼ି ପକାଏ।

ଜାଣିଛ ପିଲେ, ବେଙ୍ଗ ଅସଲରେ ବର୍ଷାକୁ ଦେଖି ଗୀତ ଗାଉଥାଏ, ସେଥିପାଇଁ ଏଇଭଳି ଶୁଭେ। ଆଚ୍ଛା ପିଲେ, କେବେ ତୁମେମାନେ ଭାବିଛ କି ଏ ବେଙ୍ଗମାନେ ଅନ୍ୟ ଦିନମାନଙ୍କରେ କେଉଁଠି ଥାନ୍ତି କି ଜାଣି? ବର୍ଷା ଦିନ ହେଲା ମାନେ ଚାରିଆଡ଼େ ଗୀତ ଗାଇ ବୁଲୁଥାନ୍ତି। ତୁମେମାନେ ଜାଣିଥିବ ପିଲେ, ବେଙ୍ଗ ହେଉଛି ଉଭୟଚର ପ୍ରାଣୀ। ଉଭୟଚର ମାନେ କ'ଣ ପିଲେ? ଯିଏ ଜଳ ଆଉ ସ୍ଥଳ ଉଭୟ ସ୍ଥାନରେ ବାସ କରେ। ଏଇ ବେଙ୍ଗମାନେ ପୋଖରୀ, ଗାଡ଼ିଆ, ନାଳ ନର୍ଦ୍ଦମା, ଘାସ ଘେରା ଥିବା ନଦୀରେ ବେଶୀ ଦେଖାଯାଆନ୍ତି। ମୌସୁମୀ ବାୟୁ ଆସିବା ପରେ ବର୍ଷା ଆରମ୍ଭ ହେବା ମାତ୍ରେ ସବୁ ପାଣି ସ୍ଥାନରେ ବେଙ୍ଗମାନଙ୍କର ରଡ଼ି ଶୁଭେ, ଆଉ ବର୍ଷା ଦିନ ଶେଷ ହେବା ପରେ ବେଙ୍ଗମାନେ ଆଉ ଦେଖାଯାଆନ୍ତିନି। ତାହେଲେ ଏ ବେଙ୍ଗମାନେ ସବୁ କେଉଁଠି ଲୁଚି ଯାଆନ୍ତି ଆଉ କାହିଁକି ଲୁଚି ଯାଆନ୍ତି? ଆଜି ତୁମେମାନେ ଏ ବିଷୟରେ ଜାଣିବ ପିଲେ। ପିଲାମାନେ, ବେଙ୍ଗମାନଙ୍କର ଚମଡ଼ା ସବୁବେଳେ ଓଦା ରହିବା ଦରକାର। ସେମାନେ ଫୁସ୍ଫୁସ୍ ସହିତ ନିଜ ଓଦା ଚମଡ଼ା ସାହାଯ୍ୟରେ ବି ନିଶ୍ୱାସ ପ୍ରଶ୍ୱାସ ନିଅନ୍ତି, ଆଉ ଏ ବର୍ଷା ଦିନର ପାଗ ସେମାନଙ୍କ ପାଇଁ ବହୁତ ଆରାମଦାୟକ ହୋଇଥାଏ। ସେଥିପାଇଁ ସେମାନେ ଏଇ ବର୍ଷା ଦିନେ ବାହାରକୁ ଆସି ବୁଲାବୁଲି କରନ୍ତି। ହେଲେ ଅନ୍ୟ ଦିନମାନଙ୍କରେ କାହିଁକି ଲୁଚି ଯାଆନ୍ତି? କାହିଁକି ନା ସେମାନେ ଆମ ଭଳି ନିଜ ଶରୀରର ତାପମାତ୍ରାକୁ ସମାନ ରଖିପାରନ୍ତି ନାହିଁ। ବେଙ୍ଗମାନଙ୍କର ରକ୍ତ ଥଣ୍ଡା ହୋଇଥାଏ। ଅନ୍ୟ ପ୍ରାଣୀମାନେ ବାୟୁମଣ୍ଡଳର ତାପମାତ୍ରା ହିସାବରେ ନିଜ ଶରୀରର ତାପମାନ କମ୍ ବେଶୀ ହୋଇଯାଏ, କିନ୍ତୁ ବେଙ୍ଗମାନଙ୍କ ପାଖରେ ଏଇ ଗୁଣଟି ନଥାଏ। ଶୀତ ଦିନ ଆରମ୍ଭ ହେବା ମାତ୍ରେ ବେଙ୍ଗମାନଙ୍କ ଶରୀରର ତାପମାତ୍ରା କମ୍ ହୋଇ ଥଣ୍ଡା ହେବା ଆରମ୍ଭ ହୋଇଯାଏ, ଯାହାଫଳରେ କ'ଣ ହୁଏ ପିଲେ ଜାଣିଛ? ବେଙ୍ଗମାନଙ୍କର ରକ୍ତ ସଞ୍ଚାଳନ ଉପରେ ପ୍ରଭାବ ପଡ଼େ, ଆଉ ବେଙ୍ଗର ଶରୀର ବାୟୁମଣ୍ଡଳକୁ ଖାପ ଖୁଆଇପାରେ ନାହିଁ। ଶରୀର ଥଣ୍ଡା ହୋଇଯାଉଥିବାରୁ ନିଜକୁ ଉଷୁମ ରଖିବା ପାଇଁ ସେ ଓଦା ମାଟିର ପ୍ରାୟ 2 ଫୁଟ ଗାତ ଖୋଳି ସେଇଠାରେ ସମ୍ପୂର୍ଣ୍ଣ ଭାବରେ ବିଶ୍ରାମ ନିଏ। ଶୀତ ଦିନର ସେଇ ଆରାମକୁ ବୈଜ୍ଞାନିକ ଭାଷାରେ କୁହାଯାଏ ହାଇବରନେସନ୍, ମାନେ ଶୀତ ନିଦ୍ରା, ଆଉ ଖରାଦିନର ନିଦ୍ରାକୁ ଏଷ୍ଟିଭେସନ୍, ମାନେ ଗ୍ରୀଷ୍ମ ସୁପ୍ତି ବୋଲି କୁହାଯାଏ। ଆଚ୍ଛା ପିଲେ, ଏଇଠି ତୁମମାନଙ୍କ ମନରେ ଆଉ ଗୋଟିଏ ପ୍ରଶ୍ନ ଆସୁଥିବ, ଅପା ବେଙ୍ଗମାନେ ଏତେ ସମୟ ମାଟି ତଳେ ଲୁଚି ରୁହନ୍ତି, ତାଙ୍କୁ କ'ଣ ଭୋକ ଶୋଷ ହୁଏନି ନା କ'ଣ? ଠିକ୍ ପ୍ରଶ୍ନଟିଏ ତୁମ ମନରେ ଆସିଛି ପିଲେ। ବେଙ୍ଗ କ'ଣ କରେ ନା, ଏଇ ଶୋଇ ରହିବା ସମୟରେ ଖାଦ୍ୟ ଖାଏ ନାହିଁ କି ଖାଦ୍ୟ ଖୋଜିବା ପାଇଁ ବାହାରକୁ ବି ଯାଏ ନାହିଁ, ମାଟି ତଳେ ସେମିତି ପାଟି ଆଖି ବୁଝି ଆରାମ କରେ। ତାର ଶ୍ୱାସକ୍ରିୟା ବି ଖୁବ୍ ଧୀର ଥାଏ ସେ ସମୟରେ। ବର୍ଷା ଦିନେ ବେଙ୍ଗ ଯେଉଁ ଖାଦ୍ୟ ଖାଇଥାଏ, ସେ ଖାଇଥିବା ଅଧାରୁ ଅଧିକ ଖାଦ୍ୟ ଚର୍ବି ଆକାରରେ ତା ଶରୀରରେ ଜମା ହୋଇ ରହେ, ଆଉ ସେଇ ଚର୍ବି ତାର ବିଶ୍ରାମ ବେଳେ ଖାଦ୍ୟର କାମରେ ଆସେ। ଯେହେତୁ ତା ଶରୀରରେ ଜମା ଥିବା ଚର୍ବିରୁ ସେ ଖାଦ୍ୟ ସଂଗ୍ରହ କରେ, ତେଣୁ ସେ ଦୁର୍ବଳ ହୋଇଯାଏ ସତ, କିନ୍ତୁ ବଞ୍ଚି ରହେ। ଯେତେବେଳେ ତାର ଶୀତ ନିଦ୍ରା ସରିଯାଏ, ମେ ମାସ ବେଳକୁ ବାୟୁମଣ୍ଡଳର ତାପମାତ୍ରା ବହୁତ ବଢ଼ିଯାଇଥାଏ। ଏଇ ଥଣ୍ଡା ରକ୍ତ ଥିବା ବେଙ୍ଗ ସେ ଉତ୍ତାପକୁ ସହିପାରେନି, ସେତେବେଳେ ବି କାଳିଆ ପୋଖରୀ ନଦୀ ପ୍ରାୟ ଶୁଖିଯାଇଥାଏ, ତେଣୁ ଏଇ ତାତିରୁ ରକ୍ଷା ପାଇବା ପାଇଁ ବି ସେ ଓଦା ମାଟି ଖୋଳି ମାଟି ତଳେ ବିଶ୍ରାମ ନିଏ, ଯାହାକୁ ଗ୍ରୀଷ୍ମ ନିଦ୍ରା ବୋଲି କୁହାଯାଏ। ଆଉ ଜୁନ୍ ମାସର ଶେଷ ସପ୍ତାହ ବା ଜୁଲାଇ ମାସର ଆରମ୍ଭରୁ ବର୍ଷା ହୁଏ। ଯେତେବେଳେ ବର୍ଷାର ପ୍ରଥମ ପାଣି ମାଟି ଭିତରକୁ ଯାଏ, ସେମାନଙ୍କର ନିଦ ଭାଙ୍ଗିଯାଏ, ଆଉ ସେମାନେ ଖୁସିରେ ବାହାରକୁ ଚାଲି ଆସନ୍ତି। ଏଇ ବର୍ଷା ଦିନର ପାଗ ତାଙ୍କ ପାଇଁ ଏକଦମ ଆରାମଦାୟକ, ସେଥିପାଇଁ ସେମାନେ ବାହାରେ ଆସି ବୁଲାବୁଲି କରନ୍ତି। ଆଉ ହଁ ପିଲେ, ଏଇ ବର୍ଷା ଦିନେ ଚାରିଆଡ଼େ ପାଣି ଜମି ରହେ, ତେଣୁ ସେମାନଙ୍କୁ ଅଣ୍ଡା ଦେବା ପାଇଁ ଆଉ ତାଙ୍କର ବଂଶ ବଢ଼ାଇବା ପାଇଁ ଏଇଟା ଗୋଟିଏ ଭଲ ସମୟ। କ'ଣ ପିଲେ, ଆଜି ଜାଣିଲ ତ ବେଙ୍ଗମାନେ କାହିଁକି ବର୍ଷା ଦିନକୁ ଏତେ ଭଲ ପାଆନ୍ତି? ତେବେ ଆଜିଠାରୁ ଯେବେ ବି ତୁମେ ବେଙ୍ଗର ଟର୍ ଟର୍ ଶବ୍ଦ ଶୁଣିବ, ଜାଣିଯିବ ଯେ ସେମାନେ ବର୍ଷାରାଣୀକୁ ସ୍ୱାଗତ କରି ଗୀତ ଗାଉଛନ୍ତି। ଆଚ୍ଛା ହଉ ପିଲେ।

0: ପିଲାମାନେ ଆସିଯାଇଛି ପୁଣି ଥରେ ଛୁଟି ଦିନ, ମାନେ ତୁମମାନଙ୍କର ଖୁସି ମଜା କରିବାର ଦିନ, ଗପ କବିତା ଶୁଣିବାର ଦିନ। ତାହେଲେ କ'ଣ କହୁଛ, ଗପ ଶୁଣିବ? ହେଲେ ଆଜି ତୁମମାନଙ୍କ ପାଇଁ ଯିଏ ଗପ କବିତା ନେଇ ଆସିଛନ୍ତି ସେ ହେଉଛନ୍ତି ସତ୍ୟବ୍ରତ ସାହୁ ସାର। ପ୍ରଥମେ କ'ଣ କରିବା ପିଲେ, ସାର୍ଙ୍କ କାର୍ଯ୍ୟକ୍ରମକୁ ସ୍ୱାଗତ କରିବା। ସାର୍ ନମସ୍କାର, ଇଟିକିଲି ମିଟିକିଲି ପରିସରକୁ ଆପଣଙ୍କୁ ସ୍ୱାଗତ କରୁଛୁ।
1: ନମସ୍କାର।
0: ତେବେ ସାର୍, ପିଲାମାନେ ତ ଜାଣିସାରିଲେଣି ଆପଣ ତାଙ୍କ ପାଇଁ ଗପ କବିତା ନେଇ ଆସିଛନ୍ତି, ହେଲେ ପ୍ରଥମେ ପିଲାମାନଙ୍କୁ ଆପଣ କ'ଣ ଶୁଣାଇବେ?
1: ପିଲାମାନେ, ଯା ହଉ, ତମେମାନେ ତ ଆସିଗଲଣି, ବର୍ତ୍ତମାନ ବର୍ଷା ଋତୁ ଚାଲିଛି, ତମେମାନେ ସ୍କୁଲ ଯାଉଥିବ, ଆଉ କିଏ କିଏ ବର୍ଷାତି ବି ନେଇକି ଯାଉଥିବ, ତେଣୁକରି ଆଜି ଗୋଟେ ମଜା ଗପ ରଖିଛି ତମମାନଙ୍କ ପାଇଁ। ହଉ, ଗପଟି ଆରମ୍ଭ କରୁଛି, ମନ ଦେଇକି ଶୁଣ, କେହି ପାଟି କରିବନି, ଦୁଷ୍ଟ ହବନି। ଗପଟିର ନାଁ ହେଉଛି ତୋ ଖୁସିରେ ମୋ ଖୁସି। ବର୍ଷା ଦିନ ବର୍ଷାର କିଛି ଠିକ୍ ଠିକଣା ନଥାଏ, କେତେବେଳେ ଆଦୌ ବର୍ଷା ନଥାଏ ତ କେତେବେଳେ ମୂଷଳଧାରାରେ ବର୍ଷିଯାଏ, ପୁଣି କେତେବେଳେ ଝିପି ଝିପି ବର୍ଷା ଲାଗି ରହିଥାଏ, ସେତେବେଳକୁ ସ୍କୁଲ ଖୋଲି ଯାଇଥାଏ। ପଲ୍ଲାସାହି ଓ କମଳପୁର ଗାଁ ମଝାମଝିରେ ଅବସ୍ଥିତ ପଲ୍ଲାସାହି ପ୍ରାଥମିକ ବିଦ୍ୟାଳୟ, ସେହି ସ୍କୁଲର ପଞ୍ଚମ ଶ୍ରେଣୀରେ ପଢ଼ନ୍ତି ଶୁଭ ଓ ସମୀର, ଦୁହିଁଙ୍କ ଘର କମଳପୁର ଗାଁରେ। ଶୁଭ ଟିକେ ଶାନ୍ତଶିଷ୍ଟ, ସମୀର ଖୁବ୍ ଚଗଲା, ଅନ୍ୟମାନଙ୍କୁ ହଇରାଣ କରିବାରେ ସେ ଓସ୍ତାଦ, ପାଠ ସେତେ ଭଲ ପଢ଼େନି। ଛୋଟ ପିଲା ଚଗଲା ହେବା ସ୍ୱାଭାବିକ, ତମେ ବି ବେଳେବେଳେ ଚଗଲା ହେଉଥିବ ଘରେ, କିନ୍ତୁ ସମୀରର ଚଗଲା ଆମେ ଟିକିଏ ଅଧିକ। ଶୁଭ ଶ୍ରେଣୀରେ ପ୍ରଥମ ହୁଏ ବୋଲି ସମୀରର ତା ଉପରେ ଭାରି ରାଗ, ସେ ଶୁଭକୁ ସବୁବେଳେ ହଇରାଣ କରିବାକୁ ଚେଷ୍ଟା କରେ, ହେଲେ ଶୁଭ ମନରେ ସେମିତି କିଛି ନଥାଏ, ସେ ସମସ୍ତଙ୍କୁ ଭଲ ପାଏ, କାହା ସହିତ କଳି କରେ ନା, ଭଲ ସାଙ୍ଗ ଏବଂ ପାଠ ଭଲ ତ ତାର ସବୁ ଭଲ, ସବୁ ପିଲାଙ୍କ ସହ ତାର ସମ୍ପର୍କ ବି ଭଲ। ସମୀରର ସିନା ଶୁଭ ପ୍ରତି ଖରାପ ମନୋଭାବ ଥାଏ, ହେଲେ ଶୁଭର ନଥାଏ, ଦୁହେଁ ଏକା ଗାଁରୁ ହୋଇଥିବାରୁ ଶୁଭକୁ ଭାରି ଖୁସି ଲାଗେ, ବେଳେବେଳେ ସାଙ୍ଗ ହୋଇ ସ୍କୁଲ ଯାଆନ୍ତି ଓ ଫେରନ୍ତି। ସମୀର ସିନା ସାଙ୍ଗ ହୁଏ, କିନ୍ତୁ ହଇରାଣ କରିବା ପାଇଁ ସୁଯୋଗ ଉଣ୍ଡୁଥାଏ। ସେଦିନ ସ୍କୁଲ ଯିବା ବେଳକୁ ବର୍ଷା ହେଉନଥାଏ, ତେଣୁ ଶୁଭ ତାର ବର୍ଷାତିଟିକୁ ବସ୍ତାନୀରେ ଭାଙ୍ଗି ରଖିଦେଇଥାଏ। ଖେଳଛୁଟି ସମୟ, ସବୁ ପିଲା ମଧ୍ୟାହ୍ନ ଭୋଜନ ଖାଇସାରିବା ପରେ ଖେଳାଖେଳି କରୁଥାନ୍ତି, ଶ୍ରେଣୀଗୃହରେ କେହି ନଥାନ୍ତି। ସେହି ସମୟରେ ସମୀର ମୁଣ୍ଡକୁ ଦୁର୍ବୃତ୍ତି ଜୁଟିଲା, ସେ କ'ଣ କଲା ନା, ଶୁଭର ବସ୍ତାନୀରୁ ବର୍ଷାତିଟି କାଢ଼ି ଝରକା ସେପଟକୁ ପକାଇଦେଲା ଏବଂ ପଛପଟକୁ ବୁଲିଯାଇ ବର୍ଷାତିଟିକୁ ପାଚେରୀ ସେପଟକୁ ବଣୁଆ ଜାଗା ଦେଖି ଫୋପାଡ଼ି ଦେଲା, ଫଳରେ ବର୍ଷାତିଟି କେଉଁଠି ପଡ଼ିଲା ଜଣାପଡ଼ିଲା ନାହିଁ। ତାପରେ ପାଠ ପଢ଼ା ହେଲା, ସ୍କୁଲ ଛୁଟି ବେଳକୁ ବି ବର୍ଷା ନଥିଲା, ସମସ୍ତେ ଖୁସି ମନରେ ଘରକୁ ଫେରୁଥାନ୍ତି। ହଠାତ୍ ଆରମ୍ଭ ହୋଇଗଲା ପ୍ରବଳ ବର୍ଷା, ତୁମେମାନେ ତ ଜାଣିଛ ବର୍ଷା ଦିନର କିଛି ଠିକ୍ ଠିକଣା ନଥାଏ, କେତେବେଳେ ବର୍ଷା ନଥାଏ କେତେବେଳେ ବର୍ଷା ହୋଇଯାଏ, ତେଣୁକରି ସେମାନେ ଫେରୁଥିଲା ବେଳେ ହଠାତ୍ ବର୍ଷା ଆରମ୍ଭ ହୋଇଗଲା। ସବୁ ପିଲା ନିଜ ନିଜର ବର୍ଷାତି ପିନ୍ଧି ପକାଇଲେ, ଶୁଭ ତା ବସ୍ତାନୀ ଅଣ୍ଡାଳିଲା, ହେଲେ ବସ୍ତାନୀରେ ତା ବର୍ଷାତି ପାଇଲା ନାହିଁ, ଘରୁ ତ ବସ୍ତାନୀ ଆଣିଥିଲା, ଗଲା କୁଆଡ଼େ, ଭାବିଲା ଶୁଭ।

0: କରିବ, ପାଖରେ ବି ଘର ନାହିଁ, ତେଣୁ ବର୍ଷାରେ ଭିଜି ଭିଜି ଦୌଡ଼ିବାକୁ ଲାଗିଲା। ଘରମୁହାଁ ହୋଇ ତରତର ହୋଇ ଦୌଡ଼ିଥିବାରୁ କାଦୁଅ ରାସ୍ତାରେ ଗୋଡ଼ ଖସିଗଲା। ସେ କଚାଡ଼ି ହୋଇ ପଡ଼ିଲା, ଜାମା ପ୍ୟାଣ୍ଟ କାଦୁଅ ହୋଇଗଲା। ଏସବୁ ଦେଖି ସମୀର ମନେ ମନେ ଖୁସି ହେଉଥାଏ, କାରଣ ସେ ତ ବର୍ଷାତି ପିନ୍ଧିଥାଏ ନା। ତେଣୁ ବର୍ଷାରେ ତିନ୍ତି ତିନ୍ତି ଘରକୁ ଫେରିବାରୁ ଶୁଭକୁ ଜ୍ୱର ହୋଇଗଲା। ସେ ଜ୍ୱରରେ ପଡ଼ି ଚାରି ପାଞ୍ଚ ଦିନ ସ୍କୁଲ ଆସିପାରିଲା ନାହିଁ। ଶୁଭର ବାପା ପ୍ରଧାନ ଶିକ୍ଷକକୁ ବର୍ଷାତି ହଜିଥିବା କଥା ଜଣାଇଲେ। ପ୍ରଧାନ ଶିକ୍ଷକ ସବୁ ପିଲାଙ୍କୁ ପଚାରିଲେ, ହେଲେ କେହି ମାନିଲେ ନାହିଁ। ବର୍ଷାତି ବିଷୟରେ କେହି କିଛି କହିପାରିଲେ ନାହିଁ। ଶୁଭ ଜ୍ୱରରେ ବହୁତ କଷ୍ଟ ପାଇଲା, ଔଷଧ ଖାଇବାରୁ ଦେହ ସୁସ୍ଥ ହେଲା। ବର୍ଷାତି ହଜିବାରୁ ସିନା ତାର ଏ ଦଶା ହେଲା, ତଥାପି ସେ କାହାରିକୁ ସନ୍ଦେହ କଲାନି କିମ୍ବା କାହା ଉପରେ ରାଗିଲା ନାହିଁ। ଏମିତି ସପ୍ତାହଟିଏ ବିତିଗଲା। ଶୁଭ ଓ ସମୀର ସବୁ ପିଲାଙ୍କ ସହ ସ୍କୁଲ ଯାଉଥାନ୍ତି। ବାପା ଶୁଭ ପାଇଁ ନୂଆ ବର୍ଷାତିଟିଏ କିଣି ଆଣିଲେ। ସେଦିନ ପାଚେରୀ ସେପଟେ କ୍ଷେତକୁ ଚାଷ କରିବା ପାଇଁ ଚାଷୀ କ୍ଷେତ ଦେଖିବାକୁ ଆସିଥିଲା। ତା ନଜରରେ ବର୍ଷାତିଟି ପଡ଼ିଲା, ତେଣୁ ସେ ବର୍ଷାତିଟି ଆଣି ପ୍ରଧାନ ଶିକ୍ଷକଙ୍କୁ ଦେଇଦେଲା। ପ୍ରଧାନ ଶିକ୍ଷକ ତ ଜାଣିଥିଲେ ଶୁଭର ବର୍ଷାତିରେ ହଜିଥିଲା, ତେଣୁ ଶୁଭକୁ ଡାକି ତା ବର୍ଷାତିଟି ଦେଇଦେଲେ। ଶୁଭ ଖୁସି ହୋଇଗଲା। ଦୈବାତ ସେଦିନ ସମୀର ଛତା ଆଣିନଥାଏ କିମ୍ବା ବର୍ଷାତି ଆଣିନଥାଏ। ସ୍କୁଲ ଛୁଟି ହେଲା ବେଳକୁ ମୂଷଳଧାରାରେ ବର୍ଷା ହେଉଥାଏ। ସମୀର ପାଖରେ ବର୍ଷାତି ନଥିବାରୁ ତା ମନ ଦୁଃଖ ହୋଇଗଲା। ସେ କେମିତି ଘରକୁ ଯିବ ଭାବୁଥାଏ। ବର୍ଷାରେ ତିନ୍ତି ତିନ୍ତି ଗଲେ ଶୁଭ ଭଳି ତାକୁ ବି ଜ୍ୱର ହେବ, କାରଣ ସେ ଜାଣିଛି ଶୁଭକୁ ଜ୍ୱର ହୋଇଥିଲା ବର୍ଷାରେ ତିନ୍ତିକି ଯାଇଥିଲା ବୋଲି। ତେଣୁକରି ଏହି କଥା ଭାବି ସେ ବଡ଼ ଅସୁବିଧାରେ ଥାଏ। ସେ ଭାବିଲା, ଶୁଭ ବର୍ଷାରେ ଭେଦିଥିବାରୁ ତାକୁ ଯେମିତି ଜ୍ୱର ହୋଇଥିଲା, ମୋତେ ବି ସେମିତି ଜ୍ୱର ହୋଇପାରେ, ମୁଁ ବି ସେଇଭଳି କଷ୍ଟ ପାଇପାରେ। ଏହି କଥା ଭାବି ସେ ଖୁବ୍ ଦୁଃଖରେ ଥାଏ। ଭାବୁଥାଏ, ଜ୍ୱର ହେଲେ ମୋତେ ବି ଇଞ୍ଜେକ୍ସନ୍ ଫୋଡ଼ା ହେବ, ପିତା ଔଷଧ ଖାଇବାକୁ ପଡ଼ିବ। ଏହି କଥା ଭାବି ସେ କାନ୍ଦୁଣୀ ମାନ୍ଦୁଣୀ ହୋଇଯାଉଥାଏ। ଶୁଭ ପାଖରେ ଦୁଇଟି ବର୍ଷାତି ଅଛି ବୋଲି ଜାଣି ମଧ୍ୟ ମାଗିପାରୁନଥାଏ। ତା ପାପକର୍ମ ପାଇଁ ସେ ନିଜକୁ ଦୋଷୀ ମଣିସାରିଥାଏ। କେଉଁ ମୁହଁରେ ବା ସେ ଶୁଭକୁ ବର୍ଷାତି ମାଗିବ? ହେଲେ ଶୁଭ ମନରେ ତ ସେ ଭାବ ନଥାଏ, ସେ ବି ଏ ବିଷୟରେ କିଛି ଜାଣିନଥାଏ। ସବୁ ପିଲା ନିଜ ନିଜ ବର୍ଷାତି ପିନ୍ଧି ଘର ଅଭିମୁଖେ ବାହାରି ଗଲେଣି। ଶୁଭ ବର୍ଷାତି ପିନ୍ଧୁ ପିନ୍ଧୁ ଦେଖିଲା ସମୀର ବର୍ଷାତି ନ ପିନ୍ଧି ଠିଆ ହୋଇଛି। ତେଣୁ ସେ କହିଲା, ଏ ସମୀର, ତୁ ବର୍ଷାତି ପିନ୍ଧୁନୁ କାହିଁକି? ଜଲ୍ଦି ପିନ୍ଧ, ସାଙ୍ଗ ହୋଇ ଘରକୁ ଯିବା, ସବୁ ପିଲା ପରେ ଚାଲିଗଲେଣି। ହେଲେ ସମୀର କାନ୍ଦି କାନ୍ଦି କହିଲା, ମୁଁ ଆଜି ବର୍ଷାତି ଆଣିନି, କେମିତି ଯିବି ଭାବୁଛି। ଆରେ ଏଇ ସାମାନ୍ୟ କଥା, କେମିତି ଯିବୁ କ'ଣ ଭାବୁଛୁ? ଆରେ ତୋ ପାଖରେ ସିନା ବର୍ଷାତି ନାହିଁ, ମୋ ପାଖରେ ପରା ଦୁଇଟା ବର୍ଷାତି ଅଛି। ଜାଣିନୁ କି ସେଦିନ ଯେଉଁ ବର୍ଷାତିଟି ହଜିଥିଲା, ଆଜି ପରା ମିଳିଛି, ସାର୍ ମୋତେ ଆଣିଦେଲେ। ନେ, ତୁ ଗୋଟେ ପିନ୍ଧ, ମୁଁ ଗୋଟେ ପିନ୍ଧୁଛି। ଏହା କହି ଶୁଭ ନିଜ ବସ୍ତାନିରୁ ଆର ବର୍ଷାତିଟି କାଢ଼ି ସମୀରକୁ ଦେଲା। କହିଲା, ନା ନା ନା, ଜଲ୍ଦି ପିନ୍ଧ, ଯିବା, ଡେରି ହେଲାଣି। ସମୀର କାନ୍ଦି ପକାଇ ଶୁଭର ହାତ ଧରି ପକାଇ କହିଲା, ମୋତେ କ୍ଷମା କରିଦେ ଶୁଭ, ସେଦିନ ମୁଁ ତୋର ଏଇ ବର୍ଷାତିଟି ପାଚେରୀ ସେପଟକୁ ଫୋପାଡ଼ି ଦେଇଥିଲି। ମୁଁ ସିନା ତୋ ସାଙ୍ଗ ହୁଏ, ହେଲେ ତୋ ପ୍ରତି ମୋର ଭାରି ରାଗ। ତୁ ଭଲ ପଡ଼ୁ ବୋଲି ମୁଁ ତୋତେ ସହିପାରେନି, ତୋ ବର୍ଷାତି ଫୋପାଡ଼ି ଦେଇ ତୋତେ ବହୁତ କଷ୍ଟ ଦେଇଛି। କିନ୍ତୁ ଆଜି ତୋର ମୋ ପ୍ରତି ଏତେ ଭଲ ପାଇବା ଦେଖି ମୋ ଆଖିରୁ ଲୁହ ଝରି ଯାଉଛି। ସତରେ ଶୁଭ, ତୁ ବହୁତ ଭଲ ଆଉ ମୁଁ ବହୁତ ଖରାପ, ମୋତେ କ୍ଷମା କରିଦେ ଶୁଭ, ମୁଁ କେବେ ବି ଏପରି କାମ କରିବି ନାହିଁ, କେବେ ବି କାହାକୁ ହଇରାଣ କରିବି ନାହିଁ। ଶୁଭ ସମୀରକୁ କୁଣ୍ଢାଇ ପକାଇ କହିଲା, ତୁ ନିଜ ଭୁଲ ବୁଝିପାରିଲୁ, ଏଇଟା ହିଁ ସବୁଠୁ ବଡ଼ କ୍ଷମା। ମୁଁ ପରା ସବୁଦିନ ଗୋଟିଏ କଥା କହେ, ତୋ ଖୁସିରେ ମୋ ଖୁସି, ପଛ କଥା ସବୁ ଭୁଲିଯା, ନେ ବର୍ଷାତି ପିନ୍ଧ, ଯିବା। ପ୍ରଧାନ ଶିକ୍ଷକ ଶ୍ରେଣୀଗୃହରେ ଠିଆ ହୋଇ ଏମାନଙ୍କ କଥା ଶୁଣୁଥିଲେ। ଶୁଭର ବ୍ୟବହାର ଓ ସମୀରର ଭୁଲ ସ୍ୱୀକାର ଦେଖି ସେ ବି ଖୁବ୍ ମୁଗ୍ଧ ହୋଇଗଲେ। ସମୀରକୁ ଦଣ୍ଡ ବଦଳରେ ସ୍ନେହ ଦରକାର, ଶୁଭକୁ ବି ଦରକାର। ତେଣୁ ସେ ଦୁଇଜଣଙ୍କୁ ପାଖକୁ ଆଉଜେଇ ନେଇ କପାଳରେ ସରୁ ସ୍ନେହର ଛୁଆଁ ଦେଇ କହିଲେ, ହଁ ରେ ପିଲେ, ସବୁବେଳେ ସାଙ୍ଗର ଖୁସିରେ ନିଜେ ଖୁସି ହେବା ଉଚିତ, ସାଙ୍ଗକୁ ସାହାଯ୍ୟ କରିବା ଉଚିତ। ଯେମିତି ଶୁଭ କହିଲା, ତୋ ଖୁସିରେ ମୋ ଖୁସି, ସେମିତି ସମସ୍ତେ କହିବା ଉଚିତ, ତୋ ଖୁସିରେ ମୋ ଖୁସି। ତେବେ ଯାଇ ପରସ୍ପର ଭିତରେ ସମ୍ପର୍କ ବଢ଼ିବ, ଭଲ ପାଇବା ବଢ଼ିବ। ହଉ ଏବେ ଯାଅ, ଡେରି ହେଲାଣି, ସମସ୍ତେ ଚାଲିଗଲେଣି ପରା। ତାପରେ ଦୁଇଜଣ ସାଙ୍ଗ ହୋଇ ଘରକୁ ଫେରିଲେ।
1: ଶୁଣିଲା ତ ପିଲେ ଗପଟି, ବହୁତ ଭଲ ଲାଗିଲା ନା ଦୁଇ ବନ୍ଧୁଙ୍କର କାହାଣୀ? ଆଉ ହଁ, ଏ ଗପଟିକୁ ନିଶ୍ଚୟ ମନେ ରଖିବ, ତୁମ ସାଙ୍ଗମାନଙ୍କୁ ବି ଶୁଣିବ ନା ନାହିଁ? ଆଚ୍ଛା ହଉ, ଗପ ସହିତ ଏବେ କବିତା ବି ଶୁଣି ରଖ। ହେଲେ କବିତାଟିର ନାଁ କ'ଣ ଅଛି, ଚାଲ ସାର୍ଙ୍କ ଠାରୁ ଜାଣିବା।
0: ପିଲାମାନେ, ତମେମାନେ ନିହାତି ଗାଁକୁ ଦେଖିଥିବ, ଗାଁରେ ଲୋକଙ୍କ ସହିତ ମିଶିଥିବ,

0: ସମସ୍ତଙ୍କ ସ୍ନେହ ଆଦର ପାଇଥିବ। ଆଜି ସେହି ଗାଁ ବିଷୟରେ ଗୋଟିଏ କବିତା ପଢ଼ିବି, ତମମାନଙ୍କ ପାଇଁ ମନ ଦେଇ ଶୁଣିବ। କବିତାର ନାଁ ହେଲା ଗାଁ। ଗାଁଟି ମୋର ଅତି ଆପଣାର, ଗାଁ ପରି ଜାଗା କେଉଁଠି ନାହିଁ। ମୋ ବାପା ମା ମୋ ପାଇଁ ଦେବତା, ଗାଁଟି ମୋର ସ୍ୱର୍ଗ ଭୂଇଁ। ଗାଁର ସକାଳ ଆହାକି ସୁନ୍ଦର, ପକ୍ଷୀଙ୍କ ଡାକରେ ଭାଙ୍ଗଇ ନିଦ। ଘଣ୍ଟ ଘଣ୍ଟା ସହ ମନ୍ଦିରରୁ ଶୁଭେ ଗୀତ ଗୋବିନ୍ଦର ମଧୁର ପଦ। ବାଳୁତ ସୂର୍ଯ୍ୟଙ୍କ ପହିଲି କିରଣ, ସତେ କହୁଥାଏ ଉଠରେ ବାବୁ। ଡେରି କର ନାହିଁ ନିତ୍ୟକର୍ମ ସାରି, ନିଜ ନିଜ କାମେ ଲାଗରେ ସବୁ। ଗାଁ ଧୂଳି ଖେଳ ଗୋଲି ନଟୁ ଗୋଟି, ବହୁ ଚୋରି ଅବା ଡାଳ ମାଙ୍କୁଡ଼ି। ନଈରେ ପହଁରା କଇଁ ଫୁଲ ତୋଳା, ସାଇକେଲ ଚଢ଼ା ହୁଏ କି ଭୁଲି। ଜେଜେ ଜେଜି ଦାଦା ଖୁଡ଼ିଙ୍କ ଆଦର, ବଡ଼ ବାପାଙ୍କର ନାଲିଆ ଆଖି। ଅଜା ଆଈଙ୍କର ମଜା ଗପରୁ ବି ଅନେକ ସୁଗୁଣ ହୁଏଇ ଶିଖି। ପିଉସା ମାଉସୀ ନାନୀ ଛୁଆ ବୋଉ, ବଡ଼ ବୋଉ ଡାକ ଗାଁରେ ମିଳେ। ମଉସା ପିଉସୀ ମାମୁଁ ମାଇଁ ଭାଇ, ଦେଇ ଅପା ଡାକେ ଆନନ୍ଦ ମିଳେ। ସବୁଜ ଶୋଭାରେ ପୁରିଛି ମୋ ଗାଁ, ଚାରିପାଖେ ତାର ହସଇ କ୍ଷେତ। ଫୁଲର ସୁବାସେ ଗାଁ ମହକଇ, ଫରଫର ଉଡ଼େ ମନ୍ଦିରେ ନେତ। ଗାଁର ପରବ ଜଗାଏ ଗରବ, ହୋଲି ରଜ ରଥ କାର୍ତ୍ତିକ ଜାତ। ପିଠା ମିଠା ମଜା ଭାବ ଭକତିରେ, ଆପଣାପଣରେ ଭରଇ ଚିତ୍ତ। ସାଇ ପଡ଼ିଶା ସାଙ୍ଗ ସାଥି ରୁଷା, ଗୁରୁ ଗୁରୁଜନ ମରମ କଥା। ଯେଉଁଠି ଥିଲେ ବି ଭୁଲି ହୁଏ ନାହିଁ, ଗାଁ ମାଟି ପାଖେ ନୁଅଇ ମଥା। ଘର କୋଠା ପକ୍କା ରାସ୍ତା ଅବା ସବୁ, ସୁଖ ଓ ସୁବିଧା ନଥିଲେ ନାହିଁ। ଭାଇଚାରା ଭାବ ଆଜି ବି ବଞ୍ଚିଛି, ଗାଁ ପରି ଜାଗା କେଉଁଠି ନାହିଁ। ଭାଇଚାରା ଭାବ ଆଜି ବି ବଞ୍ଚିଛି, ଗାଁ ପରି ଜାଗା କେଉଁଠି ନାହିଁ, ଗାଁ ପରି ଜାଗା କେଉଁଠି ନାହିଁ। ପିଲାମାନେ, ଗାଁ ଉପରେ କବିତା ଶୁଣିଲ ତ? ଭଲ ଲାଗିଥିବ ବୋଲି ଆଶା କରୁଛି। ଆଉ ଗୋଟିଏ କବିତା ଆଣିଛି ତମମାନଙ୍କ ପାଇଁ। ଆଚ୍ଛା, ତମମାନେ ତ ନିହାତି ମା' ହାତରନ୍ଧା ଖାଇଥିବ, ସେ ମା' ହାତରନ୍ଧାର ସ୍ୱାଦ ଟିକେ ଅଲଗା, ହଁ କି ନାହିଁ? ନିଶ୍ଚୟ ଆସ, ସେଇ ମା' ହାତରନ୍ଧା ଉପରେ ଗୋଟିଏ କବିତା ଶୁଣିବା। କବିତାର ନାଁ ମା' ହାତରନ୍ଧା। ମା ହାତ ରନ୍ଧା ଭାରି ସୁଆଦ ଲୋ, ଅମୃତ ପରିକା ଲାଗେ। ଯେତେ ଖାଉଥିଲେ ମନ ବୁଝେ ନାହିଁ, ଆହୁରି ଟିକିଏ ମାଗେ। ମାଆର ପଣ ତ ଭାରି ଆପଣାର, ମହ ମହ ସଦା ବାସେ। ମାଆର କୋଳରେ ମଥା ରଖିଦେଲେ ନିଦ ଆପେ ଆପେ ଆସେ। ମାଆର କାଖଟି ଏତେ ସୁରକ୍ଷିତ, ଦୁନିଆକୁ ନାହିଁ ଡର। ଦରଜ ଜାଗାକୁ ମାଆ ଛୁଇଁଦେଲେ ବଥା ହୋଇଯାଏ ଦୂର। ମାଆର ମମତା ଅମୂଲ୍ୟ ମୂଲଟି, ଯାହାର ତୁଳନା ନାହିଁ। ମାଆର ସ୍ନେହ ପାଇବାକୁ ପରା ଦେବତା ଆସନ୍ତି ଧାଇଁ। ମାଆର ମାଡ଼ଟା କୁଆ ପାଡ଼ ଭଳି, ମା ଗାଳି ଦାଣ୍ଡ ଧୂଳି। ମାଆର ଆଶିଷ ଏତେ ଶକ୍ତିଶାଳୀ, କେହି ପାରିବେନି ଟାଳି। ପେଟେ ଭୋକ ଥିଲେ ମନ ଦୁଃଖ ଥିଲେ, ମା ଏକା ପାରେ ବୁଝି। ଦୁନିଆରେ କୁହ ମାଆର ଋଣକୁ କିଏ ବା ପାରିବ ସୁଝି। ନା କେହି ଅଛି ନା କେହି ହେବେ ମା ପରି ଜଗତରେ। ଶପଥ କରିବା ହସ ଫୁଟାଇବା ମା ଦୁଇ ଓଠ ଧାରେ। ଶପଥ କରିବା ହସ ଫୁଟାଇବା ମା ଦୁଇ ଓଠ ଧାରେ।
1: ପିଲାମାନେ, ତୁମମାନଙ୍କୁ ମାଆଙ୍କ ହାତ ରନ୍ଧାରୁ ବେଶୀ କ'ଣ ଖାଇବାକୁ ଭଲ ଲାଗେ ଆମକୁ ଚିଠିଟିଏ ଲେଖି ନିଶ୍ଚୟ ଜଣାଇବ। ହେଲେ ଆସ, ଏବେ ଆମେ ମଜା ନେବା ଆଉ ଗୋଟିଏ ଗପର।
0: ପିଲାମାନେ, କାହା କାହା ଘରେ ଭାଗବତ ପଢ଼ା ହଉଥିବ? ଭାଗବତ ଆମର ଜଗନ୍ନାଥ ଦାସ ଲେଖିଥିଲେ। ସେ ଭାଗବତରୁ ଗୋଟେ ସୁନ୍ଦର କାହାଣୀ ଆଜି ତମମାନଙ୍କୁ ଶୁଣେଇବି। ଯେଉଁମାନେ ଘରେ ଭାଗବତ ପଢ଼ା ହଉଥିବ ସେମାନେ ନିଶ୍ଚୟ ଏଇ ଧାଡ଼ିଟି ଶୁଣିଥିବ। ଆସ ତେବେ ଶୁଣିବା। ଗପଟିର ନାଁ ହେଲା ଦୁଃଖେ ଅର୍ଜିତ ଯେତେ ଧନ। ସପନ ବୋଲି ପିଲାଟିଏ ପଞ୍ଚମ ଶ୍ରେଣୀରେ ପଢ଼େ। ବାପା ଚାକିରି କରନ୍ତି, ଘରେ ଜେଜେ ଜେଜେମା ବୋଉ ଭାଇ ଛୁଆ ବୋଉ ଓ ତାଙ୍କ ପିଲାମାନେ ରୁହନ୍ତି। ଘରର ମୁଖିଆ ଜେଜେ ଭାରି ଈଶ୍ୱର ବିଶ୍ୱାସୀ।

0: ତାଙ୍କ ଘରେ ପ୍ରତିଦିନ ସନ୍ଧ୍ୟାରେ ଗୋଟିଏ ଅଧ୍ୟାୟ ଭାଗବତ ପାଠ କରାଯାଏ। ପ୍ରତିଦିନ ସନ୍ଧ୍ୟା ଦୀପ ଦିଆ ସରିବା ପରେ ଜେଜେ ଭାଗବତ ପଢ଼ନ୍ତି। କେବେ କେବେ ବୋଉ ଭାଇ କିମ୍ବା ବାପା ଘରେ ଥିଲେ ବାପା ବି ଭାଗବତ ପଢ଼ନ୍ତି। ତାପରେ କ'ଣ ଟିକେ ଖାଇ ପାଠ ପଢ଼ି ବସନ୍ତି ପିଲାମାନେ। ଜେଜେ ସପନକୁ ଭାରି ଭଲ ପାଆନ୍ତି, କାରଣ ସପନ ଚଗଲା ହୁଏନି, କଥା ମାନେ। ସବୁଠୁ ବଡ଼ କଥା ହେଲା, ସପନ ଯାହା ବୁଝି ନପାରେ ସଙ୍ଗେ ସଙ୍ଗେ ଜେଜେଙ୍କୁ ପଚାରେ। ତାର ଜାଣିବାର ଆଗ୍ରହ ଦେଖି ଜେଜେ ତାକୁ ଅନେକ କଥା ଜଣାନ୍ତି। ସେଦିନ ସନ୍ଧ୍ୟାରେ ଭାଗବତ ପଢ଼ା ସରିବା ପରେ ସପନ ଜେଜେଙ୍କୁ ପଚାରିଲା, ଜେଜେ ଆଜି ଭାଗବତରେ ପଢ଼ାଗଲା ସେ ଧାଡ଼ିଟା ମୋର ମନେ ପଡ଼ୁନି, ତଥାପି ସେ ଧାଡ଼ିଟି ଏମିତି, ଦୁଃଖରେ ଅର୍ଜନ କରିଥିବା ଧନ ସୁଖରେ ଲାଗେ ନାହିଁ, ଏହିପରି କ'ଣ ମୁଁ ଠିକରେ ବୁଝିପାରିଲି ନାହିଁ, ମୋତେ ଟିକେ ବୁଝାଇ ଦେବ କି। ଜେଜେ ବୁଝିଗଲେ ସେ ଧାଡ଼ିଟି ହେଉଛି ଦୁଃଖେ ଅର୍ଜିତ ଯେତେ ଧନ ସେ ନୁହେଁ ସୁଖେ ପ୍ରୟୋଜନ। ହଁ, ସେଇ ଧାଡ଼ି ମଣିଷ ଦୁଃଖ କଷ୍ଟ ସହି ଯେଉଁ ଧନ ଅର୍ଜନ କରିଥାଏ ତାହା ଯଦି ତା ସୁଖରେ ନ ଲାଗେ ତେବେ ମଣିଷ ଧନ ଅର୍ଜନ କରିବ କାହିଁକି। ମୋତେ ଟିକେ ଅଡ଼ୁଆ ଅଡ଼ୁଆ ଲାଗିଲା। ଜେଜେ କହିଲେ, ହଉ ମୁଁ ତୋତେ ଭଲ ଭାବରେ ବୁଝାଇ ଦେବି, ସେ ଧାଡ଼ିଟି ବୁଝିବା ଭଳି ଜ୍ଞାନ ତୋର ହେଇନି, ତୁ ଛୋଟ ପିଲା ନା। ସେ ଧାଡ଼ିଟି ଜ୍ଞାନ ଓ ତତ୍ତ୍ୱରେ ପୂର୍ଣ୍ଣ, ଏହାର ଲେଖକ ହେଉଛନ୍ତି ସ୍ୱର୍ଗତ ଜଗନ୍ନାଥ ଦାସ। ସେ ଭାବି ଭାବି ଏ କଥାଟି ଭାଗବତରେ ଲେଖିଛନ୍ତି। ସେ ଧାଡ଼ିଟି ମୁଁ ଆଉଥରେ କହିଦେଉଛି, ସେ ଧାଡ଼ିଟି ହେଲା ଦୁଃଖେ ଅର୍ଜିତ ଯେତେ ଧନ ସେ ନୁହେଁ ସୁଖେ ପ୍ରୟୋଜନ। ତାର ଅର୍ଥ ହେଲା, ଅନ୍ୟକୁ ଦୁଃଖ କଷ୍ଟ ବା ଯନ୍ତ୍ରଣା ଦେଇ ଯେ ଧନ ଅର୍ଜନ କରେ ତାର ଧନ ସୁଖରେ ଲାଗେ ନାହିଁ। ଅର୍ଥାତ୍ ଯିଏ ଅନ୍ୟର ଦୁଃଖକୁ ନ ବୁଝି ଅନ୍ୟକୁ ଦୁଃଖ କଷ୍ଟ ଦେଇ ଅନ୍ୟାୟରେ ଧନ ସଞ୍ଚୟ କରେ ସେ ଧନ ସେ ଉପଭୋଗ କରିପାରେ ନାହିଁ। ଗୋଟେ ଉଦାହରଣ ଦେଉଛି, ତୁ ଭଲ ଭାବରେ ବୁଝିପାରିବୁ। ଏଥର ତୁ ଜାଣିଛୁ ତ, ଧନିଆ ବୁଢ଼ା ଘରୁ ବହୁତ ସୁନା ପଇସା ଚୋରି ହୋଇଗଲା, ଚୋର ଧରା ପଡ଼ିଲା ନାହିଁ। ତୁ ତ ଜାଣୁ ସେ ବୁଢ଼ା କେତେ ବଦମାସ। ଯେଉଁମାନେ ତା ବିଲରେ କାମ କରନ୍ତି, ଧାନ ରୁହନ୍ତି, ଗଛ ଲଗାନ୍ତି, ସେମାନଙ୍କୁ ଜଳଖିଆ ତ ଦିଏ ନାହିଁ, ମଜୁରୀ ମଧ୍ୟ ଗୋଳେଇ ଦିଏ। 10 ଦିନ କାମ କରିଥିଲେ 8 ଦିନର ମଜୁରୀ ଦିଏ। ସେଇ ମୂଲିଆମାନେ କ'ଣ ତା ପ୍ରତି ଖୁସି ଥିଲେ? ସପନ କହିଲା, ନା। ତେବେ ତୁ କହ, ସେ ବୁଢ଼ା ମୂଲିଆମାନଙ୍କୁ ଯେଉଁ ଦୁଃଖ ଦେଇ ନିଜେ ସୁଖ କରିବ ବୋଲି ଭାବିଥିଲା ତା କ'ଣ ହୋଇପାରିଲା? ଦେଖିଲୁ ତ, ତା ଘରୁ ଚୋରି ହୋଇଗଲା। ଅର୍ଥାତ୍ ଅନ୍ୟକୁ ଦୁଃଖ ଦେଇ ସେ ଯେଉଁ ଧନ ସଞ୍ଚୟ କରିଥିଲା ସେ ଧନ ତା କାମରେ ଆସିଲାନି। ତେଣୁ ଅନ୍ୟକୁ ଦୁଃଖ ଦେଇ ଆମେ ଯେଉଁ ଧନ ଅର୍ଜିବା ସେ ଧନ ମଧ୍ୟ ଆମ ସୁଖରେ ଲାଗିବ ନାହିଁ, ଆଉ କେହି ସେ ଧନକୁ ଉପଭୋଗ କରିବ। ତୁ ବି ମନେ ରଖ, ଜୀବନରେ କେବେ ବି କାହାକୁ ଦୁଃଖ କଷ୍ଟ ଦେବୁ ନାହିଁ, ସମସ୍ତଙ୍କୁ ସାହାଯ୍ୟ କରିବୁ। ଏହି ଭାଗବତକୁ ସଂସ୍କୃତରେ ଲେଖିଛନ୍ତି ବ୍ୟାସଦେବ। ବ୍ୟାସଦେବ କହିଛନ୍ତି, ପରୋପକାର କରିବା ପୁଣ୍ୟ ଓ ଅନ୍ୟକୁ ପୀଡ଼ା ଦେବା ବା ଦୁଃଖ ଦେବା ହେଉଛି ପାପ। ତେଣୁ ଆମେ ସମସ୍ତଙ୍କୁ ଭଲ ପାଇବା ଉଚିତ, ଅନ୍ୟକୁ ଦୁଃଖ ଦେଇ ଆମେ ଖୁସିରେ ରହିପାରିବା ନାହିଁ। ମୋ କଥା ମନେ ରଖିବୁ, କାହାରିକୁ ବାଧିଲା ପରି କଥା ମଧ୍ୟ କହିବୁ ନାହିଁ, ତାହା ବି ପାପ। ସମସ୍ତଙ୍କୁ ମିଠା କଥା କହିବୁ, ଭଲ ପାଇବୁ, ତେବେ ତୋତେ ସମସ୍ତେ ଭଲ ପାଇବେ। ସପନ କହିଲା, ହଁ ଜେଜେ, ମୁଁ ସବୁ ବୁଝିପାରିଲି, ମୁଁ ଏବେ ସମସ୍ତଙ୍କୁ ଭଲ ପାଇବି, କାହାକୁ ଦୁଃଖ କିମ୍ବା କଷ୍ଟ ଦେବିନି। ଏତିକିବେଳେ ବୋଉ ଡାକିଲେ, ଆ କ'ଣ ଟିକେ ଖାଇ ପାଠ ପଢ଼ିବୁ। ଜେଜେ କହିଲେ, ହଉ ଏବେ ଯା, ପାଠ ପଢ଼ିବା ସମୟ ହେଲାଣି, ପଢ଼ିବୁ। ସପନ ଖୁସି ମନରେ ଜେଜେଙ୍କ ପାଖରୁ ଉଠିଯାଇ ବୋଉ ପାଖକୁ ଚାଲିଗଲା।
1: ବହୁତ ଭଲ ଗପଟିଏ ଶୁଣିଲ ପିଲେ। ମୁଁ ଭାବୁଛି ଗପରେ ଗପରେ ତୁମେମାନେ ଜାଣିପାରିଲ ଯେ ଆମେ କେବେ ବି କାହାକୁ ଦୁଃଖ କଷ୍ଟ ଦେବା ନାହିଁ, ଆଉ ଯଦି ଦୁଃଖ କଷ୍ଟ ଦେଇ ଆମେ ଧନ ଅର୍ଜନ କରୁଛେ ତାହେଲେ ସେସବୁ ବି ଭୁଲ ଜିନିଷ। ତାହେଲେ ପିଲେ, ତୁମେମାନେ ସବୁବେଳେ ସଚ୍ଚୋଟ ହେଇ ରହିବ ଆଉ ଭଲ ପିଲା ହେବ। ତୁମେମାନେ ଗପ କବିତା ତ ସବୁ ଶୁଣିଲ, ତୁମମାନଙ୍କୁ ଭଲ ଲାଗିଥିବ ନିଶ୍ଚୟ। ହେଲେ ଏବେ ସେଥିପାଇଁ ସାର୍ଙ୍କୁ ଧନ୍ୟବାଦ ଜଣାଇବା। ହେଲେ ଯିବା ପୂର୍ବରୁ ସାର୍ ତୁମମାନଙ୍କୁ ଯାହା କହିବେ ମନ ଦେଇ ଶୁଣିବ।
0: ପିଲାମାନେ, ଯେ ମଧୁର ବିନୟ ବଚନ କହି ତୋଷିବ ଜନ ମନ, ଅର୍ଥାତ୍ ତମେ ଯଦି ମିଠା କଥା କହିବ, ବିନୟ କଥା କହିବ, ନମ୍ରତାର କଥା କହିବ, ଭଦ୍ର ସହିତ ବ୍ୟବହାର କରିବ ସମସ୍ତଙ୍କ ସହିତ, ତେଣୁ ସମସ୍ତେ ସମସ୍ତଙ୍କ ମନ ଖୁସି ହେବ, ସମସ୍ତେ ତମକୁ ଭଲ ପାଇବେ। ଆଉ ଗୋଟେ କଥା, ପ୍ରାର୍ଥନା ତମେ ଜାଣିଥିବ, ସତ କହିବାକୁ କିଆଁ ଡରିବି, ସତ କହି ପଛେ ମଲେ ମରିବି। ଜୀବନରେ କେବେ ମିଛ କହିବ ନାହିଁ, କାରଣ ତମେ ଯଦି ଗୋଟିଏ ମିଛ କହିଲ ତାକୁ ଲୁଚାଇବା ପାଇଁ ଆଉ 2 କି 3 ମିଛ କହିବାକୁ ପଡ଼ିବ। ଏମିତି ହେବ

0: ତୁମେ ଧରା ହିଁ ପଡ଼ିଯିବ ଯେ ତୁମେ ମିଛ କହୁଛ ବୋଲି। ତେଣୁ ଚେଷ୍ଟା କରିବ ଯେତେ ସମ୍ଭବ ସତ କହିବାକୁ ଆଉ ସମସ୍ତଙ୍କୁ ଭଲ ପାଇବାକୁ, କାରଣ ଏ ପୃଥିବୀରେ ସମସ୍ତଙ୍କ ହେଉଛନ୍ତି ଈଶ୍ୱରଙ୍କ ସନ୍ତାନ, ସମସ୍ତଙ୍କର ବଞ୍ଚିବାର ଅଧିକାର ଅଛି, କାହା ପ୍ରତି ଖରାପ ବ୍ୟବହାର କରିବନି। ତୁମେ ପାଠ ପଢ଼ିବାଟା ତୁମର ମୁଖ୍ୟ କର୍ତ୍ତବ୍ୟ, ତେଣୁକରି ପାଠରେ ମନ ଦେବ, ତେଣୁକରି ତୁମେ ସମସ୍ତେ ସମସ୍ତେ ଭଲ ପାଇବେ ଏବଂ ସୁନା ପିଲା ହେବ, ଏତିକି ମୋର ଆଶା। ତୁମେ ନିଶ୍ଚୟ ମୋ କଥା ବୁଝିବ ଏବଂ ମନେ ରଖିବ। ଧନ୍ୟବାଦ ପିଲେ, ଆଜି ତୁମମାନଙ୍କ ସହିତ ମିଶିଲି, ବହୁତ ଖୁସି ଲାଗିଲା।
1: ପିଲେ, ସାର୍ ତ ତୁମମାନଙ୍କ ଗପ ଶୁଣାଇ ଏତେ ଖୁସି ଅଛନ୍ତି, ତୁମେମାନେ ବି ଗପ କବିତା ଶୁଣି ବହୁତ ଖୁସି ହେଇଥିବ ବୋଲି ଆମେ ଭାବୁଛୁ। ହେଲେ ଏବେ ବିଦାୟ ନେବା, ସାର୍ ରହୁଛୁ, ନମସ୍କାର।
0: ନମସ୍କାର ପିଲାମାନେ, ଭଲରେ ଥାଅ।
1: ପିଲାମାନେ, କଥା ହେଉ ହେଉ ସମୟ କେତେବେଳେ ସରି ଆସିଲାଣି ଜଣା ପଡ଼ିଲା ନାହିଁ, ଏବେ ତୁମମାନଙ୍କ ଠାରୁ ବିଦାୟ ନେବାକୁ ହେବ। ହେଲେ ତା ପୂର୍ବରୁ ଆଜିର କାର୍ଯ୍ୟକ୍ରମଟି ତୁମମାନଙ୍କୁ କିପରି ଲାଗିଛି ସେ ବିଷୟରେ ତୁମମାନଙ୍କର ମନର କଥା ଆମକୁ ଚିଠିଟିଏ ଲେଖି ନିଶ୍ଚୟ ଜଣାଇବ। ତାହେଲେ ଆମକୁ ଚିଠି ଲେଖିବାର ଠିକଣାଟି ଲେଖି ରଖ। ଇଟିକିଲି ମିଟିକିଲି କାର୍ଯ୍ୟକ୍ରମ ମାର୍ଫତ କାର୍ଯ୍ୟକ୍ରମ ନିଷ୍ପାଦକ ଆକାଶବାଣୀ ପୁରୀ, ପିନ୍କୋଡ଼ 752001। ଏହା ସହିତ ତୁମେମାନେ ପଢ଼ାପଢ଼ି ପାଇଁ ମୋବାଇଲ ଫୋନର ବ୍ୟବହାର କରୁଛ, ତେବେ ଫୋନ ଯୋଗେ ତୁମର ମତାମତ ଜଣାଇବା ସହ ଯଦି ଇଟିକିଲି ମିଟିକିଲି କାର୍ଯ୍ୟକ୍ରମରେ ତୁମେମାନେ ଭାଗ ନେବାକୁ ଚାହୁଁଛ ସେ ବିଷୟରେ ମଧ୍ୟ ଜଣାଇ ପାରିବ। ତାହେଲେ ଫୋନ ନମ୍ବରଟି ଲେଖି ରଖ। ଆମର ଫୋନ ନମ୍ବରଟି ହେଉଛି 9437037892। 9437037892। ତେବେ ପିଲାମାନେ, ପ୍ରତ୍ୟେକ ରବିବାର ସକାଳ 7:25 ତୁମେ ଶୁଣିପାରିବ ତୁମମାନଙ୍କର ପ୍ରିୟ ଇଟିକିଲି ମିଟିକିଲି କାର୍ଯ୍ୟକ୍ରମ। ତାହେଲେ ଏବେ ମୋତେ ବିଦାୟ ଦିଅ, ମୁଁ ରହୁଛି ତୁମମାନଙ୍କର ରୋଜିତା ଅପା।

ପ୍ରଚାରକୁଲ କୁନି କୁନି ପିଲାମାନଙ୍କ ପାଇଁ କାର୍ଯ୍ୟକ୍ରମ ଏଟିକିଲି ମିଟିକିଲି ଉପସ୍ଥାପନା କରିଥିଲେ ରଜିତା ଦାସ, ପ୍ରଯୋଜନା କରିଥିଲେ ଦିଲୀପ କୁମାର ନାୟକ।

କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ଆକାଶବାଣୀ ପୁରୀ କେନ୍ଦ୍ରରୁ 103.4 ଏଫ୍ଏମ୍ରେ ପ୍ରଚାର କରୁଛୁ ସୁପ୍ରଭାତ ପୁରୀ କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ପରିସରକୁ ଆପଣମାନଙ୍କୁ ଅନେକ ଅନେକ ସ୍ୱାଗତ। ଶ୍ରୋତାବନ୍ଧୁ, ଆସନ୍ତୁ ଜାଣିବା ପାଞ୍ଚିରେ ଆଜିର ଦିନ ପାଇଁ କ'ଣ ତଥ୍ୟ ରହିଛି। ଆଜି ମିଥୁନ 21 ଦିନ ରବିବାର, ଜୁଲାଇ ମାସ 5 ତାରିଖ। ଭାରତୀୟ ସାଧାରଣ ସମୟ ଅନୁସାରେ ଆଜି ପ୍ରତ୍ୟୁଷରେ ସୂର୍ଯ୍ୟୋଦୟ ହୋଇଥିଲା 5:15:17 ଏବଂ ସୂର୍ଯ୍ୟାସ୍ତ ହେବାର ସମୟ ରହିଛି 6:25:44। ଶ୍ରୋତାବନ୍ଧୁ, ଇତିହାସ ପୃଷ୍ଠାରେ ଆଜିର ଦିନଟିର ବିଶେଷତ୍ୱ କ'ଣ ରହିଛି, ଆସନ୍ତୁ ସେ ବିଷୟରେ ଜାଣିବା। 5 July 1947 ଭାରତୀୟ ଇତିହାସରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ ଥିଲା। ଏହି ଦିନ ବ୍ରିଟିଶ ସଂସଦରେ ଐତିହାସିକ ଭାରତୀୟ ସ୍ୱତନ୍ତ୍ରତା ଅଧିନିୟମ ଉପସ୍ଥାପନା କରାଯାଇଥିଲା। ଏହି ଅଧିନିୟମ ଅନୁସାରେ ଭାରତ ଏବଂ ପାକିସ୍ତାନ ଭାବରେ ଦୁଇଟି ସ୍ୱତନ୍ତ୍ର ରାଷ୍ଟ୍ରର ବିଭାଜନ ଏବଂ ନିର୍ମାଣର ମୂଳଦୁଆ ରଖାଗଲା। ଏହି ଅଧିନିୟମ ବ୍ରିଟିଶ ପ୍ରଧାନମନ୍ତ୍ରୀ କ୍ଲେମେଣ୍ଟ ଏଟଲିଙ୍କ ସାମ୍ନାରେ ହାଉସ୍ ଅଫ୍ କମନ୍ଠାରେ ଉପସ୍ଥାପନା କରାଯାଇଥିଲା। ଏହି ଅଧିନିୟମ ଲର୍ଡ ମାଉଣ୍ଟବ୍ୟାଟେନ୍ଙ୍କର ଯୋଜନା ଉପରେ ପର୍ଯ୍ୟବେସିତ ଥିଲା, ଯେଉଁଥିରେ ଭାରତର ବିଭାଜନର ପ୍ରସ୍ତାବ ରଖାଯାଇଥିଲା। ଏହାର ମୁଖ୍ୟ ଲକ୍ଷ୍ୟ ଥିଲା ବ୍ରିଟିଶ ସରକାରଙ୍କଠାରୁ ଶାସନ ଭାରତ ନେଇ ସ୍ୱତନ୍ତ୍ର ରାଷ୍ଟ୍ର ଭାରତ ଏବଂ ପାକିସ୍ତାନକୁ ହସ୍ତାନ୍ତର କରିବା, ଯାହାଦ୍ୱାରା ଭାରତ ଉପରୁ ବ୍ରିଟିଶ ଶାସନର

ପ୍ରଭୁ ଶ୍ରୀଜଗନ୍ନାଥଙ୍କ ସେବା ଓ ପୂଜାର କ୍ରମବିଧାନ ସୁଶୃଙ୍ଖଳ, ନିୟନ୍ତ୍ରିତ ଓ ଶାସ୍ତ୍ରସମ୍ମତ। ଏଠାରେ ବୈଦିକ କର୍ମକାଣ୍ଡରୁ ଆରମ୍ଭ କରି ଶାବର ସମର୍ପଣ ବିଧାନ ପର୍ଯ୍ୟନ୍ତ ସୁନୀତି ଓ ରୀତି ପ୍ରଚଳିତ। ସେଇଥିପାଇଁ ତ ପ୍ରଭୁଙ୍କର ପୂଜାବିଧି ଖୁବ୍ ଜଟିଳ ଓ ବ୍ୟାପକ। ଗୋପାଳାର୍ଚ୍ଚନା ବିଧି, ନୀଳାଦ୍ରିନାଥ ପୂଜାବିଧି, ଦୁର୍ଗୋତ୍ସବ ଚନ୍ଦ୍ରିକା, କ୍ରମଦୀପିକା ଆଦି ଗ୍ରନ୍ଥରେ ଶ୍ରୀଜଗନ୍ନାଥଙ୍କର ପୂଜାବିଧି ବିସ୍ତୃତ ଭାବରେ ବର୍ଣ୍ଣନା କରାଯାଇଛି।

0: ଶ୍ରୀମନ୍ଦିରରେ ତିନି ଜଣ ପୂଜକ ଏକ ସମୟରେ ରତ୍ନ ସିଂହାସନରେ ସପ୍ତଧା ମୂର୍ତ୍ତିଙ୍କର ପୂଜା କରିଥାନ୍ତି। ଜଣେ ପୂଜା ପଣ୍ଡା ପ୍ରଭୁ ଜଗନ୍ନାଥଙ୍କ ସହିତ ସୁଦର୍ଶନ, ଲକ୍ଷ୍ମୀ, ସରସ୍ୱତୀ ଏବଂ ନୀଳମାଧବଙ୍କର ପୂଜା କରିଥାନ୍ତି। ଆଉ ଦୁଇ ଜଣ ପୂଜା ପଣ୍ଡା ବଳଭଦ୍ର, ସୁଭଦ୍ରାଙ୍କର ପୂଜା କରନ୍ତି। ଚତୁର୍ଥ ପୂଜା ପଣ୍ଡା ଜଣକ ଶ୍ରୀମନ୍ଦିରରେ ପ୍ରତ୍ୟହ ସୂର୍ଯ୍ୟ ପୂଜା ତଥା ଦ୍ୱାରପାଳ ପୂଜା କରନ୍ତି। ଠାକୁରମାନଙ୍କ ପୂଜା ପଦ୍ଧତି ଏବଂ ପୂଜା ପଣ୍ଡାମାନଙ୍କର ସେବା ପୂଜା ହେଉଛି ଆଜିର ଆମର ଆଲୋଚନାର ବିଷୟ। ଏ ସମ୍ପର୍କରେ ଆଲୋଚନା କରିବେ ଶ୍ରୀ ରାମଚନ୍ଦ୍ର ପୂଜା ପଣ୍ଡା।
1: ପ୍ରଭୁ ଶ୍ରୀ ବିଷ୍ଣୁଙ୍କୁ ପାଇବା ପାଇଁ ପୁରାଣ ଇତିହାସମାନଙ୍କରେ ବର୍ଣ୍ଣନା କରାଯାଇଛି ଯେ ସତ୍ୟଯୁଗରେ 1600 ତପସ୍ୱୀ ଭଗବାନ ବିଷ୍ଣୁଙ୍କୁ ତପସ୍ୟା କରିଥିଲେ। ସେମାନଙ୍କ ମଧ୍ୟରୁ ସତ୍ୟଯୁଗର ପ୍ରଭାବ ଯୋଗୁଁ 400 ତପସ୍ୱୀ ଉଦ୍ଧାର ପାଇଥିଲେ। ଅବଶିଷ୍ଟ ଯେଉଁ 1200 ବା 12000 ତପସ୍ୱୀ ରହିଥିଲେ ସେ ତ୍ରେତୟା ଯୁଗରେ ପ୍ରଭୁଙ୍କର ଅଙ୍ଗସଙ୍ଗ ଲାଭ କରି ଜାମ୍ବବ, ହନୁମାନ ଏବଂ ବାନର ସେନା ଭାବରେ ମଧ୍ୟ ଉଦ୍ଧାର ପାଇଲେ। ସେମାନଙ୍କ ମଧ୍ୟରେ ଅବଶିଷ୍ଟ ଯେଉଁ 8000 ରହିଲେ ସେ 8000 ତପସ୍ୱୀମାନଙ୍କ ମଧ୍ୟରେ 4000 ଭଗବାନଙ୍କର ଦେବକୀ, ବସୁଦେବ, ନନ୍ଦ, ଯଶୋଦା ଏବଂ ଅନ୍ୟାନ୍ୟ ଗୋପିକା ଏବଂ ଦାମ ସୁଦାମ ପ୍ରଭୃତି ସଖା ଭାବରେ ଆବିର୍ଭାବ ଭଗବାନଙ୍କ ପାଖରେ ଲୀନ ହେଲେ। ପରବର୍ତ୍ତୀ ଯୁଗରେ ଯେଉଁ 4000 ରହିଲେ କଳିଯୁଗ ପାଇଁ ସେମାନଙ୍କ ମଧ୍ୟରେ ଏହି ସେବାୟତମାନେ ପୁରାଣ ଇତିହାସ ଅନୁସାରେ ସେମାନେ ଭଗବାନଙ୍କର ଅଙ୍ଗସଙ୍ଗ ଲାଭ କରି ଉଦ୍ଧାର ପାଇବା ପାଇଁ ସେବକୂଳ ଭାବରେ ଜନ୍ମିଛନ୍ତି। ସେହି ସେବକମାନଙ୍କ ମଧ୍ୟରେ ମୁଖ୍ୟତଃ ପୂଜା ପଣ୍ଡା ସେବା ହେଉଛି ଅନ୍ୟତମ। କାହିଁକି ସେବାର ଉତ୍କର୍ଷ ମଧ୍ୟରେ ଦୁଇଟି ସେବାୟତ ପ୍ରଭୁଙ୍କର ଅଙ୍ଗ ଲାଗି ସେବ ଭାବରେ ସ୍ୱୀକୃତ ଲାଭ କରିଛନ୍ତି। ସେମାନଙ୍କ ମଧ୍ୟରେ ପୂଜା ପଣ୍ଡା ଏବଂ ପୁଷ୍ପାଳକ ହେଉଛନ୍ତି ପ୍ରଧାନ ସେବକ ଭାବରେ ଗଣତି ହୋଇଥାନ୍ତି। କାରଣ ଅନ୍ୟାନ୍ୟ ସମସ୍ତ ସେବା ଯଦି ଚ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ରହିଥାଏ, କିନ୍ତୁ ଏହି ସମସ୍ତ ସେବା ଗୁଡ଼ିକ ପୂଜା ପଣ୍ଡା

ଅନ୍ୟାନ୍ୟ ଜଗନ୍ନାଥଙ୍କର ସେବକମାନେ ଶାଢ଼ୀ ବନ୍ଧିଲା ପରେ ବା ଅନୁମତି ପାଇଲା ପରେ ସେମାନେ ପଟ୍ଟଋଷି ମହାପାତ୍ରଙ୍କ ଅନୁମତି କ୍ରମେ ସେବା କରିଥାନ୍ତି। କିନ୍ତୁ ଜଣେ ପୂଜା ପଣ୍ଡା ହେବାକୁ ହେଲେ ପ୍ରଥମେ ସେ ବିବାହ କରି ତା'ର ଗୃହସ୍ଥ ଜୀବନ ଆଗ ପ୍ରଥମେ କରିବ, ତାପରେ 1200 ବିଶିଷ୍ଟ ଗୋଟିଏ ପୂଜା ପୁସ୍ତକ ଅଛି ଜଗନ୍ନାଥଙ୍କ ପୂଜା, ତାକୁ ସେ ମୁଖସ୍ଥ କରି ସମଗ୍ର ପୂଜା ପଣ୍ଡା ପଣ୍ଡିତ ସଭା ମୁକ୍ତିମଣ୍ଡପ ପଣ୍ଡିତ ସଭା ରାଜାଙ୍କ ଉପସ୍ଥିତିରେ ସେ ପରୀକ୍ଷା ଦେଇଥାଏ। ପରୀକ୍ଷାରୁ ଉତ୍ତୀର୍ଣ୍ଣ ହେଲା ପରେ ସମସ୍ତ ନିଯୋଗମାନଙ୍କ ସ୍ୱୀକୃତି ଏବଂ ଭିତର୍ଚ ମହାପାତ୍ର ପଟ୍ଟଯୋଶୀ ମହାପାତ୍ରଙ୍କ ଅନୁମତି କ୍ରମେ ତାକୁ ପ୍ରଶାସନ ଶାଢ଼ୀ ବନ୍ଧିବାକୁ ବା ପୂଜା କରିବାକୁ ଅନୁମତି ଦିଅନ୍ତି। ସେହି ଅନୁମତି କ୍ରମେ ଜଣେ ପୂଜା ପଣ୍ଡା ଶାଢ଼ୀ ବନ୍ଧାନ୍ତି। ପୂର୍ବତନ ହଜାର ବର୍ଷ ତଳେ ଯେଉଁଭଳି ମୁନି ଋଷିମାନେ ଚଳୁଥିଲେ ସେହିଭଳି ଆଚରଣ ବ୍ୟବହାର କରିବାକୁ ପଡ଼ିଥାଏ। ମୁଣ୍ଡରେ ଗୋଖରାକୃତି ଚୁଟି ଏବଂ ବସ୍ତ୍ର ସିଲେଇ ନଥିବା ବସ୍ତ୍ର ପ୍ରଭୃତି ପରିଧାନ କରିବାକୁ ପଡ଼େ ଏବଂ ପୂର୍ବତନ ଯେଉଁଭଳି ଋଷିମୁନିମାନେ ସନ୍ଧ୍ୟା ଗାୟତ୍ରୀ ତର୍ପଣ ପ୍ରତି ପ୍ରତ୍ୟହ ନିତ୍ୟକର୍ମ ସେଗୁଡ଼ା କଲେ ଜଣେ ପୂଜା ପଣ୍ଡା ଭାବରେ ପ୍ରଭୁଙ୍କର ପୂଜା କରିବା ପାଇଁ ଯୋଗ୍ୟ ହୋଇଥାଏ।

0: ଶ୍ରୀମନ୍ଦିରରେ ପାଞ୍ଚ ଥର ଧୂପ ପୂଜା ଅନୁଷ୍ଠିତ ହୁଏ। ଏହି ପୂଜାରେ ଶ୍ରୀଜଗନ୍ନାଥଙ୍କୁ କୃଷ୍ଣଙ୍କ ସହିତ ଅଭେଦ ଚିନ୍ତା କରାଯାଇ ଗୋପୀଜନ୍ମ ବଲ୍ଲଭ ରୂପରେ ପୂଜା କରାଯାଏ। ସେ ଦଶାକ୍ଷରୀ ଅଷ୍ଟାକ୍ଷରୀ ଗୋପାଳ ମନ୍ତ୍ରରେ ପୂଜା ପାଆନ୍ତି। ବଳଦେବଙ୍କୁ ଦ୍ୱାଦଶାକ୍ଷର ବାସୁଦେବ ମନ୍ତ୍ରରେ ପୂଜା କରାଯାଏ, ତେଣୁ ସେ ବାସୁଦେବ ରୂପରେ ପୂଜା ପାଆନ୍ତି। ସୁଭଦ୍ରା ମା ଭୁବନେଶ୍ୱରୀ ମନ୍ତ୍ରରେ ପୂଜିତ ହୁଅନ୍ତି, ତାଙ୍କୁ ଦେବୀ ସୂକ୍ତରେ ମଧ୍ୟ ପୂଜା କରାଯାଏ। ସୁଦର୍ଶନଙ୍କ ପୂଜା ପାଇଁ ସପ୍ତାକ୍ଷର ସୁଦର୍ଶନ ମନ୍ତ୍ର ବ୍ୟବହାର କରାଯାଏ।
1: ପ୍ରତ୍ୟେକ ଜଗନ୍ନାଥଙ୍କ 36 ଜଣ ସେବାୟତ ନିଯୁକ୍ତି ଥାଆନ୍ତି, ତା ଭିତରେ 3 ଜଣ ପୂଜା ପଣ୍ଡା ପ୍ରଭୁଙ୍କର ପୂଜା କରିବା ପାଇଁ ଉଦ୍ଦିଷ୍ଟ ହୋଇଥାନ୍ତି। ସେହି 3 ଜଣ ପୂଜା ପଣ୍ଡାମାନଙ୍କ ମଧ୍ୟରେ ଜଣେ ହୋମପାଳିଆ ଭାବରେ ଗଣିତ ହୁଅନ୍ତି। ସେ ହୋମପାଳିଆ ପ୍ରଥମେ ଆଗ ରୋଷ ହୋମ, ସୂର୍ଯ୍ୟ ପୂଜା, ଦ୍ୱାରପାଳ ପୂଜା କରିବା ପରେ ପ୍ରଭୁଙ୍କର ବଲ୍ଲଭ ଭୋଗ କରନ୍ତି। ବଲ୍ଲଭ ପରେ ଧୂପ, ଧୂପ ପରେ ଭୋଗମଣ୍ଡପ, ତାପରେ ମଧ୍ୟାହ୍ନ ଧୂପ, ତାପରେ ପୁନଶ୍ଚ ଯଦି ଆବଶ୍ୟକ ହୁଏ ପଛ ଭଣ୍ଡ, ଏହାପରେ ଜଗନ୍ନାଥଙ୍କ ସନ୍ଧ୍ୟା ଧୂପ ଏବଂ ବଡ଼ସିଙ୍ଗାର, ଏ ପ୍ରତିଦିନର କାର୍ଯ୍ୟ ପୂଜା ପଣ୍ଡାମାନଙ୍କର ଥାଏ। ଏତଦ୍ ବ୍ୟତୀତ ଦ୍ୱାଦଶ ଯାତ୍ରା ଏବଂ ଜନ୍ମକର୍ମ ଗୁଡ଼ିକ ମଧ୍ୟ ପୂଜା ପଣ୍ଡାମାନେ କରିଥାନ୍ତି। ନୃସିଂହ ଜନ୍ମ, ବାମନ ଜନ୍ମ, ରାମ ଜନ୍ମ ଏବଂ କୃଷ୍ଣ ଜନ୍ମ, ବଳଭଦ୍ର ଜନ୍ମ, ଏ ସମସ୍ତ ଜନ୍ମକର୍ମ ଗୁଡ଼ିକ ଏବଂ ରୁକ୍ମିଣୀହରଣ ପ୍ରଭୃତି ବିବାହ କର୍ମ, ଯେତକ ପୂଜା, ମହାସ୍ନାନ ଏବଂ ଅଭିଷେକ କାର୍ଯ୍ୟ, ପ୍ରତିଷ୍ଠା ପ୍ରଭୃତି ଜଗନ୍ନାଥଙ୍କ ମନ୍ଦିରରେ ଅନେକ କାର୍ଯ୍ୟ, ଯେତେ ପୂଜା ସମ୍ବନ୍ଧୀୟ କାର୍ଯ୍ୟ ଗୁଡ଼ିକ ପୂଜା ପଣ୍ଡାମାନେ କରିଥାନ୍ତି। ଏହି ଜଗନ୍ନାଥଙ୍କର ପୂଜା ଭିତରେ 3 ଷୋଡ଼ଶୋପଚାର ପୂଜା ଏବଂ 3 ପଞ୍ଚୋପଚାର ପୂଜା ପ୍ରାୟତଃ

ପ୍ରଭୁଙ୍କର ପ୍ରତିନିଧି ବା ଚଳନ୍ତି ପ୍ରତିମା ବାହାରନ୍ତି, ଜଗନ୍ନାଥ ବଳଭଦ୍ର ସୁଭଦ୍ରାଙ୍କର ଯେଉଁ ଆଜ୍ଞାମାଳ ଆବଶ୍ୟକ ପଡ଼େ ସେ ଆଜ୍ଞାମାଳ ଗୁଡ଼ିକ ପୂଜାପଣ୍ଡାମାନେ ଦେଇଥାନ୍ତି। ସେ ଯାତ୍ରା ସମୟରେ ଅଧିକା ଚନ୍ଦନ ଯାତ୍ରା ସମୟରେ ଜଗନ୍ନାଥଙ୍କ ସହିତ ଜଣେ ପୂଜାପଣ୍ଡା ବା ପ୍ରଭୁଙ୍କ ସହିତ ପୂଜାପଣ୍ଡା ଯାଇ ବିଭିନ୍ନ ପନ୍ତିଭୋଗ ଗୁଡ଼ିକ ସାରିଥାନ୍ତି ଏବଂ ଚନ୍ଦନ ଯାତ୍ରାରେ ମାଣ୍ଡୁଅ ଭୋଗ ଏବଂ ଖୈକରା ଭୋଗ ଏଗୁଡ଼ିକ ମଧ୍ୟ ପୂଜାପଣ୍ଡାମାନେ କରିଥାନ୍ତି। ରଥ ଉପରେ ଜଗନ୍ନାଥଙ୍କର ଯେମିତି ପୂର୍ବବତ୍ ପ୍ରତ୍ୟହ କାର୍ଯ୍ୟକ୍ରମ ହୋଇଥାଏ ମନ୍ଦିରରେ, ସେହିଭଳି ରଥରେ ମଧ୍ୟ ପ୍ରତ୍ୟହ ମହାସ୍ନାନ, ଧୂପ, ଦୀପରଧୂପ ଏବଂ ବଡ଼ଶିଙ୍ଗାର ଏସବୁ ମଧ୍ୟ ନୀତି ସମାହିତ ହୋଇଥାଏ। ଶ୍ରୀଗୁଣ୍ଡିଚା ଦିନ ପ୍ରଥମେ ପ୍ରଭୁଙ୍କର ଅବକାଶ ପ୍ରଭୃତି ନୀତି ସରିବା ପରେ ଜଗନ୍ନାଥଙ୍କର ଗୋପାଳବଲ୍ଲଭ ଏବଂ ଧୂପ ଏକତ୍ର ସମାହିତ ହୋଇଥାଏ। ଏହାପରେ ଜଗନ୍ନାଥଙ୍କର ମଙ୍ଗଳାର୍ପଣ ପୂଜାପଣ୍ଡାମାନେ କରିଥାନ୍ତି। ସେ ମଙ୍ଗଳାର୍ପଣ ସରିଲା ପରେ ପ୍ରଭୁ ପହଣ୍ଡି ବିଜେ କରି ରଥ ଉପରକୁ ଯାଇଥାନ୍ତି।

0: ଅନ୍ୟ ମନ୍ଦିରମାନଙ୍କରେ ସାଧାରଣତଃ ଷୋଡ଼ଶ ଉପଚାରରେ ପୂଜା ହୋଇଥାଏ, କିନ୍ତୁ ଶ୍ରୀମନ୍ଦିରରେ ଯେଉଁମାନଙ୍କ ପୂଜା ପଦ୍ଧତିରେ ବତ୍ରିଶ ଉପଚାର ପୂଜାବିଧି ରହିଛି। ଏହି ବତ୍ରିଶ ଉପଚାରମାନ ହେଲା ଆସନ, ସ୍ୱାଗତ, ପାଦ୍ୟ, ଅର୍ଘ୍ୟ, ମଧୁପର୍କ, ପୁନରାଚମନ, ସ୍ନାନ, ବସ୍ତ୍ର, ଉପବୀତ, ଉତ୍ତରୀୟ, ଆଭରଣ, ଗନ୍ଧ, ପୁଷ୍ପ, ଆବରଣ, ଘଣ୍ଟା, ଧୂପ, ଦୀପ, ପୁଷ୍ପାଞ୍ଜଳି, ପାଦ୍ୟ, ଆଚମନ, ନୈବେଦ୍ୟ, ଅସନମ, ନିରାଜନ, ଜଳଧାରା, ତାମ୍ବୁଳ, ଦୁର୍ବା, ଅକ୍ଷତ, ବିଲୋମାର୍ଘ୍ୟ, ନମସ୍କାର, ସ୍ତୁତି, କର୍ପୂରବର୍ତ୍ତିକା ଏବଂ ନିରାଜନ। ଏହି ବତ୍ରିଶ ଉପଚାରରେ ଗୋଟିଏ ଉପଚାର ଦୁଇ ବା ତିନି ଥର ବ୍ୟବହାର କରାଗଲେ ମଧ୍ୟ ତାହା ଏକ ଉପଚାରରେ ଗଣନା କରାନଯାଇ ଯେତେଥର ବ୍ୟବହୃତ ହୁଏ ସେତେଥର ଗଣନା କରାଯାଇଥାଏ। ଶ୍ରୀଜଗନ୍ନାଥଙ୍କ ନିକଟରେ ପାଞ୍ଚଥର ଧୂପ ପୂଜା ହୋଇଥାଏ, ଯଥା ଗୋପାଳ ବଲ୍ଲଭ, ସକାଳ ଧୂପ, ମଧ୍ୟାହ୍ନ ଧୂପ, ସନ୍ଧ୍ୟା ଧୂପ ଏବଂ ବଡ଼ସିଂହାର ଧୂପ। ଗୋପାଳ ବଲ୍ଲଭ ପଞ୍ଚ ଉପଚାରରେ ସକାଳ ଧୂପ, ମଧ୍ୟାହ୍ନ ଧୂପ ଓ ସନ୍ଧ୍ୟା ଧୂପ ଷୋଡ଼ଶ ଉପଚାରରେ, ବଡ଼ସିଂହାର ଧୂପ ପଞ୍ଚ ଉପଚାରରେ ପୂଜା କରାଯାଇଥାଏ।
1: ପୂଜାପଣ୍ଡା ସେବକମାନଙ୍କ ଚାରିତ୍ରିକ ଲକ୍ଷଣ ବାମଦେବ ସଂହିତା ଓ ନୀଳାଦ୍ରି ମହୋଦୟ ଗ୍ରନ୍ଥରେ ବର୍ଣ୍ଣିତ ହୋଇଛି। ଏହି ଶାସ୍ତ୍ରମାନଙ୍କରେ ପୂଜାପଣ୍ଡାମାନଙ୍କ ଲକ୍ଷଣ ସମ୍ପର୍କରେ କୁହାଯାଇଛି ଯେ ସେମାନେ ଧର୍ମଶୀଳ, ତ୍ରିକାଳ ସ୍ନାୟୀ, ପରାନ୍ନ ପରିତ୍ୟାଗୀ, ବିଦ୍ୟାବାନ, ବେଦ ବେଦାଙ୍ଗ ବେତା, ସତ୍ୟବାଦୀ, ଜିତକ୍ରୋଧୀ, ନୀତିଜ୍ଞ ତଥା ଗୋପାଳ, ଭୁବନେଶ୍ୱରୀ, ନାରାୟଣ, ଜଗନ୍ନାଥ, ସୁଦର୍ଶନ, ବଳଦେବ, ମହାଲକ୍ଷ୍ମୀ, ସରସ୍ୱତୀ, ଦୁର୍ଗା, ନୃସିଂହ, ରବି, ଗଣେଶ, ହନୁମାନଙ୍କର ମନ୍ତ୍ରକୁଶଳୀ। ସେମାନଙ୍କର ଏହି ନିରଭିମାନ ତପସିଦ୍ଧ ପ୍ରଭୁ ସେବା ଓ ପୂଜା ମଧ୍ୟରେ ଅନାବିଳ ପ୍ରେମ ଓ ହାର୍ଦ୍ଦିକ ଅନୁରକ୍ତି ପ୍ରକାଶିତ ହୋଇଥାଏ। ଏହି ହେଉଛି ମହାପ୍ରଭୁଙ୍କ ପୂଜାପଣ୍ଡା ସେବାର ବିଶେଷ ଲକ୍ଷଣ।

0: ଶ୍ରୀକ୍ଷେତ୍ର ମାଧୁରୀରେ ଶୁଣୁଥିଲେ ପୂଜାପଣ୍ଡା ସେବା ସମ୍ପର୍କରେ। ଏ ସମ୍ପର୍କରେ ଆଲୋଚନା କରିଥିଲେ ରାମଚନ୍ଦ୍ର ପୂଜାପଣ୍ଡା। ପ୍ରଯୋଜନା ଗୋଲୁକ ବିହାରୀ ମହାପାତ୍ର ଏବଂ ଚିରଞ୍ଜୀବୀ ରାଉତରାୟ। ଶ୍ରୋତମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ।
1: ଶୁଣିଲେ ଶ୍ରୀକ୍ଷେତ୍ର ମାଧୁରୀ କାର୍ଯ୍ୟକ୍ରମ, ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ 103.4 FM।
2: କମ୍ ସୁଧରେ ଲୋନ୍ ଦରକାର, ତାବି ଆପ୍ରେ ବାହା
3: ଅଜଣା ଆପ୍ ଠାରୁ ଦୂରେଇ ରୁହନ୍ତୁ।
4: RBI କହେ
3: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।

ଶୁଣୁଥିଲେ ଏହି ଗୀତଟିକୁ ସ୍ୱାନନ୍ଦ କିର୍କିରିଙ୍କ ଗୀତ ରଚନାରୁ ଦ୍ୱୈତ କଣ୍ଠରେ ଗାଇ ଶୁଣାଇଥିଲେ ଶାନ୍ ଏବଂ ଶାନ୍ତନୁ ମୈତ୍ର ଥ୍ରୀ ଇଡିୟଟ୍ସ କଥାଚିତ୍ରରୁ। ଶୁଣିବା କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟିକୁ ଅଶୋକା କଥାଚିତ୍ରରୁ ଗୁଲଜାରଙ୍କ ଗୀତ ରଚନାରୁ କଣ୍ଠରେ ସଜାଇଛନ୍ତି ସୁନିତା ରାଓ ଏବଂ ଶାନ୍।

ପ୍ରଚାର କଲୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ଆକାଶବାଣୀ ପୁରୀ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି 103.4 ଏଫ୍ଏମ୍ରେ। ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଚାର କରୁଛୁ ବିବିଧ ଭାରତୀ ମୁମ୍ବାଇ କେନ୍ଦ୍ରରୁ।

ଏତେବେଳେ ଯାଏଁ ଶୁଣୁଥିଲେ କାର୍ଯ୍ୟକ୍ରମ ପ୍ରଚାର କଲୁ ବିବିଧ ଭାରତୀ ମୁମ୍ବାଇ କେନ୍ଦ୍ରରୁ। ଆପଣମାନେ ଟ୍ୟୁନ୍ କରିଛନ୍ତି 103.4 FM ଆକାଶବାଣୀ ପୁରୀ କେନ୍ଦ୍ରକୁ।

0: ହୋଇଛନ୍ତି। ବରିଷ୍ଠତା ସତ୍ତ୍ୱେ ସେ ନିଜର ସେବାକୁ ଅନବରତ ଜାରି ରଖିଛନ୍ତି ଏବଂ ଲୋକପ୍ରିୟ ସେବକ ଭାବେ ସେ ପ୍ରସିଦ୍ଧି ଅର୍ଜନ କରିପାରିଛନ୍ତି। ଚାଲନ୍ତୁ ଆମେ ତାଙ୍କୁ ଭେଟିବା ଏବଂ ମହାପ୍ରଭୁଙ୍କ ସେବା ସମ୍ପର୍କିତ ବାର୍ତ୍ତା ତାଙ୍କଠାରୁ ଗ୍ରହଣ କରିବା ଏବଂ ବରିଷ୍ଠ ସେବାୟତ ଭାବେ ଆଗାମୀ ପିଢ଼ିର ସେବାୟତଙ୍କ ପାଇଁ ତାଙ୍କଠାରୁ କିଛି ବାର୍ତ୍ତା ଗ୍ରହଣ କରିବା। ତେବେ ଶ୍ରୋତାବନ୍ଧୁ ଆଉ ଡେରି କରିବାନି, ଚାଲନ୍ତୁ ଆମ କାର୍ଯ୍ୟକ୍ରମ ପରିସରକୁ ସ୍ୱାଗତ କରିବା ବରିଷ୍ଠ ସେବାୟତ ବିନାୟକ ଦାସ ମହାପାତ୍ରଙ୍କୁ ଏବଂ ତାଙ୍କଠାରୁ ପଚାରି ବୁଝିବା ନବକଳେବର ରଥଯାତ୍ରା, ଅଣସର ଗୃହ ଏବଂ ବ୍ରହ୍ମ ପରିବର୍ତ୍ତନ ସମ୍ପର୍କିତ ବିଭିନ୍ନ ଅକୁହା କଥା ଏବଂ ବରିଷ୍ଠ ଦୈତାପତି ଭାବେ ତାଙ୍କର ଦୀର୍ଘ ଜୀବନର ସେବା ଅନୁଭୂତିକୁ ଆମ ନିକଟରେ ସାଉଁଟି ରଖିବା। ନମସ୍କାର ସାର୍, ଜଗନ୍ନାଥଙ୍କର ସେବାୟତ ଏହାକୁ କୁହାଯାଇ ଗୋଟିଏ କୋଟି ପୁଣ୍ୟ କଲେ ଏଭଳି ଗୋଟିଏ ଫଳ ମିଳେ, ସେବାୟତ ପରିବାରରେ ଜନ୍ମ ହୋଇ କେମିତି ଅନୁଭବ ହୁଏ?
1: ଶୁଣନ୍ତୁ, ଗୋଟେ ଏଭଳି ଜିନିଷ ଦୈତାପତି ସେବା ଗୋଟେ ଏଭଳି ସେବା ଏବଂ ଜଗନ୍ନାଥ ମହାପ୍ରଭୁଙ୍କର ଏଇ ସେବା କରିବା ପାଇଁ ସେବାୟତ କୂଳରେ ଜନ୍ମ ହେବା ଏବଂ ଦୈତାପତି ସେବା ଏହା ଭିତରେ ଯୋଡ଼େ ଜିନିଷ ରହୁଛି। କାହିଁକିନା ଦୈତାପତି ସେବା ଗୋଟେ ଏଭଳି ସେବା ଯେ ଜଗନ୍ନାଥ ମହାପ୍ରଭୁଙ୍କର ସମସ୍ତ ଗୁପ୍ତ କାମ ମହାପ୍ରଭୁଙ୍କର ନବକଳବଳରେ ମହାପ୍ରଭୁଙ୍କଠାରୁ ଆଣିବାଠୁ, ମହାପ୍ରଭୁଙ୍କୁ ବସେଇବାଠୁ, ମହାପ୍ରଭୁଙ୍କର ବ୍ରହ୍ମ ପରିବର୍ତ୍ତନ କରିବାଠୁ ଆରମ୍ଭ କରିକି ସବୁ ଗୋଟେ ବହୁତ ଗୁରୁତ୍ୱପୂର୍ଣ୍ଣ ସେବା ଥାଏ ଦୈତାପତି ମାନଙ୍କର। ଏବଂ ପ୍ରତ୍ୟେକ ବର୍ଷ ରଥଯାତ୍ରାରେ ଦୈତାପତିଙ୍କର ନୀଳାଦ୍ରି ଜ୍ୟେଷ୍ଠ ତ୍ରୟୋଦଶୀ ଠାରୁ ନୀଳାଦ୍ରି ବିଜୟ ପର୍ଯ୍ୟନ୍ତ ଏକ ମାସ ଧରି ମହାପ୍ରଭୁଙ୍କ ପାଖରେ ଦୈତାପତିଙ୍କର ଗୋଟେ ବହୁତ ଗୁରୁତ୍ୱପୂର୍ଣ୍ଣ ସେବା ଥାଏ। ତେଣୁକରି ଆମେ ଯେତେବେଳେ ମହାପ୍ରଭୁଙ୍କର ଏଇ ସେବା କରୁଛୁ, ଆମେ ନିଜକୁ ଭାବିପାରୁନୁ ଯେ ଆମେ ଗୋଟେ ମହାପ୍ରଭୁଙ୍କର ଏଡ଼େ ବଡ଼ ସେବା, ଆମେ କୋଉ ଜନ୍ମରେ କ'ଣ କରିଥିଲୁ ଆମକୁ ଏଇ ସେବା ମିଳିଛି। ନିଶ୍ଚିତ ଭାବରେ ଇଏ ଗୋଟେ ଏଭଳି ସେବା, କାହିଁକିନା ମହାପ୍ରଭୁଙ୍କର ଯେତେବେଳେ ନବକଳବଳ ସମୟ ଆପଣ ଜାଣିଥିବେ, ଯେତେବେଳେ ମହାପ୍ରଭୁଙ୍କର ଆମେ ଦାରୁ ନିର୍ଣ୍ଣୟ କରିକିରି ଏବଂ ଦାରୁ ନେଇକିରି ଆସୁ, ମା ମଙ୍ଗଳାଙ୍କ ସ୍ୱପ୍ନା ଦେଶରେ ସାରିଲା ପରେ ଯେତେବେଳେ ଦାରୁ ନେଇକିରି ଆସୁ ଏବଂ ଦାରୁ ଯେତେବେଳେ ମହାପ୍ରଭୁଙ୍କର ଏଠି ବିଗ୍ରହ ନିର୍ମାଣ କରାଯାଏ ଏବଂ ବିଗ୍ରହରେ ମହାପ୍ରଭୁଙ୍କର ଯେତେବେଳେ ଘଟ ପରିବର୍ତ୍ତନ କରାଯାଏ, ସେଠି ଘଟକ ପରିବର୍ତ୍ତନ ସରିସାରିଲା ପରେ ଆମର ଜଗନ୍ନାଥ ମହାପ୍ରଭୁଙ୍କୁ ଆମେ ନେଇକିରି ସମାଧି ଦେଇଥାଉ, ପାତାଳି କରିଥାଉ ଆମର କୋଇଲି ବୈଗୁଣ୍ଠରେ, ଏବଂ ମହାପ୍ରଭୁଙ୍କର ଆମେ 10 ଦିନ ସେଠି ପାଳନ କରୁ। ମହାପ୍ରଭୁଙ୍କର ଜ୍ଞାତି ଏବଂ ଭାଇ ହିସାବରେ ଆମେ ତାଙ୍କର ସେ ସେବାଟି କରିଥାଉ। ତେଣୁକରି ଆମର ପରିବାର ମାନେ ଆମେ ଯେମିତି ଆପଣମାନେ ପରିବାରରେ ଯେମିତି କିଏ ଆତ୍ମୀୟ ଲୋକ ଚାଲିଗଲେ ଯେମିତି 10 ଦିନ ପାଳନ ହୁଏ, ପିତା ଖାଆନ୍ତି, ଏଇ ସବୁ ଜିନିଷ ଆମର ସେମିତି କରାଯାଏ। ଏବଂ ଜଗନ୍ନାଥଙ୍କୁ ମହାପ୍ରଭୁଙ୍କୁ ନେଇକିରି ପାତାଳି କରିସାରିଲା ପରେ ମାର୍କଣ୍ଡରେ ଯାଇକିରି ବୁଡ଼ ପକେଇକିରି ଆସୁ, ହଳଦୀ ପାଣି ଗୋଡ଼ରେ ଧୋଇ 10 ଦିନ ଆମେ ପାଳୁ ଏବଂ ମହାପ୍ରଭୁଙ୍କର ଘଟ ପରିବର୍ତ୍ତନ ସମସ୍ତ ଗୁରୁ ଦାୟିତ୍ୱରେ ଆମେ ଥାଉ, କିନ୍ତୁ ମହାପ୍ରଭୁଙ୍କର ସମସ୍ତ ଗୁପ୍ତ କାମ ଆମ ଦ୍ୱାରା ନିଭା ଯାଇଥାଏ।
0: ବହୁତ ନିଷ୍ଠା ଆବଶ୍ୟକ, ଆମେ ଯୋଉଟା ଦେଖୁ ବାହାରୁ ସେବା କରୁଛନ୍ତି ଗୋଟେ ବଡ଼ ସୌଭାଗ୍ୟ, ହେଲେ ତା ପଛରେ ବି ବହୁତ ଉତ୍ସର୍ଗୀକୃତ ମନୋଭାବ ଆବଶ୍ୟକ, ଏଇଟା ଗୋଟେ ଆପଣ କହିପାରିବେ? ଆମେ ଏଇଆ ହିଁ ମାନେ ପ୍ରତ୍ୟେକ ସେବାୟତଙ୍କ ପଛରେ ବି ଗୋଟେ ଉତ୍ସର୍ଗୀକୃତ ଚିନ୍ତାଧାରା ଆବଶ୍ୟକ, ସମସ୍ତେ ସେଭଳି ମାନେ କରିପାରିବେନି ସମସ୍ତେ।
1: ଆମେ ଯୋଉ ସମୟ ମହାପ୍ରଭୁଙ୍କ ସେବାକୁ ଯାଇଥାଉ, ଆମେ ନିଶ୍ଚିତ ଭାବରେ ଆମେ ନିଜ ପୁରା ସେଭଳି ଭାବରେ ନିଷ୍ଠାର ସହିତ, ଭକ୍ତିର ସହିତ, ଭାବର ସହିତ ମହାପ୍ରଭୁଙ୍କର ସେବା କରାଯାଏ। ଭଗବାନଙ୍କର ଜଗନ୍ନାଥଙ୍କର ପ୍ରଥମେ ହେଲା ତାର ଭକ୍ତ, ତାପରେ ଦ୍ୱିତୀୟରେ ହେଲା ଆମେ ସେବାୟତ। ତେଣୁକରି ମହାପ୍ରଭୁଙ୍କର ଯାହା ବି ହଉ ସବୁ କାମ କେମିତି ଭଲରେ, ଯେତେବେଳେ ଆମେ ସେବା କରୁ ପ୍ରଭୁଙ୍କୁ ଆଗ ଜଣେଇ ଦଉ ଯେ ମହାପ୍ରଭୁ ଯଦି କୌଣସି ସେବାରେ ଆମର ତ୍ରୁଟି ରହେ କ୍ଷମା କରିଦେବେ।
0: ଆପଣଙ୍କର ଗୋଟେ ଥାଏ 21 ପିଲାମାନେ ପ୍ରବେଶ କରନ୍ତି, 21 ଦିନରୁ ହିଁ ଛୁଆମାନେ ପ୍ରବେଶ କରିପାରନ୍ତି, ଏଇଟା କଣ ମାନେ ଅନ୍ୟ ସେବାୟତ?
1: ଶୁଣନ୍ତୁ, ଅନ୍ୟାନ୍ୟ ସେବାୟତର ଗୋଟେ ନିର୍ଦ୍ଦେଶ ଆସିବ,
0: ଶାଢ଼ୀ ବନ୍ଧା ହେଲା,
1: ଶାଢ଼ୀ ବନ୍ଧାଟା ତାଙ୍କର ଗୋଟେ ପରମିଶନ ଆସିବ, ପରମିଶନ ମନ୍ଦିରରୁ ଆସିଲେ ସେମାନେ ସେବା କରିବେ। ଆମ ସେବାରେ କୌଣସି ପରମିଶନ ନାହିଁ, ଆମର କୌଣସି ଶାଢ଼ୀ ବନ୍ଧା ନାହିଁ, ଆମର ପିଲା ଜନ୍ମ ହେବା 21 ଦିନ ହେଇଗଲେ ସେ ମହାପ୍ରଭୁଙ୍କ ପାଖକୁ ଯିବ, ମହାପ୍ରଭୁଙ୍କ ଶରଣାଗତ ହବ ଏବଂ ମହାପ୍ରଭୁଙ୍କ ସେବା କରିବା ପାଇଁ ସାମିଲ ସେବାରେ ହବ। ତାପରେ ସିଏ ସେବା ପୁଣି କେମିତି କରିବ, ସିଏ ନିଜେ ସେଇ ଅଣସର ଘରେ ମହାପ୍ରଭୁଙ୍କର ସେ ଯୋଉ ଅଣସର 15 ଦିନ ହୁଏ, ସେ ତା ଭିତରେ ନିଜେ ରହିକିରି ସବୁ ଶିଖିବ ଏବଂ ଯୋଉମାନେ ଆମେ ବଡମାନେ ସବୁ ଯାହା କରୁଛୁ ସେଗୁଡା ସବୁ ଦେଖିବ, ସେଇ ଅନୁସାରେ ସେ ସେବା କରିବ।
0: ଏବେ ବି ସେ ପ୍ରଥା ଚାଲିଛି, ମାନେ ବଡମାନେ କାମ କଲାବେଳେ ଛୋଟମାନେ
1: ଯାଇକି ସେସବୁ ଦେଖି ଶିଖିବେ। ତାପରେ ଆମର ବିଶ୍ୱାବସୁ, ଏବଂ ବିଶ୍ୱାବସୁ ହେଲେ ତାଙ୍କର ମୁଖ୍ୟ ପ୍ରମୁଖ, ବିଶ୍ୱାବସୁର ପରିବାର ହେଲେ ବିଦ୍ୟାପତି ଦୈତାପତି ଫ୍ୟାମିଲି ସବୁ, ଏବଂ ମହାପ୍ରଭୁଙ୍କର ସେ କାର୍ଯ୍ୟ ଆବୃତ କରୁଥିବା ଆମର ହେଲା ସବୁ ଭାବ ପୂଜା। ଆମେ ଯୋଉଭଳି ଭାବରେ ନୀଳମାଧବ ତାର ସେ ମହାପ୍ରଭୁଙ୍କୁ ଭାବରେ ଯାହା ଦେଇ ଦଉଥିଲା ପ୍ରଭୁ ତାକୁ ଗ୍ରହଣ କରୁଥିଲେ, ବିଶ୍ୱାସରେ ବିଶ୍ୱାସ ହେଲା ବିଶ୍ୱାବସୁ, କାରଣ ପ୍ରଭୁଙ୍କର ସେତିକି ବିଶ୍ୱାସ ବିଶ୍ୱାବସୁ ପ୍ରତି ଥିଲା ଏବଂ ବିଶ୍ୱାବସୁରେ ବି ସେତିକି ଭକ୍ତି ସଦା ନୀଳମାଧବ ମହାପ୍ରଭୁଙ୍କ ପ୍ରତି ଥିଲା।
0: ଆପଣ ବି 21 ଦିନ ଠାରୁ ଆଜି ପର୍ଯ୍ୟନ୍ତ କାମ କରି ଚାଲିଛନ୍ତି ମହାପ୍ରଭୁଙ୍କ କାମ, ତ କହିବାନି ଗୋଟେ ସେବା ଆମେ କରି ଚାଲିଛନ୍ତି, ତେବେ ଏଇ ଗୋଟେ ବୃହତ ଅଭିଜ୍ଞତା ଭିତରେ ଆପଣଙ୍କର ଏମିତି କିଛି ସ୍ୱତନ୍ତ୍ର ଅନୁଭୂତି ଅଛି ମହାପ୍ରଭୁଙ୍କ ନେଇ?
1: ଅନୁଭୂତି ତ ବହୁତ କିଛି ଅଛି, ଗୋଟେ ଜିନିଷ ହଉଛି ଆମେ ଯେତେବେଳେ ମହାପ୍ରଭୁଙ୍କ ସେବା କରିକି ଆସିଲୁ ଏବଂ ସେବା କରିବା ଭିତରେ ଆମର ଗୋଟିଏ କଣ ହଉଛି, ବିଭିନ୍ନ ସମୟରେ ବିଭିନ୍ନ ସମସ୍ୟାରେ ଆମେ ପଡ଼ିଥାଉ। ମହାପ୍ରଭୁଙ୍କୁ ଆଜି ଏତେ ଦିନ ଦୀର୍ଘ 50-60 ବର୍ଷ ସେବା କରିବା ଭିତରେ

0: ଆମେ ଯେତେବେଳେ ଯାହାକୁ ଯାହା ମାଗିଦେଇଛୁ ମହାପ୍ରଭୁଙ୍କୁ, ଯେତେବେଳେ ଯାହା ଦୁଃଖ ଜଣେଇଛୁ, ସେ ଜିନିଷ ପୂରଣ ହେଇଛି। ତେଣୁକରି ଗୋଟିଏ ମୋର ଅନୁଭୂତି, ମୁଁ ଯେତେବେଳେ ଯୋଉ ଜିନିଷ ପ୍ରାୟ ଜିନିଷ ମଣିଷ
1: ଜୀବନରେ
0: ନିଶ୍ଚିତ ଭାବରେ ସେ ଭକ୍ତିର ଭାବ ରହିବା ଦରକାର। ଖାଲି କହିଦେବା ଯେ ଆସିବା, ଆମର ଦୁଃଖ ପଡ଼ିଲେ ବିପଦ ପଡ଼ିଲେ ଆସିକି ଜଣେଇବା, ସେଇଟା ନୁହେଁ। ତେଣୁକରି ମହାପ୍ରଭୁଙ୍କ ପାଖରେ ସେ ଭକ୍ତିଭାବ ଥିବ, ଯେତେବେଳେ ହେଲେ ମହାପ୍ରଭୁଙ୍କ ବିଷୟରେ ଦ୍ୱିପଦ, କେତେବେଳେ କେମିତି ହେଲେ ମହାପ୍ରଭୁଙ୍କ ବିଷୟରେ ଆପଣ ଆଲୋଚନା କରୁଥିବେ, କି ଆପଣଙ୍କର ସଦାବେଳେ ଯେତେବେଳେ ଭଲରେ ବସିଲେ ପ୍ରଭୁଙ୍କ କଥା ଚିନ୍ତା କରୁଥିଲେ, ଏସବୁ ଜିନିଷ ରହିବା ଦରକାର।

0: ପିଲାଦିନେ ଆପଣଙ୍କର କେମିତି ଶ୍ରୀମନ୍ଦିରଟାକୁ ଦେଖୁଥିଲେ ଆଉ ଏବେ ଶ୍ରୀମନ୍ଦିର ଏବଂ ଏହାର ଆଖପାଖ ସ୍ଥିତି ସେବେକାର ଏବେକାର ପରିସ୍ଥିତି ଭିତରେ କଣ ଫରକ ଦେଖୁଛନ୍ତି?
1: ସେ ନିଜେ ତାଙ୍କ ନୀତିକି ନିଜେ ସେ କରିଛନ୍ତି, ତାଙ୍କର ନିଜ କାର୍ଯ୍ୟକୁ ସେ ନିଜେ କଣ କଣ ମୋର ବିଧେୟ ବିଧେୟ ହବା କଥା ସେ ନିଜେ ତାକୁ କହିଛନ୍ତି, ତେଣୁ କରି ସେହି ଅନୁସାରେ ସେ ନୀତିଗତି ଆଜିକି ଷାଠିଏ କଣ ଶହ ଶହ ବର୍ଷ ହେଲା ସେଇଭଳି ଭାବରେ ମହାପ୍ରଭୁ ଗଢି ଆସୁଛି। ଏଠି ଆମର ବଡ଼ ସବୁଠୁ ପୁରୁଣା ପୋଥି ହେଲା ମାଦଳା ପାଞ୍ଜି, ସ୍କନ୍ଦ ପୁରାଣ, ତା ତଳକୁ ନୀଳାଦ୍ରି ମହୋଦୟ, ଏମିତି ବହୁତ ଗୁଡ଼ିଏ କଥା ଅଛି ଯେଉଁଥିରେ ସବୁ ଜିନିଷ ଆପଣ ଆମର ଜଗର ସବୁତକ ଉଲ୍ଲେଖ ଅଛି। ମାଦଳା ପାଞ୍ଜିରେ ସବୁଠୁ ବହୁତ ଗୁଡ଼ିଏ ଜିନିଷ ଉଲ୍ଲେଖ ଅଛି, ବ୍ରହ୍ମ ଓ କ'ଣ, ବ୍ରହ୍ମ ପାଇଁ ବର୍ତ୍ତମାନ ସବୁ ଜାଗାରେ ରିସର୍ଚ୍ଚ ଚାଲିଛି ସେ ଜିନିଷଟା କ'ଣ, କିନ୍ତୁ ଆମେ ତାକୁ ବ୍ରହ୍ମକୁ ପରିବର୍ତ୍ତନ କରୁଛୁ, ଆମେ ତ କରୁନୁ, ଆମ ଭିତରେ ବୟସ୍କ ଲୋକ ଯେଉଁମାନେ ଅଭିନୟ ଯେଉଁମାନେ ବରିବା ପାଇଁ ତାଙ୍କର ଅଳ୍ପ କେତେ ଦିନ ଥିବ ସେଭଳି ବୟସ ବୟସ୍କ ଲୋକ ଆମ ଭିତରେ ସମସ୍ତେ କରିପାରିବେନି, ସମସ୍ତେ ସେ ସୁଯୋଗ ଆସେନି, ସେ ବ୍ରହ୍ମଦର୍ଶୀ ହବ ଏବଂ ବ୍ରହ୍ମ ତ ଦେଖିପାରିବନି, ତା ହାତରେ ସମସ୍ତ କାର୍ଯ୍ୟ ହବ।
0: ସେମାନେ
1: ଯୋଉ ମାନେ ବ୍ରହ୍ମ ପରିବର୍ତ୍ତନ କରନ୍ତି ସେମାନେ ଦେଖି ପାରନ୍ତିନି? ନା ନା, ସେମାନେ ଆଖିରେ ହାତ ପୁଟୁଳି ବନ୍ଧା ହବ, ହାତରେ ବନ୍ଧା ହବ, ସେମାନେ ବ୍ରହ୍ମ କଣ ଜାଣିପାରିବେ ନାହିଁ।
0: ଆଜ୍ଞା, ତେବେ ଆଜିକାଲି ଦିନକୁ ଦିନ ଭକ୍ତଙ୍କ ସଂଖ୍ୟା ମନ୍ଦିରରେ

0: ବୁଝି ପୂର୍ବରୁ କଣ ଏମିତି ଏତେ ଗହଳି ଚହଳି ହଉଥିଲା?
1: ନାଇଁ ନାଇଁ ପୂର୍ବରୁ ଏତେ ହେଉନଥିଲା, ଭକ୍ତ ଭିଡ଼ ଥିଲା। ମହାପ୍ରଭୁଙ୍କର 12 ମାସରେ 13 ଯାତ୍ରା, ସବୁ ଯାତ୍ରାରେ ଭିଡ଼ ହେଉଥିଲା।
0: ଆଜ୍ଞା।
1: ତେଣୁ କରି ବର୍ତ୍ତମାନ ଯେଉଁ ପ୍ରକାର ଭାବରେ ଜଗନ୍ନାଥ ସଂସ୍କୃତର ବ୍ୟାପକ ପ୍ରଚାର ସେତେବେଳେ ଏତେ ସବୁ ନଥିଲା, ତେଣୁ
0: ପ୍ରଚାର ପ୍ରସାର ମାଧ୍ୟମ ନଥିଲା ଆମେ କହିପାରିବା,
1: କିଛି ନଥିଲା। ତେଣୁ କରି ଆମେ ମୁଁ କହୁଛି 1969 ମସିହା ନବକଳବଳ, 77 ମସିହା ନବକଳବଳ, 96 ମସିହା ନବକଳବଳ, 96 ମସିହାରେ ସମସ୍ତ ଜିନିଷ ଆସିଗଲାଣି। 1977 ମସିହା ସେତେବେଳେ ତ ରାସ୍ତାଘାଟ ପ୍ରାୟ ନଥିଲା, ସେତେବେଳେ ତ ଟିଭି। ସେତେବେଳେ ଶୁଣନ୍ତୁ, ମୋର 61 ହେଲେ ମତେ ସେତେବେଳକୁ ନାଇଁ, ମୋର ମନେ ଅଛି ମୁଁ ଯାଇଥିଲି ବାବାଙ୍କ ସାଙ୍ଗରେ ସହଯୋଗୀ ହେଇକି ଯାଇଥିଲି। ସ୍ୱର୍ଣ୍ଣ ଅନୁଭୂତି ଆମର କଟକ, ଆମର ପୁରୀ କୋଣାର୍କ ରୋଡ ନଥିଲା, ଆମେ ତଳପଟେ ରାସ୍ତାରେ ଚାଲିକି ଯାଇଥିଲୁ, ଗୋପ ନୂଆ ନଈ ଦେଇକରି ଚାଲିକି ଯାଇଥିଲୁ।
0: ସେଠି
1: ଦାରୁ ସେତେବେଳେ ମିଳିଥିଲେ, ସେଠି ରାୟଚକ୍ରଧରପୁରରେ ମିଳିଥିଲେ। ମୁଁ ତ ବାବାଙ୍କ ସାଙ୍ଗରେ ଯାଇଥିଲି ଗୋଟେ ସହଯୋଗୀ ହିସାବରେ, ଏଇ ଜଗନ୍ନାଥ ବଲ୍ଲଭରେ ଆମେ ରହୁ। ଆମର ରାମ ଜନ୍ମ ନବମୀ, ରାମ ଦଶମୀ, ଦଶମୀ ଦିନ ଆମର ଏଠି ଯାତ୍ରା ହୁଏ, ଆରମ୍ଭ ହୁଏ। ସମସ୍ତ ଦୈତାପତି ମାନେ ଆମେ ଚାଲିକିରି ବା ମଙ୍ଗଳାଙ୍କ ପାଖକୁ ଯାଉ, ଏବଂ କାକରାପୁର ମଙ୍ଗଳ ବାଟରେ ଆମର ନୂଆ ନଈ ଡେଇଁ ସାରିଲା ପରେ, ତାପରେ ଗୋଟେ ଅଛି ନାଗପୁର ବୋଲି ଗୋଟେ ଅଛି, ସେଠି ଗୋଟେ ଆମର ଯୋଉ ଗାଁ ମାନଙ୍କରେ ସବୁ ହାଟ ବଜାର ଥାଏ, ସବୁ ସାପ୍ତାହିକ ହାଟ ସବୁ ଥାଏ, ବିଭିନ୍ନ ମାଟିର ସବୁ ପିଣ୍ଡି ଥାଏ। ଆମେ ସେ ପିଣ୍ଡି ଉପରେ, ପିଣ୍ଡିରେ ତାଙ୍କର ସବୁ ଗାମୁଛା ଗୋଟେ ଗୋଟେ ଟାଣିକିରି, କପଡ଼ା ଟାଣିକି ବେପାର କରନ୍ତି। ଆମେ ସେ ପିଣ୍ଡିରେ ଗୋଟେ ଗୋଟେ ଦରି ପକେଇକି ସେଇ ମାଟିରେ ସେଠି ଶୋଇବୁ, ପୁଣି ସକାଳୁ ଭୋରୁ ଗାଧେଇ ପାଧେଇ ଉଠି ପୁଣି ଚାଲିକି ଯିବୁ, ଚାଲିବୁ ମାନେ କାକଟପୁର ମଙ୍ଗଳାଙ୍କ ଅଭିମୁଖେ। ଆମକୁ 2 ଦିନ ଲାଗେ, ଆମେ ଯାଇକି ଚାଲିବାଟୁ ଯାଉ ଏବଂ ମଙ୍ଗଳାଙ୍କ ପାଖରେ ପହଞ୍ଚିବୁ। ସେଇଠି ଯେଉଁଭଳି ଭାବରେ 2 କିଲୋମିଟର ଅବସ୍ଥା, ସେଠି ମାନେ ପୁରା ଜଙ୍ଗଲ, ସାପ ବଣ ବଣ, ବିଭିନ୍ନ ପ୍ରକାର ମାରାତ୍ମକ ସାପ, ବିଭିନ୍ନ ପ୍ରକାର ଛୋଟ ମୋଟ ଜନ୍ତୁ, ତାରି ଭିତରେ ଗ୍ରହଣ ରହିବାକୁ ପଡିବ। ସେଠି ମାଙ୍କ ମଙ୍ଗଳାଙ୍କ ପାଖରେ ଯାଇକିରି ଯିବୁ, ସେଠି ମାଙ୍କ 108 ଗରାରେ ମାଙ୍କ ପାଖରେ ସ୍ନାନ କରିବେ, ଏବଂ ଜଗନ୍ନାଥ ମନ୍ଦିରରୁ ସମସ୍ତ ଶାଢୀ ଏବଂ ମହାପ୍ରସାଦ, ମହାପ୍ରଭୁଙ୍କର ଅଧରମାଳ ଯାଇଥିବ, ସେ ମାଙ୍କୁ ସବୁ ଦିଆଯିବ। ତା ବାଦ ଆମେ ସେଠି ମାଙ୍କ ପାଖରେ ଅଧିଆ ପଡ଼ିବୁ, ଏବଂ ତାପରେ ସ୍ୱପ୍ନାଦେଶର ବ୍ୟବସ୍ଥା ହୁଏ। ଯୋଉଟା ସ୍ୱପ୍ନାଦେଶ ସମିତିକୁ ହୁଏନି, କିଛି ଅଭିଜ୍ଞ ଲୋକ ସେମାନେ ରାତିରେ ସ୍ୱପ୍ନ ଦେଖିବେ, ସ୍ୱପ୍ନ ଦେଖିବେ 4ଟି ଦିଗ ଦେଖିବେ, 4ଟି ଦିଗ ଦେହରେ ଜଗନ୍ନାଥ ମହାପ୍ରଭୁ, ବଠାଗର ମହାପ୍ରଭୁ, ସୁଭଦ୍ରା ମା ଦେବୀ, ସୁଭଦ୍ରା ବାସୁଦର୍ଶନ ମହାରାଜ, ଏଇ ସବୁ ଏଇ ଜାଗାରେ ମିଳିବେ, ଏଇ ଦିଗରେ ମିଳିବେ। ସେ ଯୋଉ ଦିଗକୁ ନେଇକରି ଆମର ଗୋଟିଏ ଦଳପତି ଥିବେ, ଆମ ଦଳପତିଙ୍କ ପାଖରେ ଆମ ସମସ୍ତ ଦଳିତା ଭାଇମାନେ ବସିବେ, ସେଇଠି ସବୁ ନିଷ୍ପତ୍ତି ହବ କିଏ କୋଉ ଦିଗକୁ ଯିବେ। ସେ ସେଇ ଯୋଉ ଦିଗକୁ ଯାଇକିରି ଖୋଜିବେ, ବିଭିନ୍ନ ଗାଁ ଗଣ୍ଡାକୁ ଯାଇ ବୁଲିକିରି ଖୋଜିବେ, ଏବଂ ଗାଁ ଗଣ୍ଡାରେ ବି ଗୋଟେ ମାନେ ଏଇଟା ବହୁତ ପୁରୁଣା ପରମ୍ପରା ଏବଂ ସଂସ୍କୃତି, ସବୁଠି ନିମ୍ବ ଗଛରେ ସେମାନେ ସବୁ ପୂଜା କରୁଥିବେ। ସବୁ ଗାଁ ଗହଳିରେ କିଛି ବି ଦାରୁ ହେଇପାରେ, ମାନେ ବହୁତ ଜାଗାରେ ପୂଜା ହଉଥିବ। ତେଣୁ କରି ଆମେ ଯେତେବେଳେ ଯିବୁ, ଆମେ ଯେତେବେଳେ ସେଠି ଯାଇକି ଦେଖିବୁ, ସବୁ ଗାଁ ବାଲା ଡାକିକି ନେବେ, ଆଜ୍ଞା ଆମ ଗାଁରେ ଆମର ଏଠି ପୂଜା କରୁଛୁ, ସେଠି ପୂଜା କରୁଛୁ, ଏଠି ପୂଜା ହଉଛି। ଆମେ ତା ଭିତରେ ଆମର ଅଛି ଲକ୍ଷଣ ସବୁ, ଆମର ଲକ୍ଷଣ ହଉଛି ଯେ ଯୋଉ ଦାରୁ ଗଛଟି ଥିବ ତାର ଉଚ୍ଚତା, ତାର ଗୋଲି, ତାର ଶଙ୍ଖଚକ୍ର ଚିହ୍ନ ଅଛି କି ନାହିଁ, ସେଠି ସାହାଡ଼ା ଗଛ ଅଛି କି ନାହିଁ, ଜଳାଶ୍ରୟ ଅଛି କି ନାହିଁ, ସେଠି ମଶାଣି ଅଛି କି ନାହିଁ, ଏଇ ସମସ୍ତ ଜିନିଷକୁ ଆମେ ଦେଖିବୁ। ଏଇ ଜିନିଷ ତକ ଆମେ ଦେଖିବୁ ସବୁ ଠିକ ଅଛି, ଆମେ ତାପରେ ତାର ସବୁ ଡାଇଗ୍ରାମ କରିକି ଗୋଟେ ଲେଖା କରିକି ଆଣିକିରି ଆମ ଦଳପତିଙ୍କ ପାଖେ ତାକୁ ଦେଖିବୁ। ଏମିତି ହେଲା, ତା ଭିତରୁ ଆମେ ନିଷ୍ପତ୍ତି ହୁଏ, ଏବଂ ଯୋଉ ଦାରଟି ନିଷ୍ପତ୍ତି ହେବ ପ୍ରଥମେ, ତାପରେ ଆମେ ସେଇଟା ଜିଲ୍ଲାର ଜିଲ୍ଲାପାଳଙ୍କୁ ଜଣେଇବୁ ଯେ ଆପଣଙ୍କ ଏଇ ଏରିଆରୁ ମହାପ୍ରଭୁଙ୍କର ଦାରୁ ଆବିର୍ଭାବ ହେଲା। ତେଣୁକରି ସେଠି ସେ ଗାଁ ଲୋକଙ୍କୁ ଡାକିକି ସଫା ସଫି କରି ସେଠି ଯଜ୍ଞର ଆୟୋଜନ କରାଯିବ। 3 ଦିନ ମହାଯଜ୍ଞ ହବ, ଯଜ୍ଞ ହବ, ଯୋଉ ଯଜ୍ଞରେ 3 ଦିନ ଆମର ଦୈତାପତି ମାନେ ସବୁ ଉପବାସ ଫୁବାସ ରହିବେ, ସମସ୍ତେ ବ୍ରାହ୍ମଣ ମାନେ ବି ରହିବେ, ଆଚାର୍ଯ୍ୟ ଯିଏ ଥିବେ ଆମର ବ୍ରହ୍ମା ଆଚାର୍ଯ୍ୟ, ଯାହାକୁ ଗଜପତି ମହାରାଜ ଯାହାକୁ ଗୁଆ ଟେକିଥିବେ, ବିଶ୍ୱଭୂଷଣ ବିଦ୍ୟାପତି ଗୁଆ ଟେକା ହେଇଥିବ, ଆମେ ସମସ୍ତେ ଯଜ୍ଞରେ ବସିବୁ, ଏବଂ ଯଜ୍ଞରେ ବସି ସାରିଲା ପରେ 3 ଦିନ ପାଣି ବି ପିଇବୁ ନାହିଁ, କାହିଁକି ନା ଯଦି ପାଣି ପିଇ ଦଉ କାଳେ କାଳେ ଗଛ ଫୁଲା ପଡ଼ିଯିବ। ଏଇ ମନରେ ଆମ ଭିତରେ ଏଇଟା ଥାଏ, 3 ଦିନ ଆମେ ସେଠି ଯଜ୍ଞରେ ବସିବୁ। ଯଜ୍ଞରେ ବସି ସାରିଲା ପରେ ଯେତେବେଳେ ଗଛ ସମ୍ପୂର୍ଣ୍ଣ ଭାବରେ ପୂର୍ଣ୍ଣ ହାତି ସାରିବ, ଗଛ କଟା ହେଇକି ତଳେ ପଡ଼ିବ, ତାପରେ ଆମେ ପଣା ପାଣି ହବ, ଆମର ହବିଷ ରୋଷେଇ ହବ, ଏବଂ ଯୋଉ ଡାଳ ଯୋଉ ପତ୍ର ସବୁ ଥିବ ସେଗୁଡା ଗୋଟେ ଜାଗାରେ ପୋତା ହବ। ଏଇଭଳି ଭାବରେ ସବୁ ନିୟମ,
0: ଏଇ ଯାତ୍ରା ଆମେ ଯେତିକି ସହଜ ଦେଖୁଛୁ ଭିତର କଥା ଏତେ
1: ଆହୁରି ଶୁଣ, ଆହୁରି ବହୁତ କଥା ଅଛି। ଆମେ ଜଷ୍ଟ ଗୋଟେ ଆସିଲେ ଆପଣ ଡାକିଲେ ଆମେ କିଛି ମନ କଥା ମହାପ୍ରଭୁଙ୍କ କଥା କହିଲେ,
0: ଆପଣ ଯୋଉ କହିଲେ 1977 96 2015 ଯୋଉ ସେଇ ସମୟରେ ଆପଣ ନୂଆ ନୂଆ ଯେତେବେଳେ ଦାରୁ ସଂଗ୍ରହ ଯାଇଥିଲେ, ମାନେ ସେଇ ଅନୁଭୂତିଟା ଯୋଉ ଚାଲିଛି ଏତେ ବଟ କଷ୍ଟକର ଯାତ୍ରା ଗୋଟେ କହିଲେ,
1: ସେ ଜମା ସେ କଷ୍ଟ ଜଣାପଡ଼ିଲା,
0: କଷ୍ଟ ଜଣାପଡ଼ିଲା
1: ଜମା ଜଣାପଡ଼ିନି, କାହିଁକି ନା ଏମିତି ଯାଇଛୁ ସୋମେଶ୍ୱର ମହାଦେବଙ୍କ ପାଖରେ ଗୋଟେ ଜାଗାରେ ଆମକୁ ରାତିରେ ରହିବାକୁ ପଡିଲା।

0: ଆଜ୍ଞା
1: ଆଉ
0: ଆଜ୍ଞା
1: ଆପଣ ମାନେ ଜାଣିଥିବେ ଯେ ଗରମ ଦିନ 45-46 ଡିଗ୍ରୀ ଖରା
0: ହଁ
1: ତାପ,
0: ହଁ
1: ତା ଦେହରେ ଆପଣଙ୍କର ଜାଣିଥିବେ କାଳବୈଶାଖୀ।
0: ଆଜ୍ଞା
1: ଏମିତି ବଇଚୁ ଗୋଟେ ଗଛ ମୂଳେ ଶୁଆ ହେଇଛି ରାତିରେ, ହଠାତ୍ କାଳବୈଶାଖୀ ଆସିଲା। ମାନେ ଏଭଳି ଭାବରେ ଘଡ଼ଘଡ଼ି ଚଡ଼ଚଡ଼ି ଆସିଲା, ମାନେ ଆମେ ସମସ୍ତେ ଉଦ୍ଧାର ଥିବ ଡାକ।
0: ଆଚ୍ଛା
1: ମୁଁ ସେଥିରୁ ଚିନ୍ତା କଲି, ମୁଁ କହିଲି ମୁଁ ତ ବାବାଙ୍କ ସାଙ୍ଗରେ, ମୁଁ ମାନେ ଆମର ଯିଏ ଦାରୁକଟି ଆସିଥାଏ, ଆମେ ସେଠି ବିଭିନ୍ନ ଯିଏ
0: ଆଜ୍ଞା ଆଜ୍ଞା
1: ଦାରୁକଟି ଆସିଥିବ ସେ ତାର ନିଷ୍ଠାରେ ଆସିଥିବ। ଆମର ବାବା ବିଶ୍ୱାଭୂଷ ହେଇକି ଆସିଥିଲେ, 1969 ହେଇଥିଲେ, 1977 ବି ସେ ବିଶ୍ୱାଭୂଷ ହେଇଥିଲେ। ମୁଁ ସାଙ୍ଗରେ,
0: ବାବାଙ୍କ ପରେ ଆପଣ
1: ମୁଁ 15 ହେଲି
0: ଆଜ୍ଞା
1: ବିଶ୍ୱାସ, ତେଣୁକରି ମୁଁ ବାବାଙ୍କ ସାଙ୍ଗରେ ସହଯୋଗୀ ହିସାବରେ ଆସିଥିଲି।
0: ଆଚ୍ଛା ହଁ
1: ମୁଁ ସେଥିରୁ ଚିନ୍ତା କଲି, ସେ ରାତିରେ ଆଉ ଶୋଇନି, ମୁଁ ପୁରା ଓଦା। ମୁଁ କହିଲି ଆରେ କ'ଣ କରିବା, ମୁଁ ତ ଧରକୁଟି ଆସିନି, ଆଉ ମୁଁ ଗୋଟେ କଷ୍ଟ କାହିଁକି ସହିବି, ମୋ କାମ ଇଏ ନୁହଁ। ମୁଁ ସେଇଠୁ ଆଜ୍ଞା ରାତିରେ ଭୋର ଭୋର ବାପାଙ୍କୁ ନ କହିକି ମୁଁ ଚାଲିକି ପଳେଇ ଆସିଲି, ପଇସା ବି ପାଖରେ ନଥିଲା।
0: ଆଜ୍ଞା ଆଜ୍ଞା
1: ଆସିକି ପହଞ୍ଚିଲି ସମେଶ୍ୱର ମହାଦେବଠୁ କାକଟପୁର 4-5 କିଲୋମିଟର ହବ।
0: ଆଜ୍ଞା
1: ମୁଁ
0: ଆଜ୍ଞା
1: ଆସିଲି, ମୋ ପାଖରେ ଯେତିକି ପଇସା ଥିଲା ବସ୍ରେ ବସିକିରି ଆସିକି ପୁରୀରେ ପହଞ୍ଚିଲି। ପହଞ୍ଚିଲି, ବାବା ବି ଜାଣିନାହାନ୍ତି, ସେ ସେତେବେଳେ ଗୋଟେ ପୋଷ୍ଟ କାର୍ଡ଼ରେ ଚିଠି ଲେଖିଲେ ଯେ ମୁଁ ଘରେ ପହଞ୍ଚିଛି କି ନାହିଁ। ସେତେବେଳେ ଏସବୁ ସୁବିଧା କିଛି ନଥିଲା,
0: ଫୋନ୍ ବି ନଥିଲା। ଆଜ୍ଞା
1: କିଛି ନଥିଲା,
0: ପୋଷ୍ଟ
1: ସମସ୍ତେ
0: କାର୍ଡ଼ରେ
1: ମୋତେ
0: ଚିଠି ଲେଖିଲେ
1: ସେ
0: ବାପା।
1: ବାବା ଚିଠି
0: ଆଜ୍ଞା
1: ଲେଖିଲେ,
0: ଆଜ୍ଞା
1: ମୁଁ ଚିଠି ଲେଖିକି ଘରେ ସେଥିରେ ଉତ୍ତର ଦିଆହେଲା। ତାପରେ ମନ୍ଦିର ଲୋକ ଯିବା ଆସିବା କରୁଥାନ୍ତି, ସମସ୍ତ ବ୍ୟବସ୍ଥା କରୁଥାନ୍ତି, ମୋ ଗଲା ଅବଢ଼ା ଫବଡ଼ା ସବୁ ଯାଏ ମନ୍ଦିରରୁ, ତାଙ୍କ ହାତରେ ଖବର ଦିଆହେଲା ଯେ ନାଇଁ ମୁଁ ପଳେଇ ଯାଇଛି। ମୁଁ ଜାଣିଲି, ମୁଁ ଯେ ତାପରେ ନିଜେ ଯେତେବେଳେ 6-15-2000 ଗଲି, ସେତେବେଳେ ମୁଁ କାଇଁ ଏତେ କଷ୍ଟ ଅନୁଭବ କରିନି, ଏବଂ ସବୁ ଆନନ୍ଦରେ ସବୁ କାମ ହେଲା। ଏବଂ ମହାପ୍ରଭୁଙ୍କର 2015 ଯେଉଁ ପ୍ରକାର ଭାବରେ ସମସ୍ତ କାର୍ଯ୍ୟ ଯେମିତି ଶୃଙ୍ଖଳିତ ଭାବରେ ହେଲା, ଯେଉଁ ସମୟରେ ହବା କଥା ଠିକ ସମୟରେ ହେଇଛି, କୌଣସି ବିଶୃଙ୍ଖଳା କୌଣସି ବିବାଦ ଏହା ରହିବାର ନୁହଁ।
0: ଆଜ୍ଞା ଆପଣ ଯୋଉ କହିଲେ ଏତେ ବଢିଆ ଅନୁଭୂତିଟେ ଆପଣ ପଳେଇ ଆସିଥିଲେ, କିନ୍ତୁ 2015 ଯେତେବେଳେ ଆପଣଙ୍କ ଉପରକୁ ଦାୟିତ୍ୱ ଆସିଲା, ଆପଣ ଅନୁଭବ କରିପାରିଲେ ପ୍ରଭୁଙ୍କ ସେବାରେ ମାନେ ବାସ୍ତବରେ ବହୁତ ଆନନ୍ଦ ଥାଏ ସେ
1: ନିଶ୍ଚିତ
0: ଯାତ୍ରାର
1: ନିଶ୍ଚିତ
0: ଲାଗି।
1: ଆନନ୍ଦ ଥାଏ। ମୋର ଦୁଇ ପୁଅ ବି ସାଙ୍ଗରେ ଯାଇଥିଲେ,
0: ଆଚ୍ଛା
1: ସେ ବି
0: 2015 ଆପଣଙ୍କ
1: ଦୁଇ
0: ପୁଅ
1: ହଜାର
0: ଯାଇଥିଲେ,
1: ହଁ 2015
0: ସେମାନଙ୍କୁ ଆପଣଙ୍କୁ
1: ସେମାନେ
0: ଦେଖିଲା
1: ଛୋଟ
0: ବେଳେ
1: ପିଲା।
0: ଆପଣଙ୍କର ମନେ ପଡ଼ିଥିବ ଆପଣଙ୍କ ପିଲାବେଳ
1: ହଁ,
0: କଥା।
1: ମୋର ସାନ ବୋଡ଼ି ଯୋଉ ଦେବାଶିଷ ବୋଲି କହୁଛୁ, ସିଏ ଯାଇଥିଲା ଆମର, ସିଏ ଏମିତି ସହଯୋଗୀ ହିସାବରେ ଯାଇଥିଲା।
0: ଆଜ୍ଞା
1: ସିଏ ଭାରି ଖୁସିରେ, ଆମେ ଚାଲିକିରି ଯାଇପାରୁନୁ, ସିଏ ଆମ ଆଗରେ ବହୁତ ଦୂର ଆଗରେ ଦୌଡ଼ି ଦୌଡ଼ି ଦୌଡ଼ି ଦୌଡ଼ି ପଳାଇଥାନ୍ତି। କିରେ ତୁ କୋଉଠି ଅଛୁ, ନା ମୁଁ ଆମେ ଆଜ୍ଞା ଏତିକି ବାଟରେ ବାବା ଅଛୁ, କିରେ ବା ତୁମେ ଏତେବେଳେ ପଳେଇଲେଣି, ନା ହଁ ଚାଲିକିରି, ତାଙ୍କୁ ଖୁସି ଲାଗୁଥାଏ। ତେଣୁକରି ଏମିତି ଏଇଭଳି ଘଟଣା ତେଣୁକରି ଯାହା ବି ହଉ, ପିଲା ଆମେ ଯୋଉମାନେ ମହାପ୍ରଭୁଙ୍କର କାର୍ଯ୍ୟରେ ସମସ୍ତେ ଯାଇଥିଲୁ, ସମସ୍ତେ ଅତି ଭଲ ଭାବରେ ଯାଇକିରି।
0: ସେତେବେଳେ ଆଜ୍ଞା ରାସ୍ତାଘାଟ ନଥିଲା, ସେତେବେଳେକାର ବ୍ୟବସ୍ଥା ଏବେକାର ବ୍ୟବସ୍ଥା ଭିତରେ କହିବାକୁ ଗଲେ ଆକାଶ ପାତାଳର ଫରକ। ଆପଣ ଯେମିତି କହିଲେ ଯୋଗାଯୋଗ କରିପାରିଲେନି, ବାପା ଚିଠି ଲେଖିଲେ, ଏବେ ଗୋଟେ ଫୋନ ହେଇଯାଉଛି, ଆଜିକାଲିକା ସେବାୟତଙ୍କ ପାଇଁ ଏସବୁ ସହଜ
1: ନା?
0: ହେଇଯାଉଛି।
1: ଆଜିକାଲି ଶୁଣନ୍ତୁ, ଯାହା ସହଜ ହେଇଛି, କିନ୍ତୁ ଆମେ ଏଥର କ'ଣ, ଆମେ ଗଲୁ, ଆମେ ଯୋଉଠି ହେଲେ ଗୋଟେ ଦେବାଳୟ ଜାଗା, ନହେଲେ ଯୋଉଠି ହେଲେ ବଣ ଜଙ୍ଗଲ ଭିତରେ ରହିବୁ। ଆଚ୍ଛା, ଏଇ ଯୋଉ ଖରା ହଉଛି, ଖରା ଦେବୁ ନିଶ୍ଚିତ, ଯୋଉଠି ରହିବୁ ଗୋଟେ ସାମାନ୍ୟର ଆବଶ୍ୟକତା ରହୁଛି। ଆଉ ସେଠି ଏଥର ଗୋଟେ ସାମାନ୍ୟ ହେଇଥିଲା ଆମର, ଆମେ ସେତେବେଳେ ଯେତେବେଳେ ଦାରୁ 77 ମସିହା କଥା, 69 ମସିହା କଥା ଆମେ କହୁଛୁ, ଆମେ ଆମର ଗୋଟେ ଦାରୁକଟର ସମୟ ଥାଏ। ଆମେ 10ମ ଦିନ ରାମନବମୀ ଯିବ, 10ମ ଦିନ ଦାରୁ ଅନ୍ୱେଷଣରେ ଆରମ୍ଭ ଯାତ୍ରା କରିବୁ, ଯୋଉ ସାବିତ୍ରୀ ଅମାବାସ୍ୟା ପୂର୍ବରୁ ଆସି ଆମେ ପହଞ୍ଚିବୁ। ଆମର ଏଇଟା ହେଉଛି ଡେଡ୍ ଲାଇନ୍। ଆମେ ଯଦି ସେଇ ସମୟ ଭିତରେ ଦାରୁ ମିଳେ ନ ମିଳେ, ତାହେଲେ ଆମେ ସେଇ ପ୍ରାଚୀନ ଏଇଠି ଚାଷ ଦେଇ ମରିବା ଛଡ଼ା ଆମ ପ୍ରକାର ଆଉ କିଛି ଉପାୟ ନାହିଁ। ଆଚ୍ଛା, ଇଏ ହେଲା। ତେଣୁକରି ଆମେ ତା ପୂର୍ବରୁ 4 ଦାରୁ ଠିକ ଆସିବେ, 4 ଦାରୁକୁ ଧରିକିରି ଆମେ ଆସିବୁ। ତେଣୁକରି ଏଇଭଳି ଭାବରେ ଆମର ହେଉଛି ନିୟମ, ଆମର ସେଇ ହେଲା ବ୍ରତ। ତେଣୁକରି ଆମେ ସେ କାମକୁ ଏଇଭଳି ଭାବରେ କରିଥାଉ, ଆମକୁ ଏଇଭଳି ଭାବରେ ମହାପ୍ରଭୁଙ୍କର ଆଶୀର୍ବାଦ ଆମ ପାଖରେ ଥାଏ, ମହାପ୍ରଭୁ ବି ଠିକ ସମୟରେ ଆମକୁ ମିଳିଯାଆନ୍ତି। ପ୍ରଥମେ ଜଗନ୍ନାଥ, ତାପରେ ଆଦିଶଙ୍କର, ତାପରେ ବିଶ୍ୱାବସୁ, ତାପରେ ବିଦ୍ୟାପତି, ଏ ହେଲେ ପ୍ରଥମ ମୂଳ। ତାପରେ ଆମର ଚାରା ସବର ପରେ ପୁଣି ସେଠି ମହାପ୍ରଭୁ କହିଲେ ତୁମର ସେବା ସେବା କରିବୁ କଳିଯୁଗରେ, ବିଶ୍ୱାଭୂଷ ରୂପରେ, ଦୈତାପତି ରୂପରେ। ତେଣୁକରି ସେ ପିଢ଼ି ପରେ ପିଢ଼ି, ଯୁଗ ପରେ ଯୁଗରେ ଆସିଛନ୍ତି, ସେଇ ଅନୁସାରେ ଆସିଛୁ।
0: ଆଜ୍ଞା, ଆମେ ଯେମିତି ପୁରୀର ଅନ୍ୟ ସେବାୟତ ମାନଙ୍କ ଘରେ ଦେଖୁ ବହୁତ ରେଷ୍ଟ୍ରିକ୍ସନ୍, ପ୍ରତିବନ୍ଧକ ଥାଏ, ବିବାହକୁ ନେଇ ହେଉ, ଅନ୍ୟ ସାମାଜିକ କାର୍ଯ୍ୟକୁ ନେଇ ହେଉ, କିନ୍ତୁ ଆପଣଙ୍କ କ୍ଷେତ୍ରରେ ସେଇ ଜିନିଷଟା ଭାରି ଲିବେରାଲ ବା ମାନେ ଦେଖା ବହୁତ କମ୍ କଟକଣା ଥାଏ
1: ଆମ ଘରେ, ସେଇ ଜିନିଷଟା ପୁରା କମ୍ କଟକଣା। ଆମେ ଆମର ଦୈତାପତି ମାନେ ଆମର କରଣ ଘରେ ବନ୍ଧୁ କରିପାରିବେ, ଏବଂ ଆମର ଯୋଉ ଅନ୍ୟାନ୍ୟ ସେବାୟତ ମାନେ ରହିଲେ ସେ ତାଙ୍କ ଭିତରେ ଘର ଭିତରେ ସେପଟେ।
0: ଆପଣଙ୍କ ପାଇଁ କ୍ଷେତ୍ରରେ କେମିତି ସେଟା ଉନ୍ମୁକ୍ତ ଆପଣ?
1: ହଁ, ଆମର ପୁରା ଉନ୍ମୁକ୍ତ, ଆମର କରଣ ଘରେ ଆମର ବନ୍ଧୁ ହେଇପାରିବେ, ଆମେ କାହାର ପୁଅ ହେଇକି ଯାଇପାରିବୁନୁ, ଆମ ଘରୁ କେହି ପୁଅ ହେଇକି ଆସିପାରିବେନି। ନାଇଁ, ବ୍ରତ ଫ୍ରତ କିଛି ନାହିଁ, ଆମର ଗୋଟିଏ ପୁଅ କୋଉଠିକି ଯାଇପାରିବେନି ପୁଅ ହେଇକିରି, ଆମେ କାହା ଘରୁ ପୁଅ ଆଣିଲେ ଆମର ଏଠି ସେବା କରିପାରିବାନି।
0: ସେବାୟତଙ୍କ ପରିବାର କଥା ଯିବା, ସେବାୟତ ଗୋଟେ ସଂଖ୍ୟାଲଘୁ ସମ୍ପ୍ରଦାୟ ଆମେ କହିପାରିବା, ଯେମିତିକା ସେବାୟତ ଅନ୍ୟ ସବୁ ଜାତିର ଉନ୍ମୁକ୍ତ ହେଇକି ଅଛନ୍ତି ଚାରିଆଡ଼େ, ସାରା ରାଜ୍ୟରେ, ସାରା ଦେଶରେ, କିନ୍ତୁ ସେବାୟତ ଗୋଟେ ସୀମିତ ବଳୟ ଭିତରେ ଅଛନ୍ତି।
1: ଜଗନ୍ନାଥ ମହାପ୍ରଭୁ ସେବାୟତ ମାନେ ଗୋଟିଏ

0: ପୁରୀ ସହର ଭିତରେ ଅସଂଖ୍ୟ
1: ତେବେ ସେବାୟତଙ୍କର ସଂରକ୍ଷଣର ଆବଶ୍ୟକତା ରହିଛି କି? ଏବେ
0: ବ୍ରାହ୍ମଣ ସେବାୟତ ମାନେ ଯେଉଁମାନେ ରହିଲେ ସେମାନଙ୍କ ଘରେ ଝିଅ ବର୍ତ୍ତମାନ ଅପୂର୍ବ, ମାନେ ଝିଅ ବାହା ଦେବା ବର୍ତ୍ତମାନ ଝିଅ ମିଳୁନାହାନ୍ତି, ସେମାନେ ବାହା କରିବା ବି ଅସମ୍ଭବ ହେଇଗଲାଣି। ତେଣୁକରି ଆମର ଗୋଟେ ଯୋଡ଼େ ନିଯୋଗ ବି ତାଙ୍କ ନିଯୋଗରୁ ଆମର ଗୋଟେ ଗୋଟେ ସେବାୟତମାନଙ୍କର ବିଭିନ୍ନ ନିଯୋଗ ଅଛି, ଗୋଟେ ଗୋଷ୍ଠୀ ହେଇକି ତାଙ୍କ ନିଯୋଗ ହେଇ ତିଆରି ହେଇଛି। ସେମାନେ ବି ସେଠି ସହାୟତା ରାଶି ଘୋଷଣା କଲେଣି, ନାହିଁ ଯେଉଁମାନଙ୍କ ଘରେ ଝିଅ ଜନ୍ମ ହେବେ ସେମାନେ ନିଶ୍ଚିତ ଭାବରେ ଆମେ ନିଯୋଗ ତରଫରୁ ତାଙ୍କ ପାଇଁ ଏତେ ବ୍ୟବସ୍ଥା କରିବୁ।
1: ଆଚ୍ଛା, ମାନେ ଝିଅମାନଙ୍କ ପାଇଁ ପ୍ରୋତ୍ସାହନ ମିଳୁଛି?
0: ନିଶ୍ଚିତ ଭାବରେ ସେଟା ହେଇଛି। ପୂଜା ପଣ୍ଡା ମାନେ ସେ ବିବାହ ନହେଲେ ପୂଜା ପଣ୍ଡା ସେବା କରିପାରିବେ ନାହିଁ, ଏଭଳି ଅଛି ପୂଜା ପଣ୍ଡାଙ୍କର ଅଛି। ତେଣୁକରି ଏଇଭଳି ପରିସ୍ଥିତି ଅଛି, ତେଣୁକରି ଆଗାମୀ ଦିନରେ ଯଦି ଏଭଳି ନିଶ୍ଚିତ ଭାବରେ ତେଣୁକରି ତାକୁ କରିବା ପାଇଁ ପୁଣି ସଂଶୋଧନର ଆବଶ୍ୟକତା ହେଇପାରେ। ରେକର୍ଡ
1: ସମୁଦାୟ
0: 10,000 ପରିବାର ସମସ୍ତ ସେବାୟତ ଜଗନ୍ନାଥ ମହାପ୍ରଭୁଙ୍କର ସମୁଦାୟ ଝିଅ ମାନେ ଆମ ସେବାୟତ ସଂଖ୍ୟା ମିଶିକି 10,000 ସଂଖ୍ୟା 10,000 ଝିଅଟିଏ ବାହା ହେଲା ମାନେ ସେ ଘରେ ରହିବ, ଆଉ ସେ ବାହାରକୁ ବାହାରିବା ଭାରି କଷ୍ଟ। ବାହାରକୁ ଗଲେ ଇଏ ତ ମୁଁ କହିଦେଉଛି ଏଇନେ ଟିକେ ଯାଇକି ସବୁ ବୁଲାବୁଲି କଲେଣି, ନହେଲେ ସେ ରିକ୍ସାରେ ବସିଥିବେ ଆଗରେ ଗୋଟେ କନା ବନ୍ଧା ହବ, ମନ୍ଦିରକୁ ଯିବା ବି କଷ୍ଟ। ଏଇନେ ତ ଯାହା ହଉ କିଛି ସେବାୟତ ମାଇପ ମାନେ ଆମର ମନ୍ଦିର ଗଲେଣି, ଆଉ ଦାଣ୍ଡକୁ ବୁଲିବାକୁ ଗଲେଣି, ଆଉ ଭୁବନେଶ୍ୱର କଟକ ଆଡେ ସବୁ ମାନେ ବିଭିନ୍ନ ପ୍ରକାର ଯାଇ ବୁଲାବୁଲି କଲେ, ସେତେବେଳେ ସବୁ ଜିନିଷ ନଥିଲା।
1: ତେବେ ମୋର ଏଇଟା ଶେଷ ପ୍ରଶ୍ନ ଆପଣଙ୍କୁ ରହିବ, ଆପଣ ଯେହେତୁ ଜଣେ ବରିଷ୍ଠ ସେବାୟତ, ଗୋଟେ ଦୀର୍ଘ ବର୍ଷର ଅଭିଜ୍ଞତା ଅନୁଭୂତି ଆପଣଙ୍କର ରହିଛି ସେବା କ୍ଷେତ୍ରରେ, ଆପଣ ପର ପିଢ଼ିର ସେବାୟତ ଯେଉଁମାନେ ଆସୁଛନ୍ତି ସେମାନଙ୍କୁ ଆପଣ କି ବାର୍ତ୍ତା ଦେବେ?
0: ସେମାନଙ୍କୁ ଆମର ଗୋଟିଏ ବାର୍ତ୍ତା, ବର୍ତ୍ତମାନ ଯୁଗ ଯେଉଁ ଅବସ୍ଥାରେ ଶୁଣନ୍ତୁ, ଗୋଟେ ଆଡ଼ଭାନ୍ସ ଯୁଗ ଚାଲିଛି, ବର୍ତ୍ତମାନ ସମସ୍ତେ ଚାହୁଁଛନ୍ତି ଯେ ପ୍ରାୟ ସେବାୟତ ବି ଚାହୁଁଛନ୍ତି ଯେ ଆମେ ଆଉ ସେବା ଫେବା କରିବାନି, କିଏ ଗୋଟିଏ ପାଠ ପାଠ ପଢ଼ିକି ଚାକିରି ବାକିରି କରିବା, ଏଇସବୁ ଚିନ୍ତାଧାରାରେ ଲୋକ ସବୁ ଆସୁଛନ୍ତି ଯୁବକମାନେ। ତେଣୁକରି ମୋର କହିବା କଥା ଯେ ଯେଉଁ ସେବାୟତ ପିଲାଙ୍କ କୂଳରେ ଯେଉଁମାନେ ଆମେ ଜନ୍ମ ନେଇଛେ, ଆଗ ଆମର ମୂଳ ପ୍ରଥା ହେଲା କାହିଁକିନା ମହାପ୍ରଭୁଙ୍କ ସେବାରେ ଆମେ ଆସିଲେ ଏବଂ ସେତିକି ମାନେ ତପସ୍ୟା ବଳରେ ଆମେ ଜଗନ୍ନାଥ
1: ଜନ୍ମ ହେଇଛେ।
0: ତେଣୁକରି ଆମେ ଯାହା ବି କରିବା ଆମ ସେବାୟତ ମହାପ୍ରଭୁଙ୍କ ସେବା ପୂଜାଟାକୁ କେବେ ଛାଡ଼ିବା ନାହିଁ, ସେଇଟା ହେଲା ପ୍ରଥମ।
1: କାହିଁକିନା
0: ଯାହା ବି ହଉ ଯାହା ବି ହଉ ଯାଉ ମହାପ୍ରଭୁଙ୍କ ସେବାରେ ଆଗ, ତାପରେ ଆଉ ଯେଉଁ କାମ
1: ଜଣେ
0: ପରିଚୟ ହେବା ଦରକାର ଏବଂ ମହାପ୍ରଭୁଙ୍କ ଆଶୀର୍ବାଦ ନହେଲେ ଆମେ ସେ କୂଳରେ ଜନ୍ମ ହେଇପାରିବାନି। ତେଣୁକରି ତାଙ୍କ ସେବାଟାକୁ ନିଖୁଣ୍ଣ ଭାବରେ ପରମ୍ପରା ଏଗୁଡ଼ାକ ଅକ୍ଷୁର୍ଣ୍ଣ ରଖିବା ଏବଂ ମହାପ୍ରଭୁଙ୍କ ସେବା ପୂଜାରେ ନିଶ୍ଚିତ ଭାବରେ ଆମେ ରହିବା, ଅନ୍ୟ କଥା ପଛରେ କିନ୍ତୁ ମହାପ୍ରଭୁଙ୍କ କଥା ଆଗ।
1: ନା ନା, ବହୁତ ଧନ୍ୟବାଦ, ଆପଣ ଆସିଲେ ଆମକୁ ରଥଯାତ୍ରା ସେ ଦାରୁ ସଂଗ୍ରହ ବିଷୟରେ ହେଉ, ରଥଯାତ୍ରା ବିଷୟରେ ହେଉ, ମହାପ୍ରଭୁଙ୍କ ସେବା ପୂଜା ହେଉ ବା ସେବାୟତ ସମ୍ପ୍ରଦାୟର ନୀତିକାନ୍ତି ବିଷୟରେ ହେଉ, ଅନେକ ଅନଲୋଚିତ ବା ଅନେକ ଅକୁହା କଥାକୁ ଆମ ସହିତ ବାଣ୍ଟିଲେ। ଆଶା କରୁଛି ଆମ ଶ୍ରୋତାବନ୍ଧୁମାନେ ଅନେକ କଥା ଜାଣିଥିବେ, ଆଶା କରୁଛି ଆପଣ ଆମ ଗହଣକୁ ଆଉ କେବେ ପୁଣି ଆସିବେ, ଆମେ ଆପଣଙ୍କ ଠାରୁ ଆହୁରି ଏମିତି ଅନେକ କଥା ଜାଣିବାକୁ ପାଇବୁ। ଧନ୍ୟବାଦ। ଶ୍ରୋତା ବନ୍ଧୁ, ଶୁଣୁଥିଲେ ତ ବିନାୟକ ଦାସ ମହାପାତ୍ରଙ୍କ କଥା, ସତରେ କେଡ଼େ ଭାଗ୍ୟ ତାଙ୍କର ନା, ମହାପ୍ରଭୁଙ୍କର ଶ୍ରୀଅଙ୍ଗ ସେବା ସେ କରୁଛନ୍ତି। ସେ ନବକଳେବରର ଅଖୁଆ କାହାଣୀ ହେଉ ବା ବ୍ରହ୍ମ ପରିବର୍ତ୍ତନର ସେଇ ରୋମାଞ୍ଚକର କଥା, ସତରେ ତାଙ୍କର ବାର୍ତ୍ତା ଖୁବ୍ ନିଆରା ଥିଲା ଏବଂ ତାଙ୍କ ସହିତ କଥା ହୋଇ ମହାପ୍ରଭୁଙ୍କ ସେବା ସମ୍ପର୍କିତ ଅନେକ କଥା ଆମେ ଜାଣିବାକୁ ପାଇଲୁ। କେବଳ ସେତିକି ନୁହେଁ, ବରିଷ୍ଠ ସେବକ ଭାବେ ସେ ଆଗାମୀ ପିଢ଼ିକୁ ଦେଇଥିବା ବାର୍ତ୍ତା ମଧ୍ୟ ବେଶ୍ ଗ୍ରହଣୀୟ। ତେବେ ଶ୍ରୋତାବନ୍ଧୁ, ଆଜି ତ ସମୟ ହୋଇଯାଇଛି ଆମ କାର୍ଯ୍ୟକ୍ରମକୁ ଏଇଠି ରଖିବା। ଆମ କାର୍ଯ୍ୟକ୍ରମ ଆପଣଙ୍କୁ କେମିତି ଲାଗିଲା ମତାମତ ଦେବାକୁ ଭୁଲିବେ ନାହିଁ। ଆମକୁ ଚିଠି ଲେଖିବାର ଠିକଣା ଆକାଶବାଣୀ ପୁରୀ ଅସ୍ତରାଗ କାର୍ଯ୍ୟକ୍ରମ ମାର୍ଫତ କାର୍ଯ୍ୟକ୍ରମ ନିଷ୍ପାଦକ PIN 752001। ଆମ ଫୋନ ନମ୍ବର 9437037892। ତେବେ ରହୁଛୁ, ନମସ୍କାର।
2: ପ୍ରଚାର କଲୁ ବରିଷ୍ଠ ନାଗରିକମାନଙ୍କ ପାଇଁ ବିଶେଷ କାର୍ଯ୍ୟକ୍ରମ ଅସ୍ତରାଗ। ଉପସ୍ଥାପନା କରିଥିଲେ ରାଜଶ୍ରୀ ସାହୁ, ପ୍ରଯୋଜନା କରିଥିଲେ ଦିଲୀପ କୁମାର ନାୟକ।

ଭକତ ପ୍ରେମରେ ବନ୍ଧା ତୁ କାଳିଆ, ଭକ୍ତ ତୋ ଜୀବନ ଧନ, ତା ପାଇଁ ଆଖିରେ ପଲକ ପଡ଼େନି, ଭକ୍ତ ତୋ ହୃଦୟ ଚନ୍ଦନ। ଶ୍ରୋତା ବନ୍ଧୁ, ଦେବସ୍ନାନ ପୂର୍ଣ୍ଣିମା ପରଦିନ ଠାରୁ ନେତ୍ରୋତ୍ସବ ପର୍ଯ୍ୟନ୍ତ ପ୍ରଭୁ ଜଗନ୍ନାଥ ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରା ଜ୍ୱରରେ ପୀଡ଼ିତ ହୋଇ ଉପଚାର ଘେଣୁଥିବାରୁ ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତି ନାହିଁ। ଏହି ସମୟକୁ ଅଣସର ବା ଅନବସର କୁହାଯାଏ। ଆଉ ଏବେ ସେହି ଅଣସର ସମୟ ଚାଲିଛି, ଯେଉଁଥିରେ ମହାପ୍ରଭୁ ବିଶ୍ରାମ ନେଉଛନ୍ତି। ଜ୍ୱର ହେବା ପରେ ଶ୍ରୀଜୀଉମାନଙ୍କୁ ଉପଚାର କରିବା ନିମନ୍ତେ ଦୈତାପତି ସେବକ ଏବଂ ଅନ୍ୟ ସେବକମାନେ ଅଣସର ଘର ଅର୍ଥାତ୍ ଜଗମୋହନ ନିକଟରେ ଚନ୍ଦନ ଅର୍ଗଳିରେ ଥିବା ସ୍ଥାନକୁ ନିଅନ୍ତି। ଏହି ସମୟରେ ମହାପ୍ରଭୁଙ୍କ ଦେହରେ ଚୁଆ, କର୍ପୂର, କସ୍ତୁରୀ, ଚନ୍ଦନ ଲେପନ କରାଯିବା ସହ ପାରମ୍ପରିକ ଉପଚାର କରାଯାଏ। ଅଣସର ଘରର ବିଭିନ୍ନ ନୀତି ରହିଛି, ଯେପରିକି କରାଳ କର୍ମ, ଶ୍ରୀଅଙ୍ଗ ଫିଟା, ଫୁଲୁରୀ ତେଲ ଲାଗି, ପଇତା ଲାଗି, ଫୁଲୁରୀ ଲାଗି, ଶ୍ରୀ କପଡ଼ା ଉତ୍ସବ ବା ପଟବନ୍ଧନ, ମସୃଣ ଲେପନ, ଚକା ବିଜେ, ଚନ୍ଦନ ଲାଗି, ଖଡ଼ି ଲାଗି, ଓଷୁଅ ଲାଗି ଓ ରାଜପ୍ରସାଦ ବିଜେ, ଅଣସର ତ୍ରୟୋଦଶୀ, ବନକ ଲାଗି, ଚକା ଅସରପ ଆଦି ନୀତି ଅନୁଷ୍ଠିତ ହୁଏ। ଶେଷରେ ନବଯୌବନ ଦର୍ଶନ ହୁଏ। ଆଷାଢ଼ ଅମାବାସ୍ୟା ଦିନ ଠାକୁରମାନଙ୍କୁ ସର୍ବସାଧାରଣଙ୍କ ଦର୍ଶନ ନିମନ୍ତେ ଉଭା କରାଯାଏ। ଅଣସର ସମୟରେ ପଟିଦିଅଙ୍କୁ ପୂଜା କରାଯାଏ। ବଳଭଦ୍ରଙ୍କ ପଟିଦିଅ ବାସୁଦେବ, ଦେବୀ ସୁଭଦ୍ରାଙ୍କର ପଟିଦିଅ ଭାବେ ଯାକ୍ଷସେନୀ ବା ଭୁବନେଶ୍ୱରୀ ଓ ଜଗନ୍ନାଥଙ୍କ ପଟିଦିଅ ଭାବେ ନାରାୟଣ ପୂଜା ପାଆନ୍ତି। ସ୍ନାନ ପୂର୍ଣ୍ଣିମା ଦିନ ଗଭୀର ରାତିରେ ବାଇଦ ବାଜଣା ସହ ଚିତ୍ରକାରମାନେ ଅଣସର ପଟିଗୁଡ଼ିକୁ ମନ୍ଦିରକୁ ଆଣନ୍ତି। ଆଷାଢ଼ ପ୍ରତିପଦାରୁ ଅମାବାସ୍ୟା ଯାଏଁ ଏକପକ୍ଷ ବ୍ୟାପୀ ଏହି ପଟି ଦେବତାଙ୍କ ଆଗରେ ଭୋଗ ବଢ଼ାଯାଏ। ଅଣସର ଘରେ ଠାକୁରମାନଙ୍କୁ ପଣା ଓ ଚକଟା ଭୋଗ ଆଦି କରାଯାଉଥିବା ବେଳେ ପଟିଦିଅଙ୍କୁ ଅର୍ଣ୍ଣଭୋଗ କରାଯାଏ। ଏହି ସମୟରେ ଜଗନ୍ନାଥଙ୍କ ସ୍ଥାନରେ ଭକ୍ତମାନେ ବ୍ରହ୍ମଗିରିର ଅଲାରନାଥଙ୍କୁ ବିଷ୍ଣୁ ରୂପରେ ଦର୍ଶନ କରିଥାନ୍ତି।

ଶୁଣିବା କାର୍ଯ୍ୟକ୍ରମର ପ୍ରଥମ ଗୀତଟିକୁ କଥାଚିତ୍ର ହେଉଛି ମୋ ସୁନାପୁଅ। ଗୀତଟିକୁ କଣ୍ଠରେ ସଜାଇଛନ୍ତି ଅଭିଜିତ ମଜୁମଦାର ନିଜାମଙ୍କ ଗୀତ ରଚନାରୁ।

0: ସ୍ୱରଚନାରୁ ପରବର୍ତ୍ତୀ ଗୀତଟିକୁ ଗାଇ ଶୁଣାଇଛନ୍ତି ଚିତ୍ତରଞ୍ଜନ ତ୍ରିପାଠୀ। କଥାଚିତ୍ର ହେଉଛି ମୁଖ୍ୟମନ୍ତ୍ରୀ।
1: ରବୀନ୍ଦ୍ର ଜୈନ ଜୀ କେ ପାସ ଗୟା। ଅବ ଦେଖିଏ ଦାଦୁ ସେ ବଡ଼ା ରାଇଟର।

ପରବର୍ତ୍ତୀ କଥାଚିତ୍ର ନାୟକ ନୁହେଁ ଖଳନାୟକ ଗୀତଟିକୁ ଯୁଗଳ କଣ୍ଠରେ ଗାଇ ଶୁଣାଇଛନ୍ତି ଦୀପମାଲା ଏବଂ ମହମ୍ମଦ ନାସିର ଯତୀନ୍ଦ୍ର ପ୍ରଧାନଙ୍କ ଗୀତ ରଚନାରୁ।

କିଏ ହେବ ଆଉ ଗଛ ପରି ପ୍ରାଣୀ ଜଗତର ଉପକାରୀ, ପ୍ରାଣ ବଞ୍ଚାଇବା କାମ ତାର ଅମ୍ଳଜାନ କରେ ସେ ବାହାର। ଗଛ ଦିଏ ଫୁଲ ଫଳ ମୂଳ, ଦେହରେ ଆମର ଦିଏ ବଳ, ରକ୍ଷା କରେ ଆମ ପରିବେଶ, ସବୁରି ମୁହଁରେ ଦିଏ ସେ ହସ। ଗଛଟି ଆମର ରକ୍ଷା କରି କେହି ନୁହେଁ ଆଉ ତାହା ସରି, ବରଷାକୁ ଗଛ ଡାକି ଆଣେ, ଧାରାରେ ଜୀବନ ରେଣୁ ବୁଣେ, ମାଟିର ସୁରକ୍ଷା ଗଛ କରେ, ପୃଥିବୀରେ ସବୁଜିମା ଭରେ। ଶ୍ରୋତା ବନ୍ଧୁ, ବନ ମହୋତ୍ସବ ହେଉଛି ଭାରତରେ ପାଳିତ ଏକ ବାର୍ଷିକ ବୃକ୍ଷରୋପଣ ଉତ୍ସବ, ଯାହା ସାଧାରଣତଃ ଜୁଲାଇ ମାସର ପ୍ରଥମ ସପ୍ତାହରେ ପାଳନ କରାଯାଏ। ଏହି ମହୋତ୍ସବର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଜଙ୍ଗଲ ସୁରକ୍ଷା, ପରିବେଶ ସନ୍ତୁଳନ ଏବଂ ଲୋକମାନଙ୍କ ମଧ୍ୟରେ ଗଛ ଲଗାଇବା ନେଇ ସଚେତନତା ସୃଷ୍ଟି କରିବା। ବୃକ୍ଷ ଆମ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ, କିନ୍ତୁ ବର୍ତ୍ତମାନର ବର୍ଦ୍ଧିତ ଜନସଂଖ୍ୟା ଏବଂ ନଗରୀକରଣ ଯୋଗୁଁ ଅତ୍ୟଧିକ ପରିମାଣରେ ଗଛ କଟାଯାଉଛି। ଏହାକୁ ଦୃଷ୍ଟିରେ ରଖି 1950 କେନ୍ଦ୍ର କୃଷିମନ୍ତ୍ରୀ ଡକ୍ଟର କେ ଏମ୍ ମୁନ୍ସି ବନ ମହୋତ୍ସବର ଶୁଭାରମ୍ଭ କରିଥିଲେ। ଜୁଲାଇର ପ୍ରଥମ ସପ୍ତାହରେ ବର୍ଷା ଋତୁ ଆରମ୍ଭ ହେଉଥିବାରୁ ଏହା ଗଛ ଲଗାଇବା ପାଇଁ ସବୁଠାରୁ ଉପଯୁକ୍ତ ସମୟ। ବୃକ୍ଷ ଆମକୁ ଜୀବନଦାୟୀ ଅମ୍ଳଜାନ ପ୍ରଦାନ କରେ ଏବଂ କାର୍ବନ୍ ଡାଇଅକ୍ସାଇଡ୍ ଗ୍ୟାସ୍ ଗ୍ରହଣ କରି ପରିବେଶକୁ ସ୍ୱଚ୍ଛ ରଖେ। ବର୍ଷା କରାଇବାରେ ସାହାଯ୍ୟ କରିବା ସହ ଭୂତଳ ଜଳସ୍ତର ବୃଦ୍ଧି କରିଥାଏ। ବୃକ୍ଷ ଗଛର ଚେରଗୁଡ଼ିକ ମାଟିକୁ ଜାବୁଡ଼ି ଧରି ରଖନ୍ତି, ଯାହାଦ୍ୱାରା ମାଟି ବାନ୍ଧି ହୋଇ ରୁହେ, ଫଳରେ ମୃତ୍ତିକା ସଂରକ୍ଷଣ ହୁଏ। ଏହି ସପ୍ତାହରେ ବିଭିନ୍ନ ଶିକ୍ଷାନୁଷ୍ଠାନ, ସାମାଜିକ ଅନୁଷ୍ଠାନ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ। ଛାତ୍ରଛାତ୍ରୀ ଏବଂ ସାଧାରଣ ଲୋକେ ରାସ୍ତାକଡ଼ରେ, ବିଦ୍ୟାଳୟ ପରିସରରେ ଏବଂ ଜଙ୍ଗଲ ଅଞ୍ଚଳରେ ନୂଆ ଚାରାରୋପଣ କରନ୍ତି। ଗଛ ଲଗାଇବା ସହ ଲଗାଯାଇଥିବା ଗଛଗୁଡ଼ିକର ସଠିକ୍ ଯତ୍ନ ନେବା ପାଇଁ ଏହି ସମୟରେ ଶପଥ ନିଆଯାଏ। ତେବେ ବନ ମହୋତ୍ସବ କେବଳ ଏକ ସରକାରୀ କାର୍ଯ୍ୟକ୍ରମ ହୋଇ ରହିବା ଉଚିତ ନୁହେଁ। ପ୍ରତ୍ୟେକ ନାଗରିକ ଏହାକୁ ନିଜର କର୍ତ୍ତବ୍ୟ ଭାବି ବର୍ଷକୁ ଅତିକମ୍ରେ ଗୋଟିଏ ଗଛ ଲଗାଇବା ଉଚିତ ଏବଂ ତାକୁ ସୁରକ୍ଷା ଦେବା ଆବଶ୍ୟକ। ସବୁ ଜିମା

ଏଇ ଗୀତଟିକୁ କଣ୍ଠରେ ସଜାଇଥିଲେ କୁମାର ଶାନୁ, ଆଶିକି କଥାଚିତ୍ରରୁ ସଙ୍ଗୀତରେ ସଜାଇଥିଲେ ନଦୀମ ଶ୍ରବଣ।

ଶୁଣିବା କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟିକୁ। କଥାଚିତ୍ର ହେଉଛି କିଆନକା। ଗୀତଟିକୁ ଯୁଗଳକଣ୍ଠରେ ଗାଇ ଶୁଣାଇଛନ୍ତି ଶ୍ରେୟା ଘୋଷାଲ ଏବଂ ଅରମାନ ମଲ୍ଲିକ। ଗୀତ ରଚନା କରିଛନ୍ତି ଅମିତାଭ ଭଟ୍ଟାଚାର୍ଯ୍ୟ।

ଶୁଣୁଛନ୍ତି ଏଇ ଗୀତଟିକୁ ଯୁଗଳକଣ୍ଠରେ ଗାଇ ଶୁଣାଇଛନ୍ତି ଅଭିଜିତ ଏବଂ ଆଶା ଭୋସଲେ, ସଙ୍ଗୀତରେ ସଜାଇଛନ୍ତି ଯତୀନ ଲଲିତ। କଥାଚିତ୍ର ହେଉଛି ଦିଲୱାଲେ ଦୁଲହନିଆ ଲେ ଯାଏଙ୍ଗେ।

ସିଂହମ୍ କଥାଚିତ୍ରରୁ ଶୁଣୁଥିଲେ ଏହି ଗୀତଟିକୁ ସ୍ୱାନନ୍ଦ କିର୍କିରେଙ୍କ ଗୀତ ରଚନାରୁ। ଦ୍ୱୈତ କଣ୍ଠରେ ଗାଇ ଶୁଣାଇଥିଲେ ରିଚା ଶର୍ମା ଏବଂ କୁନାଲ କଞ୍ଜାବାଲା। ଶୁଣିବା କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟିକୁ। କଥାଚିତ୍ର ହେଉଛି ତେରା ସୁରୁର। ଗୀତ ରଚନା କରିଛନ୍ତି ସମୀର ଅଞ୍ଜାନ। ଯୁଗଳକଣ୍ଠରେ ଗୀତଟିକୁ ଗାଇ ଶୁଣାଇଛନ୍ତି ଦର୍ଶନ ରାୱଲ ଏବଂ ଅଦିତି ସିଂ ଶର୍ମା।

0: ବାପା କଲେଜର ଫିସ୍ ଅଧିକ ଅଛି।
1: ଝିଅ
2: ମନେ ଅଛି ବୋନସର କିଛି ଟଙ୍କା ଆମେ ଅନ୍ୟ ଖାତାରେ ରଖିଥିଲେ।
1: ଦୁଇ ବର୍ଷରୁ ଖାତାରେ କୌଣସି କାରବାର ହେଇନାହିଁ, ବୋଧେ ଇନଅପରେଟିଭ ହେଇଯାଇଥିବ।
3: ତ ଏବେ ବ୍ୟାଙ୍କ ଯାଇକି କିମ୍ବା ଭିଡିଓ କେୱାଇସି ଦ୍ୱାରା କେୱାଇସି ଅପଡେଟ୍ କରାଅ, ଖାତା ହେବ ଆକ୍ଟିଭ ପୁରାପୁରି ଫ୍ରି। ଚାଲ
0: କୁଆଡେ
3: ଏଡମିସନ କରିବାକୁ, ଖାତା ହେଲା ଆକ୍ଟିଭ।
4: ଆରବିଆଇ କହେ
1: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
5: କମ ସୁଧରେ ଲୋନ ଦରକାର ତାବି ଆପ୍ରେ
4: ପ୍ରଚାର କଲୁ ସୂଚନା ଏବଂ ମନୋରଞ୍ଜନର କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ସୁରଭୀ।

0: କରିବା। ଏହି ପରିପ୍ରେକ୍ଷୀରେ ସେ କହିଛନ୍ତି ମଲାକା ପ୍ରଣାଳୀ ଦେଇ ବିଶ୍ୱ ବାଣିଜ୍ୟର ଏକ ବଡ଼ ଭାଗ ପରିବହନ ହୋଇଥାଏ ଏବଂ ମଲାକା ପ୍ରଣାଳୀ ଯେପରି ମୁକ୍ତ ରହେ ଏବଂ ହର୍ମୋଜ୍ ପ୍ରଣାଳୀ ଭଳି ପରିସ୍ଥିତିର ସମ୍ମୁଖୀନ ନ ହୁଏ ତାହା ସୁନିଶ୍ଚିତ କରିବା ପାଇଁ ଇଣ୍ଡୋନେସିଆକୁ ସମ୍ପୂର୍ଣ୍ଣ ସହଯୋଗ ଯୋଗାଇ ଦିଆଯିବ। ବିକଶିତ ଭାରତ ରୋଜଗାର ଏବଂ ଆଜୀବିକା ମିଶନ ଗ୍ୟାରେଣ୍ଟି ଗ୍ରାମୀଣ ଭିଭିଜି ରାମଜୀ ଆକ୍ଟ 2025 ଚଳିତ ମାସ ଏକ ତାରିଖରୁ ସଫଳତାର ସହ ଲାଗୁ ହୋଇଥିବାରୁ କେନ୍ଦ୍ରୀୟ ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନ ସନ୍ତୋଷ ବ୍ୟକ୍ତ କରିଛନ୍ତି। ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଶ୍ରୀ ଚୌହାନ ଆଜି ଏହି ଅଭିଯାନ ଅଧୀନରେ ରାଜ୍ୟଗୁଡ଼ିକୁ ପ୍ରଥମ କିସ୍ତିରେ 25,000 କୋଟି ଟଙ୍କାର ସହାୟତା ମଞ୍ଜୁର କରିଛନ୍ତି।
1: ଏକ ସାଲ ଦୋ ସାଲ ନେଇ ଏକ ଦିନ ମେ ପହଲେ ଦିନ ହିଁ ବିକଶିତ ଭାରତ ଜୀ ରାମ ଜୀ ଯୋଜନା ଏକ ସାଥ ପୁରେ ଦେଶ ମେ ଲାଗୁ ହୋଗୀ। 5 ସାଲ ମେ 7.5 ଲକ୍ଷ କରୋଡ ସେ ଜ୍ୟାଦା କି ରାଶି 2,86,000 ପଞ୍ଚାୟତ ମେ ଠିକ ସେ ଲଗ ଗଈ ତୋ ଗାଁ ସମ୍ପୂର୍ଣ୍ଣ ବିକଶିତ ହୋ ଯାଇଗେ ସମୃଦ୍ଧ ଅର୍ ବିକଶିତ ଗାଁ କା ନିର୍ମାଣ ହୋ ଯାଏଗା। ଆପଣ ମଜଦୁର ଭାଇ ବହନୋ କେ ଲିଏ ଏକ ବେହତର ଯୋଜନା ଦେନା ଚାହତେ ଥେ ମୋଦୀ ଜୀ ନେ ଜୋ ମାର୍ଗଦର୍ଶନ ହମ ସବ କା କିଆ ୟେ ଉନ୍ହୀ କି ସଂକଳ୍ପବଦ୍ଧତା କା ପ୍ରତୀକ ହେ।
0: ବିକଶିତ ଭାରତର ସଂକଳ୍ପକୁ ତ୍ୱରାନ୍ୱିତ କରିବା ପାଇଁ ଏହି ଆକ୍ଟ ଅଧୀନରେ ଆସନ୍ତା 5 ବର୍ଷ ମଧ୍ୟରେ 2.86 ଲକ୍ଷ ପଞ୍ଚାୟତରେ 7.5 ଲକ୍ଷ କୋଟିରୁ ଅଧିକ ଟଙ୍କା ବିନିଯୋଗ କରାଯିବ। ଭାରତ ତା'ର ବ୍ରିକ୍ସ ଅଧ୍ୟକ୍ଷତା ଅଧୀନରେ ଆସନ୍ତାକାଲିଠାରୁ କେରଳର କୋଚିଠାରେ ଦୁଇଦିନିଆ ବ୍ରିକ୍ସ ମହିଳା କାର୍ଯ୍ୟକାରୀ ଗୋଷ୍ଠୀ ବୈଠକ ଆୟୋଜନ କରିବ। ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ କହିଛି ବ୍ରିକ୍ସ ସଦସ୍ୟ ଦେଶଗୁଡ଼ିକର ବରିଷ୍ଠ ସରକାରୀ ଅଧିକାରୀମାନେ ଏକାଠି ହୋଇ ସମସ୍ତ କ୍ଷେତ୍ରରେ ମହିଳା ସଶକ୍ତିକରଣ ଏବଂ ମହିଳା ନେତୃତ୍ୱାଧୀନ ବିକାଶ ସହ ଜଡ଼ିତ ପ୍ରମୁଖ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା କରିବେ ଏବଂ ଏଥିସହ ସହଭାଗୀ ପ୍ରାଥମିକତାଗୁଡ଼ିକରେ ସହଯୋଗକୁ ଆଗକୁ ବଢ଼ାଇବେ। ଏହି ମହିଳା କାର୍ଯ୍ୟକାରୀ ଗୋଷ୍ଠୀ ବୈଠକ ସଦସ୍ୟ ଦେଶଗୁଡ଼ିକୁ ମହିଳା ନେତୃତ୍ୱାଧୀନ ବିକାଶକୁ ଆଗକୁ ନେବା ପାଇଁ ଆଲୋଚନା କରିବା ଏବଂ ସର୍ବସମ୍ମତି ପ୍ରସ୍ତୁତ କରିବାକୁ ଏକ ସୁଯୋଗ ପ୍ରଦାନ କରିବ। ଏହି ମହିଳା କାର୍ଯ୍ୟକାରୀ ଗୋଷ୍ଠୀ ବୈଠକରେ 4ଟି ପ୍ରାଥମିକତା କ୍ଷେତ୍ର ଉପରେ ଧ୍ୟାନ କେନ୍ଦ୍ରିତ କରାଯାଉଛି ଯେଉଁଥିରେ ଶାସନ ଓ ନେତୃତ୍ୱରେ ମହିଳା, ମହିଳାମାନଙ୍କର ଡିଜିଟାଲ ଏବଂ ଆର୍ଥିକ ଅନ୍ତର୍ଭୁକ୍ତିକରଣ, ମହିଳା ଉଦ୍ୟୋଗିତା ଏବଂ ଦକ୍ଷତା ବିକାଶ, ଜଳବାୟୁ କାର୍ଯ୍ୟାନୁଷ୍ଠାନ ଏବଂ ଖାଦ୍ୟ ସୁରକ୍ଷା ଓ ପୋଷଣରେ ମହିଳାଙ୍କ ଭୂମିକା ଅନ୍ତର୍ଭୁକ୍ତ ରହିଛି। ମନ୍ତ୍ରଣାଳୟ କହିଛି ଏହି ବୈଠକ ଚଳିତ ମାସ 8 ଏବଂ 9 ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବ୍ରିକ୍ସ ମହିଳା ମନ୍ତ୍ରୀସ୍ତରୀୟ ବୈଠକ ପାଇଁ ଏକ ଦୃଢ଼ ଭିତ୍ତିଭୂମି ସ୍ଥାପନ କରିବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଚଳିତ ବର୍ଷ ବାର୍ଷିକ ଶ୍ରୀ ଅମରନାଥଜୀ ଯାତ୍ରାର ପ୍ରଥମ ଦୁଇଦିନ ମଧ୍ୟରେ 32,313 ଜଣ ଶ୍ରଦ୍ଧାଳୁ ପବିତ୍ର ଗୁମ୍ଫାରେ ପୂଜାର୍ଚ୍ଚନା କରିଛନ୍ତି। ଯାତ୍ରାର ଦ୍ୱିତୀୟ ଦିନରେ 20,145 ଜଣ ଶ୍ରଦ୍ଧାଳୁ ଅମରନାଥଙ୍କ ଦର୍ଶନ କରିଛନ୍ତି, ଯାହା ଗତବର୍ଷ ସମାନ ସମୟରେ ପୀଠ ପରିଦର୍ଶନ କରିଥିବା 14,515 ଜଣ ଶ୍ରଦ୍ଧାଳୁଙ୍କ ତୁଳନାରେ ଉଲ୍ଲେଖନୀୟ ବୃଦ୍ଧି ରେକର୍ଡ ହୋଇଛି। ଦ୍ୱିତୀୟ ଦିନର ତୀର୍ଥଯାତ୍ରୀଙ୍କ ମଧ୍ୟରେ 1,611 ଜଣ ପୁରୁଷ, 4,480 ଜଣ ମହିଳା, 379 ଜଣ ଶିଶୁ, 142 ଜଣ ସାଧୁ, 35 ଜଣ ସ୍ୱାଧୀ, 17 ଜଣ ତୃତୀୟ ଲିଙ୍ଗି ଏବଂ 481 ଜଣ ସୁରକ୍ଷାକର୍ମୀ ସାମିଲ ଥିଲେ। ଅନ୍ୟପକ୍ଷରେ ବାର୍ଷିକ ଅମରନାଥ ଯାତ୍ରାରେ ଭାଗ ନେଉଥିବା ତୀର୍ଥଯାତ୍ରୀଙ୍କ ଚତୁର୍ଥ ବ୍ୟାଚ୍ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଆଜି ସକାଳେ ଜାମ୍ମୁର ଭଗବତୀ ନଗର ଯାତ୍ରୀ ନିବାସରୁ ପ୍ରସ୍ଥାନ କରିଛି। ଏହି ବ୍ୟାଚ୍ରେ 291 ଗାଡ଼ିରେ 6,731 ଜଣ ତୀର୍ଥଯାତ୍ରୀ ଯାତ୍ରା କରୁଛନ୍ତି। ସେମାନଙ୍କ ମଧ୍ୟରୁ 139 ଗାଡ଼ିରେ 4,131 ଜଣ ତୀର୍ଥଯାତ୍ରୀ ପାରମ୍ପରିକ ପହେଲଗାମ ମାର୍ଗ ଆଡ଼କୁ ଗତି କରୁଥିବା ବେଳେ 152 ଗାଡ଼ିରେ 2,590 ଜଣ ତୀର୍ଥଯାତ୍ରୀ ସ୍ୱଳ୍ପ ଦୂରତାର ବାଲତାଲ ମାର୍ଗ ଦେଇ ଆଗକୁ ବଢ଼ୁଛନ୍ତି। ବ୍ୟାପକ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଏହି ତୀର୍ଥଯାତ୍ରା ପରିଚାଳିତ ହେଉଛି, ଯେଉଁଥିରେ କର୍ତ୍ତୃପକ୍ଷ ତୀର୍ଥଯାତ୍ରୀଙ୍କ ସୁଗମ ଯାତାୟତ ସୁନିଶ୍ଚିତ କରିବା ସହ ଉଭୟ ମାର୍ଗରେ ସମସ୍ତ ଆବଶ୍ୟକୀୟ ସୁବିଧା ଯୋଗାଇ ଦେଉଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବିଶିଷ୍ଟ ପାଣ୍ଡବାଣୀ ଗାୟିକା ତିଜନ ବାଈଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ରାଷ୍ଟ୍ରପତି ମୁର୍ମୁ କହିଛନ୍ତି ତିଜନ ବାଈ ନିଜର ଦମଦାର କଣ୍ଠସ୍ୱର, ଆକର୍ଷଣୀୟ ଉପସ୍ଥିତି ଏବଂ ଅନନ୍ୟ ପରିବେଷଣ ଶୈଳୀ ଦ୍ୱାରା ମହାଭାରତର କାହାଣୀଗୁଡ଼ିକୁ ମଞ୍ଚରେ ଉପସ୍ଥାପନ କରିଥିଲେ। ରାଷ୍ଟ୍ରପତି କହିଛନ୍ତି ତିଜନ ବାଈ ନିଜର ଅସାଧାରଣ ପ୍ରତିଭା, ନିଷ୍ଠା ଏବଂ ବର୍ଷ ବର୍ଷର କଠିନ ସାଧନା ମାଧ୍ୟମରେ ଛତିଶଗଡ଼ର ସମୃଦ୍ଧ ପାଣ୍ଡବାଣୀ ପରମ୍ପରାକୁ ଦେଶ ବିଦେଶରେ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ତିଜନ ବାଈ ନିଜର ଚମତ୍କାର ପ୍ରଦର୍ଶନ ମାଧ୍ୟମରେ ଛତିଶଗଡ଼ର ଏହି ଲୋକକଳାକୁ ବିଶ୍ୱସ୍ତରରେ ସ୍ୱୀକୃତି ଦେଇଥିଲେ। ତାଙ୍କର ବିୟୋଗ କଳା ଏବଂ ସଂସ୍କୃତି ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାମବିଳାସ ପାଶ୍ୱାନଙ୍କ ଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି ସମାଜର ବଞ୍ଚିତ ଏବଂ ଦୁର୍ବଳ ଶ୍ରେଣୀର ଉତ୍ଥାନ ପାଇଁ ଗୁରୁତ୍ୱପୂର୍ଣ୍ଣ ଅବଦାନ ଦେଇଥିବା ରାମବିଳାସ ପାଶ୍ୱାନ ସର୍ବଦା ସ୍ମରଣ

0: ହୋଇ ରହିବେ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି ରାମବିଳାସ ପାଶ୍ୱାନଙ୍କ ସମଗ୍ର ଜୀବନ ଗରିବ କଲ୍ୟାଣ ପାଇଁ ସମର୍ପିତ ଥିଲା। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ରାମବିଳାସ ପାଶ୍ୱାନ ନିଜର ସମଗ୍ର ଜୀବନକୁ ସାମାଜିକ ନ୍ୟାୟ, ଗଣତାନ୍ତ୍ରିକ ମୂଲ୍ୟବୋଧ ଏବଂ ପଛୁଆ ବର୍ଗର ଅଧିକାର ପାଇଁ ସଂଗ୍ରାମରେ ସମର୍ପିତ କରିଥିଲେ। ଭେନେଜୁଏଲାରେ ଭୂକମ୍ପରେ ମୃତ୍ୟୁ ସଂଖ୍ୟା 2954କୁ ବୃଦ୍ଧି ପାଇଛି ଏବଂ 16,000ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଜାତୀୟ ଆସେମ୍ବଲି ଅଧ୍ୟକ୍ଷ ଜର୍ଜ ରୋଡ୍ରିଗେଜ୍ ଏହି ସୂଚନା ଦେଇ କହିଛନ୍ତି ସେଠାରେ ପ୍ରାୟ 16,000 ଲୋକ ବାସହରା ହୋଇପଡ଼ିଛନ୍ତି। ଦେଶରେ ବିଗତ ଏକ ଶତାବ୍ଦୀରୁ ଅଧିକ ସମୟ ମଧ୍ୟରେ ଆସିଥିବା ଏହି ଶକ୍ତିଶାଳୀ ଭୂକମ୍ପ ପରେ ଉଦ୍ଧାର କାର୍ଯ୍ୟ ଏବେ ବି ଜାରି ରହିଛି। ଅନ୍ୟପକ୍ଷରେ ଭେନେଜୁଏଲାର ମଧ୍ୟବର୍ତ୍ତୀକାଳୀନ ରାଷ୍ଟ୍ରପତି ଡେଲ୍ସି ରୋଡ୍ରିଗେଜ୍ 7-ଦିନିଆ ଶୋକ ଘୋଷଣା କରି କହିଛନ୍ତି ଏହି ବିନାଶକାରୀ ଭୂକମ୍ପ ଯୋଗୁଁ ହୋଇଥିବା ଜୀବନହାନିରେ ସମଗ୍ର ଦେଶ ମର୍ମାହତ। ସୂଚନାଯୋଗ୍ୟ ଜୁନ୍ 24 ତାରିଖରେ ଏହି ଦକ୍ଷିଣ ଆମେରିକୀୟ ଦେଶରେ 7.2 ଏବଂ 7.5 ତୀବ୍ରତାର 2 ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଥିଲା। ଭୂକମ୍ପର ପ୍ରବଳ ଝଟକା ଯୋଗୁଁ କାରାକାସରେ ଅନେକ କୋଠାବାଡ଼ି ଭାଙ୍ଗି ପଡ଼ିଥିଲା, ଯାହା ଭେନେଜୁଏଲାର ଏକ ବିସ୍ତୃତ ଅଞ୍ଚଳରେ ଅନୁଭୂତ ହୋଇଥିଲା। ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ କଙ୍ଗୋ DRCରେ ଇବୋଲା ସଂକ୍ରମଣ ଜାରି ରହିଥିବା ବେଳେ 1,528 ଜଣ ଇବୋଲାରେ ଆକ୍ରାନ୍ତ ହୋଇଥିବା ନିଶ୍ଚିତ ହୋଇଛି ଏବଂ ଏଥିରେ 492 ଜଣଙ୍କର ମୃତ୍ୟୁ ହୋଇଛି। ଜନସ୍ୱାସ୍ଥ୍ୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ପ୍ରକାଶିତ ସର୍ବଶେଷ ସ୍ଥିତି ରିପୋର୍ଟ ଅନୁଯାୟୀ 239 ଜଣ ରୋଗୀ ସୁସ୍ଥ ହୋଇଥିବା ବେଳେ 628 ଜଣ ରୋଗୀ ଏକାନ୍ତବାସରେ ଅଛନ୍ତି କିମ୍ବା ଚିକିତ୍ସିତ ହେଉଛନ୍ତି। ଏଥିସହ ଅନ୍ୟ 185 ଜଣ ସନ୍ଦିଗ୍ଧ ଆକ୍ରାନ୍ତଙ୍କୁ ମଧ୍ୟ ଚିହ୍ନଟ କରାଯାଇଛି। ଅନ୍ୟପକ୍ଷରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବୁଣ୍ଡି ବିଜ୍ଞୋ ଭାଇରସ୍ ଦ୍ୱାରା ହେଉଥିବା ଇବୋଲାର ସମ୍ଭାବ୍ୟ ଚିକିତ୍ସାର ମୂଲ୍ୟାଙ୍କନ ପାଇଁ DRCରେ ଏକ କ୍ଲିନିକାଲ୍ ଟ୍ରାଏଲ୍ ଆରମ୍ଭ କରିଛି, ଯେଉଁଥିପାଇଁ ବର୍ତ୍ତମାନ ସୁଦ୍ଧା କୌଣସି ଅନୁମୋଦିତ ଟିକା କିମ୍ବା ନିର୍ଦ୍ଦିଷ୍ଟ ଚିକିତ୍ସା ଉପଲବ୍ଧ ନାହିଁ। ଆଇସିସି ମହିଳା T20 କ୍ରିକେଟ୍ ବିଶ୍ୱକପ୍ର ଫାଇନାଲ୍ ମ୍ୟାଚ୍ରେ ଆଜି ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ପରସ୍କରକୁ ଭେଟିବେ। ଇଂଲଣ୍ଡର ଲର୍ଡ୍ସ କ୍ରିକେଟ୍ ପଡ଼ିଆରେ ଏହି ମ୍ୟାଚ୍ ଭାରତୀୟ ସମୟ ରାତି 8:00 ଆରମ୍ଭ ହେବ। ମୁଖ୍ୟ ସମ୍ବାଦ ପୁଣି ଥରେ। ପ୍ରଧାନମନ୍ତ୍ରୀଙ୍କ ଆସନ୍ତାକାଲିଠାରୁ ଇଣ୍ଡୋନେସିଆ ଗସ୍ତ, ଦୁଇ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ସ୍ୱାକ୍ଷରିତ ହେବ ବୁଝାମଣା ପତ୍ର। ଭିଭିଜି ରାମଜୀ ଗ୍ରାମୀଣ ଅଧୀନରେ ପ୍ରଥମ କିସ୍ତିରେ ରାଜ୍ୟଗୁଡ଼ିକୁ ପ୍ରଦାନ କରାଗଲା 25,000 କୋଟି ଟଙ୍କାର ସହାୟତା ରାଶି ଏବଂ ଆଇସିସି ମହିଳା ଟି20 କ୍ରିକେଟ୍ ବିଶ୍ୱକପ୍ ଫାଇନାଲରେ ଆଜି ପରସ୍ପରକୁ ଭେଟିବେ ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ।
1: The headlines. Government withdraws emergency curbs on natural gas supplies following resumption of LNG shipments through Strait of Hormuz. Union Minister of Rural Development Shivraj Singh Chauhan releases 25,000 crore rupees assistance to states under Vikasit Bharat Guarantee for Rozgar and Ajivika Mission Grameen Act. Center orders Meta to remove child abuse ads from Instagram, seeks reply in 7 days. Renowned Pandwani singer of Chhattisgarh Tijan Bhai passes away. President, Vice President and Prime Minister express grief over her demise. IMD issues red alert for very heavy rainfall over Gujarat, Konkan, Goa, Central Maharashtra and Odisha today. And in ICC Women's T20 World Cup Finals, England to face Australia in London this evening. Government has withdrawn the emergency curbs on natural gas supplies after liquefied natural gas LNG shipments through the Strait of Hormuz resumed following a ceasefire in the West Asia conflict. In a notification, Ministry of Petroleum and Natural Gas said the Natural Gas Supply Regulation Order 2026 has been amended, removing key emergency provisions that had allowed the government to prioritize the allocation of domestically produced natural gas and imported LNG. The emergency order was issued in March this year under the Essential Commodities Act after disruptions to LNG shipments through the Strait of Hormuz. Union Minister of Rural Development Shivraj Singh Chauhan has expressed happiness that Vikasit Bharat's Guarantee for Rozgar and Ajivika Mission Grameen VVG Ramji Act 2025 has successfully come into force on the 1st of this month. The minister today released the first installment, mother sanction, of over 25,000 crore rupees to the states under the mission through video conferencing. Mr. Chauhan also reviewed the implementation of VVG Ramji with rural development ministers of all states and union territories. He said that the first installment released today is aimed at ensuring the states have adequate funds

0: ଅବଶେଷ ହେବା ପରେ ଆଜି ଚିଠା ଭୋଟର ତାଲିକା ପ୍ରକାଶ ପାଇଛି। ଏସ୍ଆଇଆର୍ ପ୍ରକ୍ରିୟାରେ 20,14,000 ଭୋଟରଙ୍କୁ ବାଦ୍ ଦିଆଯାଇଥିବା ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନ କହିଛନ୍ତି। ଭୁବନେଶ୍ୱର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟଠାରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଶ୍ରୀ ଗୋପାଳନ କହିଛନ୍ତି, ରାଜ୍ୟରେ ପୂର୍ବରୁ 3,33,99,591 ଭୋଟର ଥିବାବେଳେ ଚିଠା ଭୋଟର ତାଲିକାରେ 3,13,87,034 ଜଣ ଭୋଟର ରହିଛନ୍ତି। ସେମାନଙ୍କ ମଧ୍ୟରେ 1,60,19,176 ଜଣ ପୁରୁଷ ଭୋଟର ଓ 1,53,65,83 ଜଣ ମହିଳା ଭୋଟର ରହିଛନ୍ତି। ସେହିଭଳି 2,775 ଜଣ ତୃତୀୟ ଲିଙ୍ଗି ଭୋଟର ଅଛନ୍ତି। 8,32,000 ମୃତ ବ୍ୟକ୍ତି, 10,07,000 ସ୍ଥାନାନ୍ତରିତ ବା ଅନୁପସ୍ଥିତି, 1,58,000 ଏକାଧିକ ସ୍ଥାନରେ ପଞ୍ଜୀକୃତ ଓ ଅନ୍ୟ କାରଣ ପାଇଁ 14,000 ଭୋଟର ତାଲିକାରୁ ବାଦ୍ ପଡ଼ିଛନ୍ତି। ଅଯୋଗ୍ୟ ବ୍ୟକ୍ତିଙ୍କୁ ଚିଠା ତାଲିକାରୁ ବାଦ୍ ଦେବା ସର୍ବୋଚ୍ଚ ପ୍ରାଥମିକତା ବୋଲି ଶ୍ରୀ ଗୋପାଳନ କହିଛନ୍ତି।
1: ଏ ତାଲିକା ଅନୁଯାୟୀ ମୋ ପାଖରେ ଥିଲେ 3,33,00,000 ଭୋଟର୍ସ ଥିଲେ। ବର୍ତ୍ତମାନ ଏ ଡ୍ରାଫ୍ଟ ରୋଲ୍ରେ ତା ଭିତରୁ 20,14,000 ଲୋକଙ୍କୁ କମ୍ କରିକିରି ବର୍ତ୍ତମାନ 3,13,00,000 ଭୋଟର୍ସ ଅଛନ୍ତି। ଯେଉଁମାନଙ୍କର ନାଁ ରିମୁଭ୍ ହେଇଛି 8,32,000, ସିଫ୍ଟେଡ୍ ଆର୍ ଆବସେଣ୍ଟ 10,07,000, ଯେଉଁମାନଙ୍କର ନାଁ 2-3 ଜାଗାରେ ଥିଲା ସେଇଟା 158,000। ଏମିତି ହେଇକିରି 14,000 ଲୋକଙ୍କର ଫର୍ମ ରିଟର୍ନ କରିନାହାନ୍ତି। ସବୁ ମିଶିକିରି 20,14,000 ଲୋକଙ୍କର ନାଁଟା ଡ୍ରାଫ୍ଟ ରୋଲ୍ରୁ କାଟିଯାଇଛି।
0: ଆଜିଠାରୁ ଅଗଷ୍ଟ 4 ପର୍ଯ୍ୟନ୍ତ ଚିଠା ତାଲିକା ସମ୍ବନ୍ଧୀୟ ଦାବି ଓ ଆପତ୍ତି ଗ୍ରହଣ କରାଯିବ। ଏସବୁର ଯାଞ୍ଚ ଓ ଫଇସଲା ଅଗଷ୍ଟ ମାସ 4 ସେପ୍ଟେମ୍ବର ମାସ 2 ମଧ୍ୟରେ ଶେଷ ହେବା ପରେ ସେପ୍ଟେମ୍ବର 6 ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ କରାଯିବ। ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନ ଏନେଇ ଭୋଟର ତାଲିକା ପର୍ଯ୍ୟବେକ୍ଷକମାନଙ୍କ ସହ ଏକ ସମୀକ୍ଷା ବୈଠକ କରିଛନ୍ତି। ସୂଚନା ଅନୁଯାୟୀ ରାଜ୍ୟ ସରକାର 10 ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କୁ ବିଭିନ୍ନ ଜିଲ୍ଲା ପାଇଁ ଭୋଟର ତାଲିକା ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦେଇଛନ୍ତି। ଭଦ୍ରକ ଜିଲ୍ଲାରେ ପ୍ରକାଶିତ ଚିଠା ଭୋଟର ତାଲିକାରେ 5 ନିର୍ବାଚନ ମଣ୍ଡଳୀରେ 377 ଭୋଟ୍ କେନ୍ଦ୍ର ସଂଖ୍ୟା ବୃଦ୍ଧି ପାଇଛି, ଫଳରେ ମୋଟ ଭୋଟ୍ କେନ୍ଦ୍ର ସଂଖ୍ୟା 1,703 ହୋଇଛି। ସୂଚନା ଅନୁଯାୟୀ ମୋଟ ଭୋଟରଙ୍କ ସଂଖ୍ୟା 12,84,618 ନିର୍ଦ୍ଧାରିତ ହୋଇଛି। ବୌଦ୍ଧ କଣ୍ଟାମଳ ବିଧାନସଭା ନିର୍ବାଚନ ମଣ୍ଡଳୀର ଏସ୍ଆଇଆର୍ ପ୍ରକ୍ରିୟା ପାଇଁ ଆଜି ଚିଠା ଭୋଟର ତାଲିକା ପ୍ରକାଶ ପାଇଛି। ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଜିଲ୍ଲା ନିର୍ବାଚନ ଅଧିକାରୀ ବିଭୂତିଭୂଷଣ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ତାଲିକା ପ୍ରକାଶ କରାଯାଇଛି। ଜିଲ୍ଲାରେ 3,41,026 ଜଣ ଭୋଟର ରହିଥିବା ବେଳେ ଆଜି ଚିଠା ତାଲିକାରେ 3,23,394 ଜଣ ଭୋଟର ରହିଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆର୍ ଆୟର ଚିଠା ତାଲିକା ପ୍ରକାଶ କରି କହିଛନ୍ତି, ଜିଲ୍ଲାରେ ପୂର୍ବରୁ 1,449 ମତଦାନ କେନ୍ଦ୍ର ରହିଥିବା ବେଳେ ଏସ୍ଆଇଆର୍ ପରେ ଏହା ବୃଦ୍ଧି ପାଇ 1,647 ପହଞ୍ଚିଛି। ଜିଲ୍ଲାରେ ପୂର୍ବରୁ 12,51,135 ଜଣ ଭୋଟର ରହିଥିବା ବେଳେ ବର୍ତ୍ତମାନ 11,90,895 ଜଣ ଭୋଟର ରହିଛନ୍ତି। କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନ ବିକଶିତ ଭାରତ ରୋଜଗାର ଏବଂ ଆଜୀବିକା ମିଶନ ଗ୍ରାମୀଣ ଗ୍ୟାରେଣ୍ଟି ଯୋଜନା ଅନ୍ତର୍ଗତ ପ୍ରଥମ କିସ୍ତି ସ୍ୱରୂପ ରାଜ୍ୟଗୁଡ଼ିକ ପାଇଁ 25,000 କୋଟି ଟଙ୍କାର ସହାୟତା ଅର୍ଥ ପ୍ରଦାନ କରିଛନ୍ତି। ଆଜି ଆଭାସୀ ଜରିଆରେ ମନ୍ତ୍ରୀ ଶ୍ରୀ ଚୌହାନ ଚଳିତ ମାସ 1 ସଫଳ ଭାବେ ଲାଗୁ ହୋଇଥିବା ଭିଭିଜି ରାମଜୀ ଯୋଜନା ପାଇଁ ସନ୍ତୋଷ ବ୍ୟକ୍ତ କରିଛନ୍ତି। ଶ୍ରୀ ଚୌହାନ କହିଛନ୍ତି, ମନରେଗା ଯୋଜନା ସମ୍ପୂର୍ଣ୍ଣ ଭାବେ ଲାଗୁ କରିବା ପାଇଁ 3 ଅଧିକ ସମୟ ଲାଗିଥିବା ବେଳେ ଏହି ଯୋଜନା ଗୋଟିଏ ଦିନରେ ସାରା ଦେଶରେ ଲାଗୁ କରାଯାଇଛି।
2: मनरेगा को पूरे देश में लागू करने में 3 लगे थे, लेकिन मुझे आप सब पर गर्व है, 1-2 नहीं, पहले दिन ही विकसित भारत जी राम जी योजना एक साथ पूरे देश में लागू हो गई। 100 नहीं, अब 125 दिन रोजगार, 5 में 7.5 लाख करोड़ से ज्यादा की राशि 2,86,000 पंचायतों में ठीक से लग गई, तो गांव संपूर्ण विकसित हो जाएंगे, समृद्ध और विकसित गांव का निर्माण हो जाएगा।
0: ବିକଶିତ ଭାରତ ଦୃଷ୍ଟିକୋଣକୁ ସାକାର କରିବା ଉଦ୍ଦେଶ୍ୟରେ ଆସନ୍ତା 5 ଭିଭିଜି ରାମଜୀ ଯୋଜନାରେ 2,86,000 ପଞ୍ଚାୟତରେ 7,50,000 କୋଟିରୁ ଅଧିକ ଟଙ୍କା ବିନିଯୋଗ କରାଯିବ ବୋଲି ଶ୍ରୀ ଚୌହାନ କହିଛନ୍ତି। ଏହି ଯୋଜନାର ପ୍ରାରମ୍ଭିକ ସ୍ଥିତି ସମୀକ୍ଷା କରି ମନ୍ତ୍ରୀ ଶ୍ରୀ ଚୌହାନ କହିଛନ୍ତି, ଯୋଜନା ଲାଗୁ ହେବାର ପ୍ରଥମ ସପ୍ତାହରୁ ଦେଶର ଅନେକଗୁଡ଼ିଏ ପଞ୍ଚାୟତରେ ଗ୍ରାମୀଣ ଶ୍ରମିକମାନଙ୍କୁ କର୍ମସଂସ୍ଥାନ ଯୋଗାଇ ଦିଆଯାଇଛି। ଏହି ଯୋଜନା ଅଧୀନରେ ଦୈନିକ ମଜୁରୀ 10% ବୃଦ୍ଧି ପାଇଥିବାବେଳେ କୌଣସି ରାଜ୍ୟରେ ଦୈନିକ ମଜୁରୀ ହାର 300 କମ୍ ରହିନାହିଁ। ଭିଭିଜି ରାମଜୀ ଯୋଜନାରେ ପାଣ୍ଠିର ଅଭାବ ହେବ ନାହିଁ ଏବଂ ସରକାର ସ୍ୱଚ୍ଛତାର ସହ ଏହି ଯୋଜନା କାର୍ଯ୍ୟକାରିତା ନେଇ ସବୁ ପ୍ରକାର ଉଦ୍ୟମ କରୁଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ଚୌହାନ କହିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି, ଆକାଶବାଣୀ କଟକରୁ। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା ଓଟିଇଟି ଆଜି ଅନୁଷ୍ଠିତ ହେଉଛି। ରାଜ୍ୟର ସମସ୍ତ ଜିଲ୍ଲାରେ 311 ପରୀକ୍ଷା କେନ୍ଦ୍ରରେ 97,150 ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି ବୋଲି ବୋର୍ଡ

0: ପକ୍ଷରୁ ସୂଚନା ଦିଆଯାଇଛି। ପୁରୀ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କ ଶ୍ରୀଅଙ୍ଗରେ ଫୁଲୁରୀ ତେଲ ଲାଗି ହେବା ପରେ ଜ୍ୱରରୁ ସାମାନ୍ୟ ଉପଶମ ମିଳିଛି। ଦେବସ୍ନାନ ପୂର୍ଣ୍ଣମୀରେ 108 ଘରା ସୁବାସିତ ଜଳରେ ସ୍ନାନ କରି ଚତୁର୍ଦ୍ଧା ବିଗ୍ରହ ଜ୍ୱରରେ ପୀଡ଼ିତ ହେବା ପରେ ଅଣସର ଘରେ ଆଜିକୁ 6 ଦିନ ହେବ ଦୈତାପତି ଓ ପତି ମହାପାତ୍ରମାନେ ଗୁପ୍ତ ସେବା କରୁଛନ୍ତି। ଆଜି ସୁଦୁସୁଆରଙ୍କ ଘରୁ ଆସିଥିବା ଉଷ ମହାପ୍ରଭୁଙ୍କୁ ଲାଗି କରାଯିବ। ମଧ୍ୟାହ୍ନ ଧୂପନୀତି ସରିବା ପରେ ବେହରଣ ଦ୍ୱାର ଦେଇ ଦୈତାପତି ପ୍ରବେଶ କରି ଉଷ ଲାଗି କରୁଛନ୍ତି। ଶ୍ରୀମନ୍ଦିର ରାଜବୈଦ୍ୟଙ୍କ ପରାମର୍ଶକ୍ରମେ ଆୟୁର୍ବେଦ ପଦ୍ଧତିରେ ଶ୍ରୀଜୀଉଙ୍କ ଚିକିତ୍ସା କରାଯାଉଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ଦେବଗଡ଼ ବନଖଣ୍ଡ ପକ୍ଷରୁ 77ତମ ବନ ମହୋତ୍ସବ ସପ୍ତାହ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ପରିବେଶ ସୁରକ୍ଷା, ଜଳବାୟୁ ପରିବର୍ତ୍ତନର ମୁକାବିଲା ଏବଂ ସବୁଜ ପରିବେଶ ସୃଷ୍ଟି ପାଇଁ ଚାରା ରୋପଣକୁ ଏକ ଜନ ଆନ୍ଦୋଳନରେ ପରିଣତ କରିବା ପାଇଁ ଉପମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। କାର୍ଯ୍ୟକ୍ରମରେ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଳ, ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁ, ଦେବଗଡ଼ ବନଖଣ୍ଡ ଅଧିକାରୀ ଓ ଅନ୍ୟ ଅତିଥିମାନେ ଉପସ୍ଥିତ ଥିଲେ। ନୂଆପଡ଼ା ଜିଲ୍ଲାର ସମସ୍ତ ଧାନମଣ୍ଡିରେ ଚାଷୀଙ୍କଠାରୁ 100% ଧାନ କ୍ରୟ ହୋଇଥିବା ଜଣାପଡ଼ିଛି। ନୂଆପଡ଼ା ବିଧାୟକ ଜୟ ଢୋଲକିଆ ରବିଧାନ ସଂଗ୍ରହ ପ୍ରକ୍ରିୟା ସୁରୁଖୁରୁରେ ଶେଷ ହୋଇଥିବା ନେଇ ସନ୍ତୋଷ ବ୍ୟକ୍ତ କରିଛନ୍ତି। ଶ୍ରୀ ଢୋଲକିଆ କହିଛନ୍ତି, ପ୍ରାରମ୍ଭିକ ପର୍ଯ୍ୟାୟରେ କେତେକ ସମସ୍ୟା ଦେଖାଦେଇଥିଲେ ମଧ୍ୟ ସେଗୁଡ଼ିକର ସଫଳ ସମାଧାନ ହେବା ସହ ଚାଷୀଙ୍କଠାରୁ ଧାନ କ୍ରୟ କରାଯାଇ ଦେୟ ପ୍ରଦାନ କରାଯାଇଛି। ସୂଚନା ଅନୁଯାୟୀ ଜିଲ୍ଲାରେ 9,78,000 କ୍ୱିଣ୍ଟାଲ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ 9,64,000 କ୍ୱିଣ୍ଟାଲ ଧାନ ସଂଗ୍ରହ ହୋଇଛି। ପାଣିପାଗ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ତତ୍ସଂଲଗ୍ନ ଉତ୍ତର ଓଡ଼ିଶା ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟ ଲଘୁଚାପ ଅବପାତରେ ପରିଣତ ହୋଇଛି। ବାଲେଶ୍ୱରର ଦକ୍ଷିଣ ଦକ୍ଷିଣ ପୂର୍ବ ଦିଗ 50 କିଲୋମିଟର ଦୂରରେ ଅବପାତ ସୃଷ୍ଟି ହୋଇଛି। ଚାନ୍ଦବାଲିର ଉତ୍ତର ପୂର୍ବଠାରୁ 60 କିଲୋମିଟର ଦୂରରେ ଏହା କେନ୍ଦ୍ରୀଭୂତ ହୋଇ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି। ଆଗାମୀ 24 ଘଣ୍ଟା ମଧ୍ୟରେ ଏହା ଓଡ଼ିଶା ଉପକୂଳ ବାଲେଶ୍ୱର ନିକଟ ଚାନ୍ଦବାଲି ଓ ଦୀଘା ମଧ୍ୟରେ ଅତିକ୍ରମ କରିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅଧିକ ସକ୍ରିୟ ହେବା ସହ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ଆସନ୍ତା 24 ଘଣ୍ଟା ମଧ୍ୟରେ ସମ୍ବଲପୁର, ଅନୁଗୁଳ, ବୌଦ୍ଧ, ସୁବର୍ଣ୍ଣପୁର ଓ କନ୍ଧମାଳ ଜିଲ୍ଲାର କେତେକ ସ୍ଥାନରେ ଅତିରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିଭଳି 25 ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି। ଗତ 24 ଘଣ୍ଟା ମଧ୍ୟରେ କନ୍ଧମାଳ ଜିଲ୍ଲାର ଖଜୁରିଆପଡ଼ାରେ ସର୍ବାଧିକ 276 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ବର୍ଷା ସମ୍ପର୍କରେ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ଡକ୍ଟର ମନୋରମା ମହାନ୍ତି ଆକାଶବାଣୀକୁ କହିଛନ୍ତି,
1: ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେଓଗଡ଼, କେଉଁଝର, ଢେଙ୍କାନାଳ, କଳାହାଣ୍ଡି, ରାୟଗଡ଼ା, କଟକ ଏବଂ ନବରଙ୍ଗପୁର ଜିଲ୍ଲାରେ ୟେଲୋ ଆଲର୍ଟ ଜାରି କରାଯାଇଛି। ମତ୍ସ୍ୟଜୀବୀମାନଙ୍କ ପାଇଁ ଆଗାମୀ 3 ଦିନ ପର୍ଯ୍ୟନ୍ତ ୱାର୍ଣ୍ଣିଂ ରହିଛି। 5 ତାରିଖରୁ 7 ତାରିଖ ପର୍ଯ୍ୟନ୍ତ ସମୁଦ୍ର ଅଶାନ୍ତ ରହିବ, ବର୍ଷା ରହିବ, ବର୍ଷା ସହିତ ପବନର ବେଗ ରହିବ 45-55 କିଲୋମିଟର/ଘଣ୍ଟା। ପୋର୍ଟ ୱାର୍ଣ୍ଣିଂ ମଧ୍ୟ ଜାରି କରାଯାଇଛି, ସିଗ୍ନାଲ ପୋଷ୍ଟ କରାଯାଇଛି।
0: ନୂଆପଡ଼ା ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ଖାଲୁଆ ସ୍ଥାନରେ ବର୍ଷାପାଣି ଜମି ରହିଛି। କେତେକ ସ୍ଥାନରେ ସଡ଼କ ଉପରେ 2-3 ଫୁଟର ବର୍ଷା ଜଳ ପ୍ରବାହିତ ହେଉଥିବା ଆମ ସମ୍ବାଦଦାତା ଜଣାଇଛନ୍ତି। ମୁଖ୍ୟ ସମ୍ବାଦ ପୁଣି ଥରେ। ପ୍ରକାଶ ପାଇଲା ଚିଠା ଭୋଟର ତାଲିକା, ରାଜ୍ୟରେ 20 ଲକ୍ଷରୁ ଉର୍ଦ୍ଧ୍ୱ ଭୋଟର ବାଦ ପଡ଼ିଥିବା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା। ଭିଭିଜି ରାମଜୀ ଯୋଜନାରେ ରାଜ୍ୟଗୁଡ଼ିକୁ ପ୍ରଥମ କିସ୍ତି ଅର୍ଥରାଶି ପ୍ରଦାନ କଲେ କେନ୍ଦ୍ର ସରକାର। ରାଜ୍ୟବ୍ୟାପୀ 311 କେନ୍ଦ୍ରରେ ଆଜି ଅନୁଷ୍ଠିତ ହେଉଛି ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା। ଏବଂ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତରେ ପରିଣତ, ଆସନ୍ତା 24 ଘଣ୍ଟା ମଧ୍ୟରେ 5 ଜିଲ୍ଲାରେ ଅତି ପ୍ରବଳ ବର୍ଷା ସମ୍ଭାବନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଶ୍ରୋତାବନ୍ଧୁ, ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ 6:05। ଚଳିତ ଅଧିବେଶନକୁ ସ୍ୱାଗତ କରୁଛି ମୁଁ ସପନ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ।

ଶ୍ରୋତବନ୍ଧୁ ଶୁଣିଥିଲେ କଣ୍ଠଶିଳ୍ପୀ ଶ୍ରୀଚରଣ ମହାନ୍ତିଙ୍କ କଣ୍ଠରେ ଭକ୍ତି ସଙ୍ଗୀତ। ଏବେ ପ୍ରଚାର କରୁଛୁ ମହମ୍ମଦ ସାଜିଦ୍ଙ୍କ କଣ୍ଠରେ ଏକ ଦେଶାତ୍ମବୋଧକ ସଙ୍ଗୀତ। ଗୀତ ରଚନା କରିଛନ୍ତି ଗୀତିକାର ଅଲେଖ ବିଶ୍ୱାଳ।

ଶ୍ରୋତବନ୍ଧୁ, ଦେଶାତ୍ମବୋଧକ ସଙ୍ଗୀତଟି ଶୁଣୁଥିଲେ ଅଲେଖ ବିଶ୍ୱାଳଙ୍କ ଗୀତ ରଚନାରୁ, କଣ୍ଠରେ ସଜେଇଥିଲେ ମହମ୍ମଦ ସାଜିଦ୍।

ଶ୍ରୋତବନ୍ଧୁ, ଆଧୁନିକ ଗୀତଟି ଶୁଣୁଥିଲେ ବାବୁଲ ସୁପ୍ରିୟଙ୍କ କଣ୍ଠରେ। ଏବେ ଶୁଣନ୍ତୁ ନିଜାମଙ୍କ ଗୀତ ରଚନାକୁ, କଣ୍ଠରେ ସେଜିଛନ୍ତି କଣ୍ଠଶିଳ୍ପୀ ସୋହମ।

0: ଶ୍ରୋତା ବନ୍ଧୁ ଶୁଣିଥିଲେ ଆଲବମ୍ ଗୀତଟି ରତିକାନ୍ତ ଶତପଥୀ ଏବଂ ଶୈଳ ଭାମାଙ୍କ ଯୁଗଳ କଣ୍ଠରୁ। ଶେଷ ହେଲା ଏଇଠି ଆଲବମ୍ ଗୀତର କାର୍ଯ୍ୟକ୍ରମ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
2: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
3: ଗାଁରୁ ସହର ଯାଏ ସବୁ ସ୍ଥାନରେ
2: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
3: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ
2: ସବୁରି ଭାଷାରେ केवल आकाशवाणी।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ଉଦୟନାଥ ସ୍ୱାଇଁ। ମୁଖ୍ୟ ସମ୍ବାଦ, ପୁରୀରେ ଆସନ୍ତାକାଲି ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ପ୍ରସ୍ତୁତି ଓ ପରିଚାଳନା ନେଇ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ। ଚିଠା ଭୋଟର ତାଲିକାରେ 3,13,00,000 ଉର୍ଦ୍ଧ୍ୱ ମତଦାତା ଥିବା କହିଲେ ମୁଖ୍ୟ ନିର୍ବାଚନ ଅଧିକାରୀ। ରାଜ୍ୟରେ ଭୂଦାନ ଜମିର ବଣ୍ଟନ ନେଇ ସ୍ଥଗିତାଦେଶ ଜାରି କଲେ ସରକାର ଏବଂ ଉତ୍ତର ଓଡ଼ିଶା ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟ ଲଘୁଚାପ ଅବପାତରେ ପରିଣତ, 7 ଜିଲ୍ଲାରେ ଅତି ପ୍ରବଳ ବର୍ଷା ସମ୍ଭାବନା। ମହାପ୍ରଭୁ ଜଗନ୍ନାଥଙ୍କ

0: ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରାକୁ ଶୃଙ୍ଖଳିତ ଭାବେ ପରିଚାଳନା କରିବା ପାଇଁ ଆସନ୍ତାକାଲି ପୁରୀରେ ଶେଷ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ପ୍ରଶାସନିକ ସ୍ତରରେ ହୋଇଥିବା ସମସ୍ତ ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରାଯିବ। ପୂର୍ବରୁ ଦ୍ୱିତୀୟ ସମନ୍ୱୟ ବୈଠକରେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଅଧ୍ୟକ୍ଷତା କରିଥିବା ବେଳେ ବିଭିନ୍ନ ବିଭାଗ ପକ୍ଷରୁ କାର୍ଯ୍ୟାନ୍ୱୟନ ରିପୋର୍ଟ ବୈଠକରେ ଉପସ୍ଥାପନ କରାଯାଇଥିଲା। ତେବେ ଆସନ୍ତାକାଲିର ବୈଠକରେ ରଥ ନିର୍ମାଣଠାରୁ ଆରମ୍ଭ କରି ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ରଥଯାତ୍ରାର ନୀତିକାନ୍ତିକୁ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବା ନେଇ ସମୀକ୍ଷା କରାଯିବ। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ପରିମଳ ବ୍ୟବସ୍ଥା, ଟ୍ରାଫିକ୍ ସୁପରିଚାଳନା, ସୁରକ୍ଷା ବ୍ୟବସ୍ଥା ନେଇ ବିସ୍ତୃତ ଆଲୋଚନା ହେବ ବୋଲି ଆମ ସମ୍ବାଦଦାତା ଜଣାଇଛନ୍ତି। ରଥଯାତ୍ରାର ସୁପରିଚାଳନା ନେଇ ଆଜି ପୁରୀ ପୁଲିସ୍ ପକ୍ଷରୁ ଜିଲ୍ଲା ପୁଲିସ୍ କାର୍ଯ୍ୟାଳୟଠାରେ ଏକ ଉଚ୍ଚସ୍ତରୀୟ ସମନ୍ୱୟ ବୈଠକ ଆୟୋଜିତ ହୋଇଯାଇଛି। ବୈଠକରେ ଆରକ୍ଷୀ ଅଧୀକ୍ଷକ ପ୍ରତୀକ ସିଂ ସମସ୍ତ ସମ୍ପୃକ୍ତ ବିଭାଗ ମଧ୍ୟରେ ସମନ୍ୱୟ ବୃଦ୍ଧି ଉପରେ ଗୁରୁତ୍ୱାରୋପ କରିଥିଲେ। ରଥଯାତ୍ରା ବିଶ୍ୱପ୍ରସିଦ୍ଧ ଧାର୍ମିକ ମହୋତ୍ସବ ହୋଇଥିବାରୁ ଲକ୍ଷାଧିକ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ ପୁରୀକୁ ଆସିଥାନ୍ତି। ସେମାନଙ୍କର ସୁରକ୍ଷା ଓ ନିର୍ବିଘ୍ନ ଦର୍ଶନ ପୁଲିସ୍ର ସର୍ବୋଚ୍ଚ ପ୍ରାଥମିକତା ବୋଲି ଶ୍ରୀ ସିଂ କହିଥିଲେ। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତାକାଲି ବ୍ରହ୍ମପୁର ଉଦନା ଅମୃତ ଭାରତ ଏକ୍ସପ୍ରେସ୍ର ନିୟମିତ ଚଳାଚଳକୁ ଶୁଭାରମ୍ଭ କରିବେ। ଏହାସହ ପୁରୀ କୋରାପୁଟ ପୁରୀ ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳର ମଧ୍ୟ ଶୁଭାରମ୍ଭ ହେବ। ପୂର୍ବରୁ ବ୍ରହ୍ମପୁର ଉଦନା ଏକ୍ସପ୍ରେସ୍ ଟ୍ରେନ୍ ସପ୍ତାହକୁ ଥରେ ଏବଂ ପରେ ତିନି ଦିନ ଚଳାଚଳ କରୁଥିଲା। ତେବେ ଯାତ୍ରୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ରେଳବାଇ ପକ୍ଷରୁ ବ୍ରହ୍ମପୁର ଉଦନା ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ୍କୁ ପ୍ରତିଦିନ ଚଳାଚଳ କରିବା ଲାଗି ନିଷ୍ପତ୍ତି ନିଆଯାଇଛି। ସେହିଭଳି ପୁରୀ କୋରାପୁଟ ପୁରୀ ଏକ୍ସପ୍ରେସ୍ ପୁରୀଠାରୁ ପ୍ରତ୍ୟେକ ସୋମବାର ଗୁରୁବାର ଏବଂ ଶନିବାର ଚଳାଚଳ କରିବ ଏବଂ କୋରାପୁଟଠାରୁ ପ୍ରତ୍ୟେକ ମଙ୍ଗଳବାର ଶୁକ୍ରବାର ଏବଂ ରବିବାର ଚଳାଚଳ କରିବ। ରାଜ୍ୟରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ପ୍ରକ୍ରିୟାରେ ଆଜି ଚିଠା ଭୋଟର ତାଲିକା ପ୍ରକାଶ ପାଇଛି। ଏଥିରେ 20,14,000 ଭୋଟରଙ୍କୁ ବାଦ୍ ଦିଆଯାଇଥିବା ନେଇ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନ କହିଛନ୍ତି। ଭୁବନେଶ୍ୱର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟଠାରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଶ୍ରୀ ଗୋପାଳନ କହିଛନ୍ତି, ରାଜ୍ୟରେ ପୂର୍ବରୁ 3,99,591 ଭୋଟର ଥିବାବେଳେ ଚିଠା ଭୋଟର ତାଲିକାରେ 3,13,87,034 ଜଣ ଭୋଟର ରହିଛନ୍ତି। ସେମାନଙ୍କ ମଧ୍ୟରେ 1,60,19,176 ଜଣ ପୁରୁଷ ଭୋଟର ଓ 1,53,65,83 ଜଣ ମହିଳା ଭୋଟର ରହିଛନ୍ତି। ସେହିଭଳି 2,775 ଜଣ ତୃତୀୟ ଲିଙ୍ଗୀ ଭୋଟର ରହିଛନ୍ତି। 8,32,000 ମୃତ ବ୍ୟକ୍ତି, 10,07,000 ସ୍ଥାନାନ୍ତରିତ ବା ଅନୁପସ୍ଥିତ, 1,58,000 ଏକାଧିକ ସ୍ଥାନରେ ପଞ୍ଜୀକୃତ ଓ ଅନ୍ୟ କାରଣ ପାଇଁ 14,000 ଭୋଟର ତାଲିକାରୁ ବାଦ୍ ପଡ଼ିଛନ୍ତି। ଅଯୋଗ୍ୟ ବ୍ୟକ୍ତିଙ୍କୁ ଚିଠା ତାଲିକାରୁ ବାଦ୍ ଦେବା ସର୍ବୋଚ୍ଚ ପ୍ରାଥମିକତା ବୋଲି ଶ୍ରୀ ଗୋପାଳନ କହିଛନ୍ତି।
1: 3,33,00,000 ଭୋଟର୍ସ ଥିଲେ, 20,14,000 ଲୋକଙ୍କୁ କମ୍ କରିକିରି ବର୍ତ୍ତମାନ 3,13,00,000 ଭୋଟର୍ସ ଅଛନ୍ତି। ଯେଉଁମାନଙ୍କର ନାଁ ରିମୁଭ୍ ହେଇଛି 8,32,000, ସିଫ୍ଟେଡ୍ ଆର୍ ଆବସେଣ୍ଟ 10,07,000, ଜଣଙ୍କର ନାଁ 2-3 ଜାଗାରେ ଥିଲା ସେଇଟା 158,000, 14,000 ଲୋକଙ୍କର ଫର୍ମ ସେମାନେ ରିଟର୍ନ କରିନାହାନ୍ତି। ତେଣୁ ଏମିତି ସବୁ ମିଶିକିରି 20,14,000 ଲୋକଙ୍କର ନାଁଟା ଡ୍ରାଫ୍ଟ ରୋଲ୍ରୁ କାଟିଯାଇଛି।
0: ଆଜିଠାରୁ ଅଗଷ୍ଟ 4 ପର୍ଯ୍ୟନ୍ତ ଚିଠା ତାଲିକା ସମ୍ବନ୍ଧୀୟ ଦାବି ଓ ଆପତ୍ତି ଗ୍ରହଣ କରାଯିବ। ଏସବୁର ଯାଞ୍ଚ ଓ ଫଇସଲା ଅଗଷ୍ଟ 4 ସେପ୍ଟେମ୍ବର 2 ମଧ୍ୟରେ ଶେଷ ହେବା ପରେ ସେପ୍ଟେମ୍ବର 6 ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ କରାଯିବ। ନୟାଗଡ଼ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିଙ୍କ ଉପସ୍ଥିତିରେ ଚିଠା ତାଲିକା ପ୍ରକାଶ ପାଇଛି। ବର୍ତ୍ତମାନର ସଂଶୋଧନ ପରେ ଜିଲ୍ଲାରେ 7,38,310 ଜଣ ଭୋଟର ରହିଛନ୍ତି। ପୁରୀ ଜିଲ୍ଲାରେ ଏସ୍ଆଇଆର୍ ପରେ ଆଜି ପ୍ରକାଶିତ ଚିଠା ଭୋଟର ତାଲିକାରେ ମୋଟ 13,2,768 ଜଣ ଭୋଟର ରହିଛନ୍ତି। କନ୍ଧମାଳ ଜିଲ୍ଲାରେ 39,056 ଜଣଙ୍କୁ ଭୋଟର ତାଲିକାରୁ ବାଦ୍ ଦିଆଯାଇଛି। ସେହିଭଳି କଟକରେ ପ୍ରକାଶିତ ଚିଠା ଭୋଟର ତାଲିକାରେ 19,30,615 ଜଣଙ୍କ ନାମ ରହିଛି। ଯାଜପୁର ଜିଲ୍ଲାରେ ଏହି ତାଲିକାରେ 14,32,087 ଜଣଙ୍କୁ ସାମିଲ କରାଯାଇଛି। ରାୟଗଡ଼ାରେ ଚିଠା ଭୋଟର ତାଲିକାରେ 7,14,700 ଜଣ ମତଦାତାଙ୍କ ମଧ୍ୟରୁ 93.63% ଭୋଟରଙ୍କୁ ସାମିଲ କରାଯାଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। କୋରାପୁଟରେ 9,04,134 ଜଣ ମତଦାତା ତାଲିକାରେ ସାମିଲ ହୋଇଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟରେ ଭୂଦାନ ଜମିର ବଣ୍ଟନ ଏବଂ ମ୍ୟୁଟେସନ ଉପରେ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସରକାର ସ୍ଥଗିତାଦେଶ ଜାରି କରିଛନ୍ତି। ଭୂଦାନ ଜମିର ବଣ୍ଟନ କ୍ଷେତ୍ରରେ ପ୍ରଚଳିତ ନିୟମାବଳୀର ପାଳନ ଏବଂ ସମ୍ପୃକ୍ତ ଜମିର ଅଭିଲେଖର ଯଥାର୍ଥ ଯାଞ୍ଚ ବିନା ହିତାଧିକାରୀମାନଙ୍କୁ ବଣ୍ଟନ କରାଯାଉଥିବାର ଦୃଷ୍ଟିଗୋଚର ହୋଇଛି। ଫଳରେ ମ୍ୟୁଟେସନ ଏବଂ ଜମିପଟାରେ ଅନ୍ତର୍ଭୁକ୍ତି ସମୟରେ ଆଇନଗତ ଜଟିଳତା ସୃଷ୍ଟି ହେବାର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ରାଜସ୍ୱ

0: ବିପର୍ଯ୍ୟୟ ପରିଚାଳନା ବିଭାଗ ଏହି ନିଷ୍ପତ୍ତି ନେଇଛି। ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡକ୍ଟର ଅରବିନ୍ଦ ପାଢ଼ୀ, ସମସ୍ତ ରାଜସ୍ୱ ଉପଖଣ୍ଡ ଆୟୁକ୍ତ ଆର୍ଡିସି, ପଞ୍ଜୀକରଣ ମହାନିରୀକ୍ଷକ, ଜିଲ୍ଲାପାଳ ଏବଂ ଜମିଜମା ରେକର୍ଡ ଓ ସର୍ଭେ ନିର୍ଦ୍ଦେଶାଳୟକୁ ଚିଠି ଲେଖି ନିର୍ଦ୍ଦେଶ ଜାରି କରିଛନ୍ତି। ପୂର୍ବରୁ ବଣ୍ଟନ ହୋଇ ମ୍ୟୁଟେସନ୍ ସମ୍ପୂର୍ଣ୍ଣ ହୋଇଥିବା ଭୂଦାନ ଜମିର କୌଣସି ପ୍ରକାର ହସ୍ତାନ୍ତରକୁ ପଞ୍ଜୀକରଣ ଅଧିକାରୀମାନେ ତତ୍କାଳ ପ୍ରଭାବରୁ ପଞ୍ଜୀକୃତ କରିବେ ନାହିଁ ବୋଲି ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ସମସ୍ତ ଜିଲ୍ଲାପାଳଙ୍କୁ ଭୂଦାନ ଯୋଗ୍ୟ ସମିତିକୁ ଦାନ କରାଯାଇଥିବା ଜମି, ସେଥିରୁ ବଣ୍ଟନ ହୋଇଥିବା ଜମି, ହାଲ୍ ଜମିପଟାରେ ରେକର୍ଡ ହୋଇଥିବା ଜମି ଏବଂ ହିତାଧିକାରୀଙ୍କ ସପକ୍ଷରେ ଜାରି ହୋଇଥିବା ଜମି ସମ୍ବନ୍ଧୀୟ ବିସ୍ତୃତ ତଥ୍ୟ ପ୍ରମାଣିତ କରି ଏକ ମାସ ମଧ୍ୟରେ ସରକାରଙ୍କ ନିକଟରେ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟରେ ମହିଳା ଓ ଶିଶୁଙ୍କ ବିକାଶ ସୁନିଶ୍ଚିତ କରିବା ସହିତ ଅଙ୍ଗନୱାଡ଼ି ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଦିଗରେ ସରକାର କାର୍ଯ୍ୟ କରୁଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ଦେବଗଡ଼ ଜିଲ୍ଲା ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପ୍ରେକ୍ଷାଳୟରେ କମ୍ୟୁନିଟି ସପୋର୍ଟ ଷ୍ଟାଫ୍ଙ୍କ ବାର୍ତ୍ତାଳାପ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀମତୀ ପରିଡ଼ା କହିଛନ୍ତି, ଏହି କାର୍ଯ୍ୟକ୍ରମ ମହିଳା ସଶକ୍ତିକରଣର ଯାତ୍ରାକୁ ଆହୁରି ତ୍ୱରାନ୍ୱିତ କରିବ। ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ କମ୍ୟୁନିଟି ସପୋର୍ଟ ଷ୍ଟାଫ୍ଙ୍କ ସହ ତୃଣମୂଳ ସ୍ତରରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ସଶକ୍ତିକରଣ, ଜୀବିକା ବିକାଶ ଏବଂ ବିଭିନ୍ନ ସରକାରୀ ଯୋଜନାର କାର୍ଯ୍ୟାନ୍ୱୟନ ସମ୍ପର୍କରେ ମତ ବିନିମୟ କରିଥିଲେ। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା OTET ଆଜି ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ସମସ୍ତ ଜିଲ୍ଲାରେ 311 କେନ୍ଦ୍ରରେ 97,150 ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କମିଶନର ତଥା ଶାସନ ସଚିବ ଡକ୍ଟର ଏନ୍ ତିରୁମାଲା ନାୟକ କଟକର ବିଭିନ୍ନ ପରୀକ୍ଷା କେନ୍ଦ୍ର ବୁଲି ଦେଖିବା ସହ ପରୀକ୍ଷାର୍ଥୀଙ୍କ ସହ ବିଭିନ୍ନ ସୁବିଧା ସମ୍ପର୍କରେ ଆଲୋଚନା କରିଥିଲେ। ପାଣିପାଗ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ପାର୍ଶ୍ୱବର୍ତ୍ତୀ ଉତ୍ତର ଓଡ଼ିଶା ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟ ଲଘୁଚାପ ଅବପାତରେ ପରିଣତ ହୋଇଛି। ବାଲେଶ୍ୱରର ଦକ୍ଷିଣ ଦକ୍ଷିଣ ପୂର୍ବ ଦିଗରେ ଅବପାତ ସୃଷ୍ଟି ହୋଇଛି। ଚାନ୍ଦବାଲିର ଉତ୍ତର ପୂର୍ବଠାରୁ ଏହା କେନ୍ଦ୍ରୀଭୂତ ହୋଇ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି। ଆଗାମୀ 24 ମଧ୍ୟରେ ଏହା ଓଡ଼ିଶା ଉପକୂଳ, ବାଲେଶ୍ୱର ନିକଟ ଚାନ୍ଦବାଲି ଓ ଦୀଘା ମଧ୍ୟରେ ଅତିକ୍ରମ କରିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅଧିକ ସକ୍ରିୟ ହେବା ସହ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ମଧ୍ୟରେ ବରଗଡ଼, ସୁବର୍ଣ୍ଣପୁର, ବଲାଙ୍ଗୀର, ନୂଆପଡ଼ା, ବୌଦ୍ଧ, ଅନୁଗୁଳ ଓ ସମ୍ବଲପୁର ଜିଲ୍ଲାର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି। ଗତ ଜୁନ୍ ମାସ ପହିଲାରୁ ଏପର୍ଯ୍ୟନ୍ତ ରାଜ୍ୟରେ 265.5 mm ବର୍ଷା ରେକର୍ଡ କରାଯାଇଛି, ଯାହା ସ୍ୱାଭାବିକଠାରୁ 4% ଅଧିକ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ଡକ୍ଟର ମନୋରମା ମହାନ୍ତି କହିଛନ୍ତି।
1: ମତ୍ସ୍ୟଜୀବୀ ମାନଙ୍କ ପାଇଁ ଆଗାମୀ 3 ପର୍ଯ୍ୟନ୍ତ ୱାର୍ଣ୍ଣିଂ ରହିଛି। 5-7 ପର୍ଯ୍ୟନ୍ତ ମନା କରାଯାଇଛି ସମୁଦ୍ର ଭିତରକୁ ଯିବା ପାଇଁ। ପବନର ବେଗ ରହିବ 45-55 km/h, ଗଷ୍ଟିଂ ରହିବ ଝଟକା ପବନ। ଅବପାତଟି ନର୍ଥ ଓଡ଼ିଶା ଦେଇ ଗତି କରିବ, ସେଥିପାଇଁ ନର୍ଥ ଓଡ଼ିଶାର ଜିଲ୍ଲା ଗୁଡ଼ିକରେ ହୁଏତ ବର୍ଷା ସହିତ ପବନ 40-50 km/h ଫାମା ଜାଗାରେ ରହିବାର ସମ୍ଭାବନା ରହିଛି।
0: ବୌଦ୍ଧ ଓ କନ୍ଧମାଳ ଜିଲ୍ଲାରେ ଅତ୍ୟଧିକ ବର୍ଷା ରେକର୍ଡ କରାଯାଇଛି। ସେହିଭଳି ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, ସମ୍ବଲପୁର, କଳାହାଣ୍ଡି ଓ ନବରଙ୍ଗପୁରରେ ନିଅଣ୍ଟିଆ ବର୍ଷା ହୋଇଛି। ବୌଦ୍ଧ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଜିଲ୍ଲାପାଳ ବିଭୂତି ଭୂଷଣ ନାୟକ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହ ଜରୁରୀକାଳୀନ ବୈଠକ କରି ପରିସ୍ଥିତିର ସମୀକ୍ଷା କରିଛନ୍ତି। ଜନସାଧାରଣଙ୍କ ଜୀବନ ଓ ସମ୍ପତ୍ତିର ସୁରକ୍ଷା ପାଇଁ BDO ଓ ତହସିଲଦାରମାନଙ୍କୁ ସମସ୍ତ ପ୍ରସ୍ତୁତି ସୁନିଶ୍ଚିତ କରିବା ସହ କ୍ଷେତ୍ରସ୍ତରରେ ନିରନ୍ତର ତଦାରଖ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ସମ୍ବାଦ ପୁଣି ଥରେ। ପୁରୀରେ ଆସନ୍ତାକାଲି ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ପ୍ରସ୍ତୁତି ଓ ପରିଚାଳନା ନେଇ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ। ଚିଠା ଭୋଟର ତାଲିକାରେ 3,13,00,000+ ମତଦାତା ଥିବା କହିଲେ ମୁଖ୍ୟ ନିର୍ବାଚନ ଅଧିକାରୀ। ରାଜ୍ୟରେ ଭୂଦାନ ଜମିର ବଣ୍ଟନ ନେଇ ସ୍ଥଗିତାଦେଶ ଜାରି କଲେ ସରକାର ଏବଂ ଉତ୍ତର ଓଡ଼ିଶା ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟ ଲଘୁଚାପ ଅବପାତରେ ପରିଣତ। 7 ଜିଲ୍ଲାରେ ଅତି ପ୍ରବଳ ବର୍ଷା ସମ୍ଭାବନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା। ନମସ୍କାର।
2: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।

0: ଜନଜୀବନ ସମ୍ବାଦ ଆଲେଖ୍ୟ ଲହରିକା ପଟ୍ଟନାୟକ ଉପସ୍ଥାପନାରେ ମୁଁ ଆଦିତ୍ୟ ନାରାୟଣ ଦାସ। ନଦୀ କେବଳ ଜଳଧାରା ନୁହେଁ, ଏହା ଲୋକମାନଙ୍କର ଆସ୍ଥା ଓ ବିଶ୍ୱାସର କେନ୍ଦ୍ର। ଶାନ୍ତ ସ୍ନିଗ୍ଧ ଜଳଧାର ନେଇ ପ୍ରବାହିତ ନଦୀଟି ମା ପରି ଆଶ୍ୱାସନା ଦେଇଥାଏ। ଭାରତରେ ନଦୀକୁ ଲୋକେ ପୂଜା କରନ୍ତି, କେବଳ ଦେଶ ନୁହେଁ ବିଦେଶରେ ମଧ୍ୟ ନଦୀକୁ ନେଇ ସଭ୍ୟତା ଗଢ଼ି ଉଠିଛି। ପ୍ରତ୍ୟେକ ନଦୀର ଆକାର ଓ ଅବସ୍ଥିତିକୁ ନେଇ ନିଜସ୍ୱ ବୈଶିଷ୍ଟ୍ୟ ରହିଛି। ଦେଶ ବିଦେଶର କେତେକ ସ୍ୱତନ୍ତ୍ର ନଦୀ ସମ୍ପର୍କରେ ଆସନ୍ତୁ ଜାଣିବା। କଲମ୍ବିଆରେ ଏପରି ଏକ ନଦୀ ରହିଛି ଯାହା ତରଳ ଇନ୍ଦ୍ରଧନୁ ଭାବେ ବେଶ ପରିଚିତ। ଅସଲରେ କେନୋ କ୍ରିଷ୍ଟାଲ୍ସ ନାମକ ଏହି ନଦୀରେ ପାଞ୍ଚଟି ଭିନ୍ନ ଭିନ୍ନ ରଙ୍ଗ ଦେଖାଯାଏ। ନ୍ୟାସନାଲ୍ ଜିଓଗ୍ରାଫି ଅନୁସାରେ ଏହି ନଦୀକୁ ଗାର୍ଡେନ୍ ଅଫ୍ ଇଡେନ୍ ବା ଦେବତାମାନଙ୍କର ବଗିଚା ବୋଲି କୁହାଯାଏ। ଜୁଲାଇରୁ ନଭେମ୍ବର ମାସ ମଧ୍ୟରେ ଏହି ନଦୀର ଜଳଧାର ହଳଦିଆ, ଲାଲ, ସବୁଜ, କଳା, ନୀଳ ଆଦି ରଙ୍ଗରେ ଆପେ ଆପେ ସୁସଜ୍ଜିତ ହୋଇଥାଏ। ତେବେ ଏହାର ବିଭିନ୍ନ ରଙ୍ଗର ଭିନ୍ନ ଭିନ୍ନ କାରଣ ରହିଛି। ଲାଲ ରଙ୍ଗ ନଦୀ ପୃଷ୍ଠରେ ଦେଖାଯାଉଥିବା ମ୍ୟାକେରିନିଆ କ୍ଲେଭିଗରା ନାମକ ଗଛ ଯୋଗୁଁ ହେଉଥିବା ବେଳେ ପାଣି ଭିତରେ କଳା ରଙ୍ଗର ପଥର, ଚଟାଣ, ସବୁଜ ଶିଉଳି ଲଗା ବାଲି, ହଳଦିଆ ଗଛ ଯୋଗୁଁ ନଦୀ ପାଣିରେ ବିଭିନ୍ନ ରଙ୍ଗ ଦେଖାଯାଏ। ଏସବୁ ଉପରେ ସୂର୍ଯ୍ୟକିରଣ ପ୍ରତିଫଳିତ ହୋଇ ପାଣିର ରଙ୍ଗ ମଧ୍ୟ ବଦଳାଇ ଦିଏ। 62 ମାଇଲ ଲମ୍ବା ଏବଂ 65 ମାଇଲ ଚଉଡ଼ା ବିଶିଷ୍ଟ ଏହି ନଦୀକୁ ଦେଖିବା ଲାଗି ଲା ମାକେରେନା ସହର ଯିବାକୁ ପଡ଼ିଥାଏ। ନଦୀ ଶଯ୍ୟା ପଥୁରିଆ ହୋଇଥିବାରୁ ସେଥିରେ କୌଣସି ବିପଜ୍ଜନକ ଜୀବ ବା ମାଛ ରହନ୍ତି ନାହିଁ। ଜଳବାୟୁ ପରିବର୍ତ୍ତନ କେବଳ ମଣିଷ କି ଜୀବଜଗତ ନୁହେଁ, ବରଂ ନଦୀକୁ ମଧ୍ୟ ପ୍ରଭାବିତ କରୁଛି। ଏହାର ପ୍ରମାଣ ଦେଖିବାକୁ ମିଳିଛି ଆମେରିକାର ଆଲାସ୍କା ରାଜ୍ୟରେ। ବୈଜ୍ଞାନିକମାନେ ସେଠାରେ 75 ସ୍ଥାନକୁ ନେଇ ଗବେଷଣା କରିବା ପରେ ସେଠାକାର ଝରଣା ସହିତ ନଦୀଗୁଡ଼ିକର ରଙ୍ଗ ମଧ୍ୟ ବଦଳୁଥିବାର କହିଛନ୍ତି। ଏହି ପାଣିର ରଙ୍ଗ ନାରଙ୍ଗୀ ହୋଇଚାଲିଛି। ପର୍ମାଫ୍ରଷ୍ଟ ତରଳିବା ଯୋଗୁଁ ପାଣିର ରଙ୍ଗରେ ଏପରି ପରିବର୍ତ୍ତନ ଆସୁଛି ବୋଲି ଜଣାପଡ଼ିଛି। ପର୍ମାଫ୍ରଷ୍ଟ ହେଉଛି ମାଟି ତଳେ ସ୍ଥାୟୀ ଭାବେ ଜମା ହୋଇ ରହିଥିବା ଏକ ସ୍ତର, ଯେଉଁଥିରେ ମାଟି ସହିତ ବିଭିନ୍ନ ଖଣିଜ ପଦାର୍ଥ ମିଶିଥାଏ। ଏହା ତରଳିଲେ ସେଥିରେ ହଜାର ହଜାର ବର୍ଷ ଧରି ମିଶି ରହିଥିବା ଲୌହ, ତମ୍ବା, ସିସା ଆଦି ବାହାରି ପାଣିର ରଙ୍ଗ ବଦଳାଇ ଦିଏ। କିଛିଦିନ ପୂର୍ବେ ହାୱାଇର ଏକ ଦ୍ୱୀପରେ ଥିବା ପାଣିର ରଙ୍ଗ ବି ଏଭଳି କାରଣରୁ ଗୋଲାପୀ ଦେଖାଯାଉଥିଲା। ଏହି ତଥ୍ୟ ନେଚର ଆଣ୍ଡ ଏନ୍ଭାରମେଣ୍ଟ ଜର୍ନାଲରେ ପ୍ରକାଶ ପାଇଛି। ଭାରତରେ ଏମିତି ଏକ ନଦୀ ଅଛି ଯାହାର ପାଣିକୁ ଛୁଇଁବା ମନା। ଏହି ନଦୀଟି ଅଭିଶପ୍ତ ବୋଲି ପରିଚିତ। ଏହାର ନାମ କର୍ମନାଶା। ଏହା ଉତ୍ତରପ୍ରଦେଶ ଏବଂ ବିହାର ଦେଇ ପ୍ରବାହିତ ହେଉଥିବା ବେଳେ ଗଙ୍ଗା ନଦୀରେ ମିଶିଛି। ନଦୀ ପାଣିକୁ ଦେଖିଲେ ଲୋକେ ଖୁସି ହେଉଥିବା ବେଳେ ଏହି ନଦୀକୁ ଦେଖିଲେ ଏହାର ପାଣି ଛୁଇଁବାକୁ ବି କେହି ସାହସ କରନ୍ତି ନାହିଁ। ବିଶେଷ କରି ଶୁଭକର୍ମ କରିବାକୁ ଯାଉଥିବା ଲୋକେ ଏହି ନଦୀଠାରୁ ଦୂରେଇ ରହନ୍ତି। କିମ୍ବଦନ୍ତୀ କହେ ସତ୍ୟବ୍ରତ ବା ତ୍ରିଶଙ୍କୁ ନାମକ ରାଜା ସଶରୀରରେ ସ୍ୱର୍ଗକୁ ଯିବା ଲାଗି ଗୁରୁ ବଶିଷ୍ଠଙ୍କ ଆଗରେ ଇଚ୍ଛା ପ୍ରକାଶ କଲେ। ତପସ୍ୟା କରିବା ପରେ ତ୍ରିଶଙ୍କୁଙ୍କ ଇଚ୍ଛା ପୂରଣ ହୋଇଥିଲା ଏବଂ ସେ ସ୍ୱର୍ଗକୁ ଯାଇଥିଲେ। ହେଲେ ସେଠାରୁ ଦେବରାଜ ଇନ୍ଦ୍ର ତାଙ୍କୁ ଫେରାଇ ଦେବାରୁ ସେ ଆକାଶରେ ଓଲଟା ଝୁଲି ରହିଲେ। କୁହାଯାଏ ତ୍ରିଶଙ୍କୁଙ୍କ ମୁହଁରୁ ଲାଳ ପଡ଼ି ଏହି ନଦୀ ସୃଷ୍ଟି ହୋଇଥିଲା। ଶେଷରେ ଗୁରୁ ବଶିଷ୍ଠ ନିଜେ ତାଙ୍କୁ ଅଭିଶାପ ଦେଇଥିଲେ। ଏହା ଯୋଗୁଁ ନଦୀ ମଧ୍ୟ ଅଭିଶପ୍ତ ହୋଇଥିଲା। ସ୍ଥାନୀୟ ଲୋକଙ୍କର ବିଶ୍ୱାସ, ଏହି ନଦୀ ଜଳକୁ ଛୁଇଁଲେ ନିଜର ହେଉଥିବା କାମ ମଧ୍ୟ ବିଗିଡ଼ିଯାଏ। ନଦୀରେ ଜଳଧାର ପ୍ରବାହିତ ହୋଇଥାଏ। ତେବେ ବିଶ୍ୱରେ ଏମିତି ଏକ ନଦୀ ଅଛି ଯେଉଁଥିରେ ପଥର ପ୍ରବାହିତ ହେଉଛି। ଏହି ନଦୀରେ ଏତେ ପଥର ବହି ଚାଲିଛି ଯେ ଏହା ପଥର ନଦୀ ବା ଷ୍ଟୋନ୍ ରିଭର ନାମରେ ପରିଚୟ ପାଇଛି। ଏହାକୁ ଷ୍ଟୋନ୍ ରନ୍ ମଧ୍ୟ କୁହାଯାଏ। ଏଭଳି ବିଚିତ୍ର ନଦୀ ରୁଷରେ ପ୍ରବାହିତ ହେଉଛି। ଏହା ନିକଟରେ ଦେବଦାରୁ ଗଛର ଘଞ୍ଚ ଜଙ୍ଗଲ ଥିବାବେଳେ ବିଭିନ୍ନ ପଶୁପକ୍ଷୀଙ୍କ ଉପସ୍ଥିତି ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଛି। କାରଣ ଯାହା ହେଉ ନା କାହିଁକି ପଥର ନଦୀ ପର୍ଯ୍ୟଟକଙ୍କ ପାଇଁ ପ୍ରମୁଖ ଆକର୍ଷଣ ପାଲଟିଛି।
1: ଶୁଣିଲେ ଜନଜୀବନ ସମ୍ବାଦ। ଆଲେଖ୍ୟ ଲହରିକା ପଟ୍ଟନାୟକ, ଉପସ୍ଥାପନା ଆଦିତ୍ୟ ନାରାୟଣ ଦାସ।
2: ଶ୍ରୋତାବନ୍ଧୁ ବର୍ତ୍ତମାନ

ଶ୍ରୋତାବନ୍ଧୁ ଶୁଣୁଥିଲେ କୁମାର ବାପି ଏବଂ ଅନ୍ତରା ଚକ୍ରବର୍ତ୍ତୀଙ୍କ ଯୁଗଳକଣ୍ଠରୁ। ଏବେ ଶୁଣନ୍ତୁ ବାଜି କଥାଚିତ୍ରରୁ। କଣ୍ଠଦାନ କରିଛନ୍ତି ଇରା ମହାନ୍ତି ଏବଂ ଉଦିତ ନାରାୟଣ। ଗୀତରଚନା କରିଛନ୍ତି ଗୀତିକାର ଦେବଦାସ ଛୋଟରାୟ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲିଠାରୁ ଇଣ୍ଡୋନେସିଆ ଗସ୍ତରେ ଯିବେ। ତାଙ୍କର ଏହି ଗସ୍ତ ଉଭୟ ଦେଶ ମଧ୍ୟରେ ଥିବା ସମ୍ପର୍କକୁ ତ୍ୱରାନ୍ୱିତ କରିବା ସହ ସହଯୋଗର ନୂତନ ମାର୍ଗ ଉନ୍ମୁକ୍ତ କରିବ। ଜାକର୍ତ୍ତାରେ ଆକାଶବାଣୀକୁ ସାକ୍ଷାତକାର ଦେଇ ଇଣ୍ଡୋନେସିଆରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ସନ୍ଦୀପ ଚକ୍ରବର୍ତ୍ତୀ କହିଛନ୍ତି, ଆସନ୍ତାକାଲିଠାରୁ 8 ତାରିଖ ପର୍ଯ୍ୟନ୍ତ ଶ୍ରୀ ମୋଦିଙ୍କ ଇଣ୍ଡୋନେସିଆ ଗସ୍ତ କାଳରେ ଭାରତ ଏବଂ ଇଣ୍ଡୋନେସିଆ ମଧ୍ୟରେ ସହଯୋଗର ଅନେକ ଦିଗ ଉନ୍ମୁକ୍ତ ହେବା ସହ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଅଧିକ ନିବିଡ଼ ହେବ। ଶ୍ରୀ ଚକ୍ରବର୍ତ୍ତୀ କହିଛନ୍ତି, ପ୍ରତିରକ୍ଷା ଏବଂ ସୁରକ୍ଷା ନେଇ ଦୁଇ ଦେଶ ମଧ୍ୟରେ ଭାଗିଦାରିତା ସମ୍ପର୍କ ଉପରେ ଗୁରୁତ୍ୱ ପ୍ରଦାନ କରାଯିବ। ସେ କହିଛନ୍ତି, ଦୁଇ ଦେଶ ମଧ୍ୟରେ ବାଣିଜ୍ୟ କାରବାର $30 ବିଲିୟନ୍ ଅଧିକ ରହିଥିବା ବେଳେ ଏହାକୁ ବ୍ୟାପକ କରିବାର ଲକ୍ଷ୍ୟ ରଖାଯାଇଛି। ଭାରତର ଇଣ୍ଡୋନେସିଆକୁ ନୁହେଁ, ବରଂ ଭାରତରେ ଇଣ୍ଡୋନେସିଆର ପୁଞ୍ଜିନିବେଶ ପାଇଁ ଆଶା ରହିଛି ବୋଲି ସେ କହିଛନ୍ତି। ଇଣ୍ଡୋନେସିଆ ଭାରତର ସାମୁଦ୍ରିକ ପଡ଼ୋଶୀ ରାଷ୍ଟ୍ର ହୋଇଥିବାରୁ ଯୋଗାଯୋଗ ଏବଂ କ୍ଷମତା ବୃଦ୍ଧି ଉପରେ ଧ୍ୟାନ କେନ୍ଦ୍ରିତ କରାଯାଉଛି। ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ଫଳରେ ପ୍ରତିରକ୍ଷା ଓ ସୁରକ୍ଷା, ପୁଞ୍ଜିନିବେଶ, ଅର୍ଥନୈତିକ ଏକୀକରଣ, ଭିତ୍ତିଭୂମି ବିକାଶ, କେତେକ ବନ୍ଦରର ବିକାଶ, ବ୍ୟାପକ ଯୋଗାଯୋଗ, ଫାର୍ମାସ୍ୟୁଟିକାଲ୍ସ, ସ୍ୱାସ୍ଥ୍ୟସେବା, କ୍ଷମତା ବୃଦ୍ଧି ଏବଂ ଶିକ୍ଷାଗତ ଆଦାନ ପ୍ରଦାନ ଉପରେ ସକାରାତ୍ମକ ପ୍ରଭାବ ପଡ଼ିବ। ସାମୁଦ୍ରିକ ସୁରକ୍ଷାଠାରୁ ଆରମ୍ଭ କରି ମହାକାଶ ସହଯୋଗ ଏବଂ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ପର୍ଯ୍ୟନ୍ତ ବିଭିନ୍ନ ଚୁକ୍ତିନାମା ଏବଂ ବୁଝାମଣା ପତ୍ର ସ୍ୱାକ୍ଷରିତ ହେବ ବୋଲି ଶ୍ରୀ ଚକ୍ରବର୍ତ୍ତୀ ସୂଚନା ଦେଇଛନ୍ତି। ବ୍ରିକ୍ସ ଅଧ୍ୟକ୍ଷତା ଅଧୀନରେ ଭାରତ ଆସନ୍ତାକାଲିଠାରୁ କେରଳର କୋଚିଠାରେ ଦୁଇଦିନିଆ ବ୍ରିକ୍ସ ମହିଳା କାର୍ଯ୍ୟକାରୀ ଗୋଷ୍ଠୀ ବୈଠକ ଆୟୋଜନ କରିବ। ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ କହିଛି, ବ୍ରିକ୍ସ ସଦସ୍ୟ ଦେଶଗୁଡ଼ିକର ବରିଷ୍ଠ ସରକାରୀ ଅଧିକାରୀମାନେ ଏକାଠି ହୋଇ ସମସ୍ତ କ୍ଷେତ୍ରରେ ମହିଳା ସଶକ୍ତିକରଣ ଏବଂ ମହିଳା ନେତୃତ୍ୱାଧୀନ ବିକାଶ ସହ ଜଡ଼ିତ ପ୍ରମୁଖ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା କରିବେ ଏବଂ ଏଥିସହ ସହଭାଗୀ ପ୍ରାଥମିକତାଗୁଡ଼ିକରେ ସହଯୋଗକୁ ଆଗକୁ ବଢ଼ାଇବେ। ଏହି ମହିଳା କାର୍ଯ୍ୟକାରୀ ଗୋଷ୍ଠୀ ବୈଠକ ସଦସ୍ୟ ଦେଶଗୁଡ଼ିକୁ ମହିଳା ନେତୃତ୍ୱାଧୀନ ବିକାଶକୁ ଆଗକୁ ନେବା ପାଇଁ ଆଲୋଚନା କରିବେ ଏବଂ ସର୍ବସମ୍ମତି ପ୍ରସ୍ତୁତ କରିବାକୁ ଏକ ସୁଯୋଗ ପ୍ରଦାନ କରିବ। ଏହି ମହିଳା କାର୍ଯ୍ୟକାରୀ ଗୋଷ୍ଠୀ ବୈଠକରେ 4 ପ୍ରାଥମିକତା କ୍ଷେତ୍ର ଉପରେ ଧ୍ୟାନ କେନ୍ଦ୍ରିତ କରାଯାଉଛି। ଏଥିରେ ଶାସନ ଓ ନେତୃତ୍ୱରେ ମହିଳା, ମହିଳାମାନଙ୍କର ଡିଜିଟାଲ୍ ଏବଂ ଆର୍ଥିକ ଅନ୍ତର୍ଭୁକ୍ତିକରଣ, ମହିଳା ଉଦ୍ୟମିତା ଏବଂ ଦକ୍ଷତା ବିକାଶ, ଜଳବାୟୁ କାର୍ଯ୍ୟାନୁଷ୍ଠାନ ଏବଂ ଖାଦ୍ୟ ସୁରକ୍ଷା ଓ ପୋଷଣରେ ମହିଳାଙ୍କ ଭୂମିକା ଅନ୍ତର୍ଭୁକ୍ତ ରହିଛି। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ଏହି ବୈଠକ ଆସନ୍ତା 8 ଏବଂ 9 ତାରିଖରେ ହେବାକୁ ଥିବା ବ୍ରିକ୍ସ ମହିଳା ମନ୍ତ୍ରୀସ୍ତରୀୟ ବୈଠକ ପାଇଁ ଏକ ଦୃଢ଼ ଭିତ୍ତିଭୂମି ସ୍ଥାପନ କରିବ। କେନ୍ଦ୍ର ସମବାୟ ମନ୍ତ୍ରୀ ଅମିତ ଶାହା ଆସନ୍ତାକାଲି ନୂଆଦିଲ୍ଲୀରେ ସମବାୟ ମନ୍ତ୍ରଣାଳୟର 5ମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗଦେବେ। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ସହକାର ସେ ସମୃଦ୍ଧି ଲକ୍ଷ୍ୟ ପୂରଣ ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏହି ଅବସରରେ ଶ୍ରୀ ଶାହା ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ସହ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଶ୍ରୀ ଶାହା 232 ଶସ୍ୟ ଗୋଦାମ ଗୃହ ଉଦ୍ଘାଟନ, ସହକାର ବନ ଉତ୍ତରପ୍ରଦେଶ ଓ ମହାରାଷ୍ଟ୍ରରେ ଟିସୁ କଲ୍ଚର ବ୍ୟବସ୍ଥା ଆଦିର ଭୂମିପୂଜନ, ଜାତୀୟ ସମବାୟ ଡାଟାବେସ୍ର ଶୁଭାରମ୍ଭ, ଜାତୀୟ ପଶୁପାଳନ ବିକାଶ ବୋର୍ଡର ଦୁଗ୍ଧ ଯୋଗାଣ ଡ୍ୟାସ୍ବୋର୍ଡ ପୋର୍ଟାଲର ଶୁଭାରମ୍ଭ ଆଦି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ କାଳରେ ଭାରତୀୟ ବୀଜ ସହକାରୀ ସମିତି ଲିମିଟେଡ୍ BBSSL ଏବଂ ଭାରତୀୟ କୃଷି ଗବେଷଣା ପରିଷଦ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହେବାର କାର୍ଯ୍ୟସୂଚୀ ରହିଛି। ଏହି ବୁଝାମଣା ଫଳରେ ବିହନ ବ୍ୟବସ୍ଥା ଏବଂ ଦୁଗ୍ଧ ସମବାୟ ସମିତି ପାଇଁ ଆଦର୍ଶ ନିୟମ ସୁଦୃଢ଼ ହୋଇପାରିବ। ଗତ 5 ମଧ୍ୟରେ ମନ୍ତ୍ରଣାଳୟ ପକ୍ଷରୁ ପ୍ରାଥମିକ କୃଷି ଋଣ ସମିତି, ସମବାୟ ବ୍ୟାଙ୍କ, ଦୁଗ୍ଧ ସମବାୟ ଏବଂ ଜାତୀୟ ସ୍ତରୀୟ ସମବାୟ ସଂସ୍ଥାଗୁଡ଼ିକ ପାଇଁ ଅନେକ ରୂପାନ୍ତରଣ ପଦକ୍ଷେପ ଗ୍ରହଣ କରାଯାଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଭେନେଜୁଏଲାର କାର୍ଯ୍ୟକାରୀ ରାଷ୍ଟ୍ରପତି ଡେଲ୍ସି ରୋଡ୍ରିଗୁଏସ୍ ଭୂକମ୍ପ ପ୍ରଭାବିତ ଅଞ୍ଚଳ ପାଇଁ ଭାରତ ସହାୟତା କରିଥିବାରୁ କୃତଜ୍ଞତା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ସୁଶ୍ରୀ ରୋଡ୍ରିଗୁଏସ୍ ଭେନେଜୁଏଲାର ଦୁର୍ଦ୍ଦିନ ସମୟରେ ଆମେରିକା, କତ୍ତର, ଫ୍ରାନ୍ସ, ଭାରତ, ବାରବାଡୋଡ୍, ବ୍ରାଜିଲ୍ ଏବଂ ଆର୍ଜେଣ୍ଟିନା ସେମାନଙ୍କର ମାନବୀୟ ସହାୟତା ପ୍ରଦାନ କରିଥିବାରୁ କୃତଜ୍ଞତା ଜଣାଇଛନ୍ତି ଏବଂ ଭେନେଜୁଏଲା ସେମାନଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ କରେ। ଭେନେଜୁଏଲା କେବେ ବି ସେମାନଙ୍କର ଉତ୍ସର୍ଗୀକୃତ ସହାୟତା ଏବଂ ପ୍ରତି ପ୍ରତିବଦ୍ଧତା ମନୋଭାବକୁ ଭୁଲି ପାରିବ ନାହିଁ ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟର ବିଶିଷ୍ଟ ଜନଜାତି ନେତା ତଥା ପୂର୍ବତନ ଜଙ୍ଗଲ ବିଭାଗ ମନ୍ତ୍ରୀ ମୋହନ ସିଂ ରାଠୱାଙ୍କ ବିୟୋଗରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ମୋଦି କହିଛନ୍ତି, ଗୁଜରାଟ ବିଧାନସଭା କାଳରେ ଦୀର୍ଘ ବର୍ଷ ଧରି ସ୍ୱର୍ଗତ ରାଠୱାଙ୍କ ସହ କାର୍ଯ୍ୟ କରିବାକୁ ତାଙ୍କୁ ସୁଯୋଗ ମିଳିଥିଲା। ଜନଜାତି ବର୍ଗର ସର୍ବାଙ୍ଗୀନ ବିକାଶ ଏବଂ ଜନସାଧାରଣଙ୍କ କଲ୍ୟାଣ ପାଇଁ ତାଙ୍କର ଉତ୍ସର୍ଗୀକୃତ ସେବା ମନୋଭାବ ସର୍ବଦା ସ୍କରଣୀୟ ହୋଇ ରହିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

0: କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ଆଜି ନୂଆଦିଲ୍ଲୀରେ ସାଇକେଲ୍ ଫିଟ୍ ଇଣ୍ଡିଆ ସଣ୍ଡେର 80ତମ ସଂସ୍କରଣରେ ଅଂଶଗ୍ରହଣ କରିଛନ୍ତି। ଆଧ୍ୟାତ୍ମିକ ଗୁରୁ ଶ୍ରୀ ସପ୍ତସାଇ ବାବାଙ୍କ 100ତମ ଜନ୍ମବାର୍ଷିକୀ ଅବସରରେ ଶ୍ରୀ ସପ୍ତସାଇ ସେବା ସଂଗଠନର ମିଳିତ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଆୟୋଜିତ ସାଇକେଲ୍ ଚାଳନା ଏବଂ ଗଣଦୌଡ଼ରେ 9000 ଉର୍ଦ୍ଧ୍ୱ ଲୋକ ଅଂଶଗ୍ରହଣ କରିଥିଲେ। ଯୋଗ ଅଧିବେଶନ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଶାରୀରିକ ଭାବେ ସକ୍ରିୟ ଜୀବନଶୈଳୀକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଗଣମାଧ୍ୟମକୁ ସୂଚନା ଦେଇ ଡକ୍ଟର ମାଣ୍ଡବ୍ୟ କହିଛନ୍ତି, ସାଇକେଲ୍ ଚାଳନା ଦ୍ୱାରା ମଣିଷର ହୃଦ୍ଯନ୍ତ୍ର, ମନ ଏବଂ ଶରୀର ସୁସ୍ଥ ରହିଥାଏ। ପ୍ରତ୍ୟେକ ଦିନ ମୋବାଇଲ୍ଠାରୁ ଅତି କମ୍ରେ 1 ଘଣ୍ଟା ଦୂରରେ ରହି ଶାରୀରିକ କାର୍ଯ୍ୟରେ ସମୟ ନିୟୋଜିତ କରିବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ଆଜି ଚମ୍ପାବତ ଜିଲ୍ଲାର ତାନାକପୁରଠାରୁ କୈଳାସ ମାନସରୋବର ଯାତ୍ରାର ପ୍ରଥମ ପର୍ଯ୍ୟାୟ ତୀର୍ଥଯାତ୍ରୀ ଦଳକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏହି ଦଳରେ 49 ଜଣ ତୀର୍ଥଯାତ୍ରୀ ରହିଛନ୍ତି। ସେମାନଙ୍କ ମଧ୍ୟରେ 34 ଜଣ ପୁରୁଷ, 15 ଜଣ ମହିଳା ଏବଂ ଜଣେ ଡାକ୍ତର ରହିଛନ୍ତି। ଏହି ଅବସରରେ ଶ୍ରୀ ଧାମୀ କହିଛନ୍ତି, କୈଳାସ ସରୋବର ଯାତ୍ରା କେବଳ ଏକ ଧାର୍ମିକ ଯାତ୍ରା ନୁହେଁ, ବରଂ ଆଧ୍ୟାତ୍ମିକ ସଚେତନତା, ସାଂସ୍କୃତିକ ଐକ୍ୟ ଏବଂ ଜାତୀୟ ସଂହତିର ପ୍ରତୀକ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନେତୃତ୍ୱରେ ଦେଶରେ ସନାତନ ସଂସ୍କୃତି, ପ୍ରାଚୀନ ମନ୍ଦିରର ସଂରକ୍ଷଣ ଏବଂ ପ୍ରୋହାହନମୂଳକ ପଦକ୍ଷେପ ଗ୍ରହଣ ଦିଗରେ ଅନେକ ଐତିହାସିକ ପଦକ୍ଷେପ ଗ୍ରହଣ କରାଯାଇଛି। ଶ୍ରୀ ଧାମୀ ତୀର୍ଥଯାତ୍ରୀମାନଙ୍କ ନିରାପଦ ଓ ସଫଳ ଯାତ୍ରା କାମନା କରିଛନ୍ତି। ଆଇସିସି ମହିଳା ଟି ଟ୍ୱେଣ୍ଟି କ୍ରିକେଟ୍ ବିଶ୍ୱକପ୍ ଫାଇନାଲ୍ ମ୍ୟାଚ୍ରେ ଆଜି ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ପରସ୍କରକୁ ଭେଟିବେ। ଇଂଲଣ୍ଡରେ ଲର୍ଡ଼ସ୍ କ୍ରିକେଟ୍ ପଡ଼ିଆଠାରେ ଏହି ମ୍ୟାଚ୍ ଭାରତୀୟ ସମୟ ରାତି 8ଟାରେ ଆରମ୍ଭ ହେବ। ଫିଫା ଫୁଟବଲ ବିଶ୍ୱକପ୍ ପ୍ରତିଯୋଗିତାରେ ଆଜି ନ୍ୟୁ ଜର୍ସିଠାରେ ବ୍ରାଜିଲ୍ ଏବଂ ନରୱେ ମଧ୍ୟରେ ମୁକାବିଲା ହେବ। ଏହା ଭାରତୀୟ ସମୟ ରାତି 1:30 ଆରମ୍ଭ ହେବ। ଆସନ୍ତାକାଲି ପ୍ରାତଃ 5:30 ହେବାକୁ ଥିବା ପ୍ରି କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ରେ ମେକ୍ସିକୋ ସିଟିଠାରେ ଇଂଲଣ୍ଡ ଏବଂ ମେକ୍ସିକୋ ମଧ୍ୟରେ ଖେଳ ହେବ। ଫିଲାଡେଲଫିଆଠାରେ ଆଜି ସକାଳେ ଅନୁଷ୍ଠିତ 16 ରାଉଣ୍ଡ କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ରେ ଫ୍ରାନ୍ସ ପାରାଗୁଏକୁ 1-0 ପରାସ୍ତ କରି ବିଜୟ ହାସଲ କରିଛି। ଅନ୍ୟ ଏକ ପ୍ରି କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ରେ ହଷ୍ଟନ୍ଠାରେ ମରକୋ କାନାଡାକୁ 3-0 ପରାସ୍ତ କରି ବିଜୟୀ ହୋଇଛି। ୱିମ୍ବଲଡନ୍ ଟେନିସ୍ ପ୍ରତିଯୋଗିତାର ଆଜିର ମ୍ୟାଚ୍ରେ ସର୍ବିଆର ନୋଭାକ୍ ଜୋକୋଭିକ୍ ଏବଂ ରୁଷ୍ର ରୋମାନ୍ ସାଫିଲିନ୍ଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବ। ସେହିପରି ପୁରୁଷ ସିଙ୍ଗଲ୍ସରେ ଇଟାଲୀର ଜାନିକ୍ ସିନର୍ ଏବଂ ଜାପାନର ସିନ୍ତାରୋ ମୋଜିଜେକିଙ୍କ ମଧ୍ୟରେ ମୁକାବିଲା ହେବ। ପ୍ରି କ୍ୱାର୍ଟର ଫାଇନାଲ୍ର ଏକ ମ୍ୟାଚ୍ରେ ପୋଲାଣ୍ଡର ହୁବର୍ଟ ହୁର୍କାସ୍ ଏବଂ ଜର୍ମାନୀର ଜାନ୍ ଲୋନାର୍ଡ ଷ୍ଟ୍ରମ୍ ପରସ୍କରକୁ ଭେଟିବେ। ଅନ୍ୟ ଏକ ମ୍ୟାଚ୍ କାନାଡ଼ାର ଫେଲିକ୍ ଅଗର ଆଲିଆସିମ୍ ଏବଂ ସ୍ପେନ୍ର ଆଲେକ୍ଜାଣ୍ଡ୍ରୋ ଡ୍ରାଭିଡୋଭିସ୍ ଫୋକିନାଙ୍କ ମଧ୍ୟରେ ଖେଳାଯିବ। ମହିଳା ସିଙ୍ଗଲ୍ସରେ ଚେକ୍ ଗଣରାଜ୍ୟର କାରୋଲିନା ମୁଚୋଭା ଏବଂ ସେହି ଦେଶର ବର୍ବୋରା ରେଜିଜୋକୋଙ୍କ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ପାଣିପାଗ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଓଡ଼ିଶା ସମେତ ଗୁଜରାଟ, କଚ୍ଛ, କୋଙ୍କଣ, ଗୋଆ ଏବଂ କେନ୍ଦ୍ରୀୟ ମହାରାଷ୍ଟ୍ରରେ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ରେଡ୍ ଆଲର୍ଟ ଜାରି କରାଯାଇଛି। ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି, ଆସନ୍ତା 4 ଦିନ ମଧ୍ୟରେ ଦେଶର ଅନ୍ୟ ଅଞ୍ଚଳକୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହେବା ନେଇ ପାଗ ଅନୁକୂଳ ରହିଛି। ଏହାର ପ୍ରଭାବରେ ଦେଶର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବା ସହ ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି। ଆସନ୍ତାକାଲିଠାରୁ ଇଣ୍ଡୋନେସିଆ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ। କେରଳର କୋଚିଠାରେ ଆସନ୍ତାକାଲି ଆରମ୍ଭ ହେବ ବ୍ରିକ୍ସ ମହିଳା କାର୍ଯ୍ୟକାରୀ ଗୋଷ୍ଠୀ ବୈଠକ। ଭୂମିକମ୍ପ ସମୟରେ ସହାୟତା ପାଇଁ ଭାରତକୁ କୃତଜ୍ଞତା ଜଣାଇଲା ଭେନେଜୁଏଲା। ଓଡ଼ିଶା ସମେତ କେତେକ ରାଜ୍ୟରେ ଅତି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି। ଏବଂ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆଉ କିଛି ସମୟ ମଧ୍ୟରେ ଖେଳାଯିବ ଆଇସିସି ମହିଳା ଟି ଟ୍ୱେଣ୍ଟି କ୍ରିକେଟ୍ ବିଶ୍ୱକପ୍ର ଫାଇନାଲ୍ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସୁଦୂରରୁ ସଦର, ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭା ସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ଅସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ କେନ୍ଦ୍ରାପଡ଼ା ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ କେନ୍ଦ୍ରାପଡ଼ା ସମ୍ବାଦଦାତା ନିହାରଞ୍ଜନ ସାହୁ ଓ ଉପସ୍ଥାପନାରେ ମୁଁ ମହେନ୍ଦ୍ର କୁମାର ମାଝୀ। ତୁଳସୀ କ୍ଷେତ୍ର କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା

0: ଶ୍ରୀ ବଳଦେବଜୀଉଙ୍କ ବିଶ୍ୱପ୍ରସିଦ୍ଧ ବ୍ରହ୍ମ ତାଳଧ୍ୱଜ ରଥଯାତ୍ରା ପାଇଁ ଜିଲ୍ଲାପାଳ ରଘୁରାମ ଆର୍ ଆୟାରଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଧାୟକ ଗଣେଶ୍ୱର ବେହେରା, ବିଧାୟକ ଡକ୍ଟର ଦୁର୍ଗା ପ୍ରସନ୍ନ ନାୟକ ଏବଂ ଶ୍ରୀ ବଳଦେବଜୀଉ ଦେବୋତ୍ତର ସଂସ୍ଥାର ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲାପାଳ ନବକୃଷ୍ଣ ଜେନାଙ୍କ ସମେତ ସେବାୟତ ଅଧିକାରୀ ଓ ବୁଦ୍ଧିଜୀବୀମାନେ ଯୋଗଦେଇ ରଥଯାତ୍ରା ଓ ସମସ୍ତ ନୀତିକାନ୍ତିର ସୁପରିଚାଳନା ନେଇ ଆଲୋଚନା କରିଥିଲେ। ବୈଠକ ପରେ ବିଧାୟକ ଗଣେଶ୍ୱର ବେହେରା କହିଥିଲେ,
1: ସବୁ ଦୃଷ୍ଟିରୁ କିପରି ଏହା ତ୍ରୁଟିଶୂନ୍ୟ ଯାତ୍ରା ହେବ, ସୁରୁଖୁରୁରେ ଠାକୁରଙ୍କ ପହଣ୍ଡି ଠାରୁ ଆରମ୍ଭ କରି ମାନେ ଆଡ଼ପ ବିଜେ ଏବଂ ପୁଣି ଆଡ଼ପ ବିଜର ପହଣ୍ଡି ଠାରୁ ଆରମ୍ଭ କରି ରଥଯାତ୍ରା ଏବଂ ତା ସହିତ ଇଳାଦ୍ରି ବିଜେ ହେବ ଆଲୋଚନା କରାଯାଇଛି। ନିର୍ଦ୍ଦିଷ୍ଟ ଭାବରେ ଦାୟିତ୍ୱ ମଧ୍ୟ ଦିଆଯାଇଛି, ନିର୍ଦ୍ଦିଷ୍ଟ ଭାବରେ ସମୟ ମଧ୍ୟ ନିର୍ଦ୍ଧାରଣ କରାଯାଇଛି, ଶାନ୍ତି ଶୃଙ୍ଖଳା କିପରି ରକ୍ଷା କରାଯାଇପାରିବ, ଭିଡ଼ ନିୟନ୍ତ୍ରଣ କରାଯାଇପାରିବ, ସେଥିରେ ସମସ୍ତେ ଦାୟିତ୍ୱ ନେଇଛନ୍ତି ଏବଂ ସମସ୍ତଙ୍କ ତରଫରୁ ଭକ୍ତମାନଙ୍କୁ ଜନସାଧାରଣଙ୍କୁ ସହଯୋଗ କରିବା ପାଇଁ ଅନୁରୋଧ କରାଯାଇଛି। ଏବଂ ମୋର ବିଶ୍ୱାସ ଏ ବର୍ଷ ତ୍ରୁଟିଶୂନ୍ୟ ଭାବରେ ଏଇ ଯେଉଁ ପବିତ୍ର

0: ରଥଯାତ୍ରା ଓ ସମସ୍ତ ନୀତିକାନ୍ତିର ସୁପରିଚାଳନା ନେଇ ଆଲୋଚନା କରିଥିଲେ। ବୈଠକ ପରେ ବିଧାୟକ ଗଣେଶ୍ୱର ବେହେରା କହିଥିଲେ,
1: ସବୁ ଦୃଷ୍ଟିରୁ କିପରି ଏହା ତ୍ରୁଟିଶୂନ୍ୟ ଯାତ୍ରା ହେବ, ସୁରୁଖୁରୁରେ ଠାକୁରଙ୍କ ପହଣ୍ଡି ଠାରୁ ଆରମ୍ଭ କରି ମାନେ ଆଡ଼ପ ବିଜେ ଏବଂ ପୁଣି ଆଡ଼ପ ବିଜେର ପହଣ୍ଡି ଠାରୁ ଆରମ୍ଭ କରି ରଥଯାତ୍ରା ଏବଂ ତା ସହିତ ଇଳାଦ୍ରୀ ବିଜେ ହେବ ଆଲୋଚନା କରାଯାଇଛି। ନିର୍ଦ୍ଦିଷ୍ଟ ଭାବରେ ଦାୟିତ୍ୱ ମଧ୍ୟ ଦିଆଯାଇଛି, ନିର୍ଦ୍ଦିଷ୍ଟ ଭାବରେ ସମୟ ମଧ୍ୟ ନିର୍ଦ୍ଧାରଣ କରାଯାଇଛି, ଶାନ୍ତି ଶୃଙ୍ଖଳା କିପରି ରକ୍ଷା କରାଯାଇପାରିବ, ଭିଡ଼ ନିୟନ୍ତ୍ରଣ କରାଯାଇପାରିବ, ସେଥିରେ ସମସ୍ତେ ଦାୟିତ୍ୱ ନେଇଛନ୍ତି ଏବଂ ସମସ୍ତଙ୍କ ତରଫରୁ ଭକ୍ତମାନଙ୍କୁ ଜନସାଧାରଣଙ୍କୁ ସହଯୋଗ କରିବା ପାଇଁ ଅନୁରୋଧ କରାଯାଇଛି। ଏବଂ ମୋର ବିଶ୍ୱାସ ଏ ବର୍ଷ ତ୍ରୁଟିଶୂନ୍ୟ ଭାବରେ ଏଇ ଯେଉଁ ପବିତ୍ର ପର୍ବ ଠାକୁରଙ୍କ ରଥଯାତ୍ରା ବା ଘୋଷଯାତ୍ରା ସମାପିତ ହେବ। ଏଥିପାଇଁ ସରକାର ଏ ବର୍ଷ 1 କୋଟି ଟଙ୍କା ଦେଇଛନ୍ତି, ଇଏ ଗୋଟିଏ ଭଲ କଥା। ତେଣୁ ସେ ଟଙ୍କାରେ ନୂଆ କାଠ କିଣାଯାଇ କାମ ଚାଲିଛି, କାମ ସରିଲା ପରେ କେତେ ବ୍ୟୟ ହେଉଛି, କେଉଁ କେଉଁ ବାବଦରେ ବ୍ୟୟ ହେଉଛି ତା ମଧ୍ୟ ପ୍ରକାଶ ପାଇବ। ଆମର ବିଶ୍ୱାସ ଯେ ଏଥର ଯେହେତୁ ନିର୍ମାଣ ଜନିତ ତ୍ରୁଟି ପାଇଁ ସମସ୍ୟା ହେଉଥିଲା, ନିର୍ମାଣ ଜନିତ ତ୍ରୁଟି ରହିବ ନାହିଁ, ସେଥିପାଇଁ ଏଥର IIT ତରଫରୁ ବିଶେଷଜ୍ଞଙ୍କୁ ଡକାଯାଇଥିଲା, ସେ କାଲି ପରିଦର୍ଶନ କରି ତାଙ୍କର ପରାମର୍ଶ ଦେଇଯାଇଛନ୍ତି।
0: ଶ୍ରୀ ବଳଦେବ ଜୀଉ ଦେବୋତ୍ତର ସଂସ୍ଥାର ଅଧ୍ୟକ୍ଷ ଅତିରିକ୍ତ ଜିଲ୍ଲାପାଳ ନବକୃଷ୍ଣ ଜେନା କହିଥିଲେ,
2: ରାଜ୍ୟ ସରକାରଙ୍କର ଅନୁଦାନ ମିଳିଛି, ସେ ଅନୁଦାନକୁ ବ୍ୟବହାର କରି ଏଥର ପ୍ରାୟ 90 ଭାଗ ନୂଆ ପ୍ରସ୍ତୁତ ହୋଇଛି ଏବଂ ଏହି ନୂଆ ରଥ ପରିଚାଳନା କରିବା ପାଇଁ ଆମର ବୈଷୟିକ ପରାମର୍ଶଦାତା ମଧ୍ୟ ଆମକୁ ଆସିକରି IIT ଭୁବନେଶ୍ୱରରୁ ନିରୀକ୍ଷଣ କରିକି ଯାଇଛନ୍ତି। ଭୋଇ ସେବାୟତ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ରଥ ନିର୍ମାଣକାରୀ ଯେଉଁ ଭୋଇ ସେବାୟତ ଅଛନ୍ତି ତାଙ୍କୁ ମଧ୍ୟ ଆମେ ନିମନ୍ତ୍ରଣ କରିଛୁ, ସେମାନେ ମଧ୍ୟ ଆସି ଅନୁଧ୍ୟାନ କରିବେ ରଥ ନିର୍ମାଣ ଯେମିତି କୌଣସି ତ୍ରୁଟି ବିଚ୍ୟୁତି ରହିବ ନାହିଁ ସେ ବାବଦରେ ପରାମର୍ଶ ଦେବେ। ଆଉ ରଥଯାତ୍ରା ସମୟରେ ଯାହା କିଛି ଆବଶ୍ୟକୀୟ କାର୍ଯ୍ୟ ରହିଛି, ସ୍ଥାନ ନିର୍ମାଣ କଥା ହେଉ, ଡ୍ରେନ୍ ସଫା କରିବା କଥା ହେଉ, ଆଲୋକୀକରଣ ବ୍ୟବସ୍ଥା ହେଉ, ଏ ବାବଦରେ ମଧ୍ୟ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା। ବିଭାଗୀୟ ଅଧିକାରୀମାନଙ୍କୁ ମଧ୍ୟ ଏ ବାବଦ ନିର୍ଦ୍ଦେଶ ଦିଆଯାଇଛି ଯେମିତି ଠିକ୍ ସମୟରେ ସେ ତାଙ୍କର କାର୍ଯ୍ୟ ସାରିବେ ଏବଂ ରଥଯାତ୍ରା ସୁରୁଖୁରୁରେ ସମ୍ପନ୍ନ ହେବ।
0: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ରାପଡ଼ା ଗସ୍ତରେ ଆସି ଶ୍ରୀ ବଳଦେବ ଜୀଉ ଓ ମା ଲକ୍ଷ୍ମୀ ମନ୍ଦିରରେ ଦର୍ଶନ କରିଥିଲେ। ମନ୍ଦିରର ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟସ୍ତରରେ ଆବଶ୍ୟକ ପଦକ୍ଷେପ ନେବାକୁ ସେ ପ୍ରୟାସ କରିବେ ବୋଲି କହିଥିଲେ। କେନ୍ଦ୍ରାପଡ଼ା ସଂସ୍କୃତି ଭବନରେ PM କିଷାନ ଉତ୍ସବ ପାଳିତ ହୋଇଛି। ଜିଲ୍ଲାର ପ୍ରାୟ 1,27,000 ଚାଷୀଙ୍କ ବ୍ୟାଙ୍କ ଖାତାକୁ 25 କୋଟି ଟଙ୍କାର ଅଧିକ ସହାୟତା ରାଶି ଡିଜିଟାଲ ମାଧ୍ୟମରେ ଜମା କରାଯାଇଛି। ଏହି ଅବସରରେ କୃଷି ବିଭାଗର ଅଧିକାରୀମାନେ ବିଭିନ୍ନ କୃଷି ଯୋଜନା ଓ ସରକାରୀ ସହାୟତା ସମ୍ପର୍କରେ ଚାଷୀମାନଙ୍କୁ ସଚେତନ କରିଥିଲେ। ଜିଲ୍ଲା ପ୍ରଶାସନ ପକ୍ଷରୁ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମରେ ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରାଯାଇଛି। ବିଧାୟକ ଡକ୍ଟର ଦୁର୍ଗା ପ୍ରସନ୍ନ ନାୟକ, ଜିଲ୍ଲାପାଳ ରଘୁରାମ ଆର୍ ଆୟାର ଓ ଅନ୍ୟାନ୍ୟ ଅଧିକାରୀଙ୍କ ଉପସ୍ଥିତିରେ ଛାତ୍ରଛାତ୍ରୀ ଓ ସାଧାରଣ ଲୋକ ବିଭିନ୍ନ ଯୋଗାଭ୍ୟାସରେ ସାମିଲ ହୋଇଥିଲେ। ନିୟମିତ ଯୋଗାଭ୍ୟାସ ସୁସ୍ଥ ଜୀବନ ପାଇଁ ଅତ୍ୟନ୍ତ ଉପକାରୀ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। କେନ୍ଦ୍ରାପଡ଼ା ସର୍କିଟ୍ ହାଉସ୍ରେ ରାଜ୍ୟ ମହିଳା କମିଶନଙ୍କ କ୍ୟାମ୍ପ କୋର୍ଟ ଅନୁଷ୍ଠିତ ହୋଇଛି। ଅଧ୍ୟକ୍ଷା ଶୋଭନା ମହାନ୍ତିଙ୍କ ନେତୃତ୍ୱରେ ବିବାହ ବିଚ୍ଛେଦ ଯୌତୁକ
3: ବର୍ତ୍ତମାନ ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ। ପ୍ରଚାରିତ ହେଉଛି 103.4 FM ମାଧ୍ୟମରେ।
4: କମ ସୁଧରେ ଲୋନ ଦରକାର ତାବି ଆପ୍ରେ ବସିଲା ଅଜଣା ଆପ୍ଠାରୁ ଦୂରେଇ ରୁହନ୍ତୁ।
5: RBI କହେ
4: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
3: ଶ୍ରୋତାବନ୍ଧୁ, ବର୍ତ୍ତମାନ ପ୍ରଚାର କରୁଛୁ ଆମ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମ କିଷାନ ବାଣୀ। ପ୍ରଯୋଜନା କରିଛନ୍ତି ଦିଲୀପ କୁମାର ନାୟକ ଏବଂ ଉପସ୍ଥାପନ କରିଛନ୍ତି ସୋନାଲି ପଡ଼ିହାରୀ, ପ୍ରକାଶ କୁମାର ରଥ ଏବଂ ରଞ୍ଜନ କୁମାର ମୁଦୁଲି। ଶୁଣନ୍ତୁ କିଷାନ ବାଣୀ।
6: ଏହି କାର୍ଯ୍ୟକ୍ରମର ପ୍ରାୟୋଜକ ହେଉଛନ୍ତି କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ, ଭାରତ ସରକାର।

0: ଧରା।
1: ଆରେ ଆରେ, ଇଏ ରାଜୁଆ ବସି କଣ କୋଠ ଘରେ ମନେ ମନେ ଗୀତ ବୋଲୁଛି? ଭାରି ଖୁସି ଅଛି ବୋଧେ କି କଣ? ଇଏ ହଉ ଦେଖିଆ, ଆଗ କୋଠ ଘର ଭିତରକୁ ଯାଏ। ଇଏ ରାଜୁଆ,
0: ଇଏ ସୋନାଲି ଅପା, ଜୁହାରେ।
1: ହଉ ହଉ ହେଲା ବାପ, ଇଏ କଥା କଣ? ଆଜି ଭାରି ଖୁସି, ମନ ଖୁସିରେ ଗୀତ ବୋଲା ହଉଛି ଜଗାର। କଣ
0: କହିବି କହିବି, ସବୁ କହିବି। ହେଇଟି ସୋନାଲି ଅପା,
1: ହଁ
0: ତମେ ତ ଆସିଲ,
1: ହଁ
0: ଆମେ ତ ଆସିକି ପହଞ୍ଚି ଗଲେ। ଇଏ ଜଗା ନା ଗଲେ କୁଆଡେ?
2: ଯିବେ ଆଉ କୁଆଡେ? ହେଇଟି ବାପା, ତୋ କଥା ସରିନି, ମୁଁ ଆସି ହାଜର। ସବୁ ଶୁଣିଛି, ସେ ଯୋଉ ଅଲାରନାଥଙ୍କ ଗୀତଟି ବୋଲୁଥିଲୁ ବାପା, ଅତି ଭାବପୂର୍ଣ୍ଣ। କଣ କରିବା, ଇଏ ତ ମହାପ୍ରଭୁଙ୍କର ହଉଛି ଅନବସର ସମୟ, ଆଉ ମହାପ୍ରଭୁଙ୍କର ଯୋଉ ନୀତି, ସିଏ ଅଣସର ଘର ଭିତରେ ଶ୍ରୀମନ୍ଦିରରେ ଚାଲିଛି, ଆଉ ସବୁ ଭକ୍ତଙ୍କର ଭିଡ଼ ଅଲାରନାଥରେ।
1: ଇଏ ଜଗାନା, ଏଠି ଆଗେ ଓଳି କି ହଉଛି?
0: ଜଗାନା ଜୁହାରେ।
2: ହଉ ହଉ,
0: ହେଇଟି ସୋନାଲି ଅପା, ବୁଝିପାରିଲ ତ? ମହାପ୍ରଭୁଙ୍କର ଏବେ ଗୁପ୍ତ ନୀତି, ଏବେ ଅଣସର ଘର ଚାଲିଛି, ସେଥିପାଇଁ ଏବେ ମହାପ୍ରଭୁ ଶ୍ରୀ ଜଗନ୍ନାଥ। ହେଇଟି ସୋନାଲି ଅପା, ଜଗାନା, ଆମର ମହାପ୍ରଭୁ ଶ୍ରୀ ଜଗନ୍ନାଥ ଏବେ ଅନବସର ଘର, ସେଥିପାଇଁ ମହାପ୍ରଭୁ ଶ୍ରୀ ଅଲାରନାଥଙ୍କ ରୂପରେ ଦର୍ଶନ ଦେଇ ଭକ୍ତମାନଙ୍କୁ କେତେ ମନବାଂଛା ପୂର୍ଣ୍ଣ କରୁଛନ୍ତି କହିଲ?
2: ସତ କଥା,
1: ଇଏ ସତ କଥା କହିଲ ଜଗାନା ଆଉ ରାଜୁଆ। ଇଏ ଯାହା ହଉ, ଆମର ମହାପ୍ରଭୁଙ୍କର ଦର୍ଶନ ମଧ୍ୟ କଲେ ଭଲ। ଆଚ୍ଛା, ସମସ୍ତେ କଲଣି ନା ନାହିଁ ଅଲାରନାଥ ଯାଇକି ମହାପ୍ରଭୁଙ୍କ ଦର୍ଶନ?
0: ଜଗାନା, ସେତକ କଣ ଆଉ ଡେରି ଅଛି?
2: ସେ କଥା କେମିତି ଡେରି ହବ, ଯେତେବେଳେ ମହାପ୍ରଭୁ ଜଗନ୍ନାଥ ରହିଗଲେ ଗୁପ୍ତ ନୀତି ଭିତରେ, ଆମେ ତ ଅଲାରନାଥଙ୍କୁ ନିଶ୍ଚିତ ଭାବରେ ଦର୍ଶନ କରିକିରି ମହାପ୍ରଭୁଙ୍କ କୃପା ପାଉଛେ ନା?
1: ଠିକ କଥା କହିଲ ଜଗାନା।
0: ହେଇଟି ଜଗାନା, ଆମର ଭାରତ ହେଲା କୃଷି ପ୍ରଧାନ ଦେଶ, ଆମେ ସମସ୍ତେ ଚାଷବାସ କରୁଛେ।
2: ନିଶ୍ଚିତ।
0: ହେଇଟି ସୋନାଲି ଅପା, ଚାଷବାସ କରୁଛ ନା ନାଇଁ ଯେ?
1: ହଁ ବା,
0: ଆମେ ହେଲେ ଚାଷୀ ବନ୍ଦିଆ ଲୋକ।
2: ନିଶ୍ଚିତ।
0: ଆମେ ଚାଷବାସ କରିକି ପେଟ ପୋଷିବା ସହିତ ଆମେ ପୁଣି ନିଜର ସୁରକ୍ଷା କରିବା ପାଇଁ ଗଛ ଲତାର ଯତ୍ନ ନବା ନା ନବାନି?
2: ନିଶ୍ଚିତ ଭାବରେ।
1: ଇଏ ହେଇଟି ଜଗାନା ଆଉ ରାଜୁଆ, ଇଏ ଯୋଉ କଥାଟିଏ ରାଜୁଆ କହିଲା, ଆମେ ଛୁଆଠୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତେ ଯଦି ଛୋଟ ଛୋଟ ଚାରା ବୃକ୍ଷ ଲଗେଇବା, ନିଶ୍ଚିତ ଭାବରେ ଆମ ପାଇଁ ଏବଂ ଆମ ଭବିଷ୍ୟତ ପିଢ଼ିଙ୍କ ପାଇଁ ଏହା ଅତ୍ୟନ୍ତ ଉପକାରୀ ଅଟେ।
2: ନିଶ୍ଚିତ ଭାବରେ, ବିଶେଷ ଭାବରେ ସୋନାଲି ମା, ରାଜୁଆ, ଏବେ ଚାଲିଛି ବନ ମହୋତ୍ସବ ସପ୍ତାହ, ତେଣୁ ଆମ ସମସ୍ତଙ୍କର ଗୁରୁ ଦାୟିତ୍ୱ ହଉଛି ଅଧିକ ପରିମାଣରେ ଗଛ ଲଗେଇବା, ଜଙ୍ଗଲ ସୃଷ୍ଟି କରିବା, ଆମର ପରିପାର୍ଶ୍ୱକୁ ସବୁଜିମାରେ ଭରିଦବା।
1: ଠିକ କଥା କହିଲେ ଜଗାନା। ତେବେ ଇଏ ରାଜୁଆ,
0: ଆଜ୍ଞା,
1: ଏଥିପାଇଁ ମଧ୍ୟ ଆମର ସରକାରଙ୍କ ତରଫରୁ ସବୁ ଭାଇ ଭଉଣୀ ମାନଙ୍କୁ ତାଲିମ ଦିଆଯାଉଛି କି ନାହିଁ କହିଲ?
0: ସମସ୍ତଙ୍କୁ ତାଲିମ ଦିଆଯାଉଛି ଜଗାନା। ଆମର ଯେତେ ସବୁ ଚାଷୀ ଭାଇ ଭଉଣୀ ହୁଅନ୍ତୁ କି ଅନ୍ୟ ଭାଇ ଭଉଣୀ ମାନେ, ସମସ୍ତେ ଯଦି ବୃକ୍ଷରୋପଣ କରିବା, ପରିବେଶକୁ ସୁସ୍ଥ ରଖିବା, ଆମେ ମଧ୍ୟ ଶୁଦ୍ଧ ଅମ୍ଳଜାନ ପାଇବା, ଭଲ ଭାବରେ ସ୍ୱାସ୍ଥ୍ୟ ରହିଲେ ସିନା ଆମେ ଚାଷବାସ କରିକି ଆଗକୁ ଯିବା।
1: କିନ୍ତୁ ଏଇଠି ମୋର ଗୋଟିଏ କଥା ମନେ ପଡୁଛି, ଇଏ ଜଗାନା ଆଉ ରାଜୁଆ, ଆମେ ସିନା କହିଦଉଛେ, କିନ୍ତୁ ଆମର ପ୍ରତ୍ୟେକଟି ଭାଇ ଭଉଣୀ ମାନେ ଯଦି ସଚେତନ ହେଇକି ତାକୁ ସବୁ କାର୍ଯ୍ୟରେ ଲଗାନ୍ତେ, ତାହା ସମସ୍ତଙ୍କ ପାଇଁ ଅତ୍ୟନ୍ତ ଖୁସିର ଦିନ। ଆଉ ଆମେ ଯୋଉ ସପ୍ତାହଟି ପାଳନ କରୁଛେ ବା ସମସ୍ତଙ୍କୁ ସଚେତନ କରଉଛେ, ଛୋଟଠୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ଯଦି ପ୍ରତ୍ୟେକ ଦିନ ଛୋଟ ଛୋଟ ବୃକ୍ଷଟିଏ ଲଗେଇବେ, ତେବେ ନିଶ୍ଚିତ ଭାବରେ ଆମେ ଖୁସିରେ ରହିପାରିବା ଏବଂ ଯାହା ରାଜୁଆ କିଛି ସମୟ ପୂର୍ବରୁ କହିଲା ଯେ ଶୁଦ୍ଧ ଅମ୍ଳଜାନ ମଧ୍ୟ ପାଇପାରିବା, ଏଇଟା ପ୍ରକୃତରେ ସତ କଥା।
2: ନିଶ୍ଚିତ
0: ଜଗାନା, ସଂଯୋଗ ସମୟ ଏମିତି ଖାଲି କଥା।

0: ଆଉଥିବା ସୋନାଲି ଅପା,
1: ହଁ
0: କଣ ଆଉ ଆଗକୁ କିଛି ଅଛି ନା ନାହିଁ ଯେ?
1: କଣ ଯେ, ଇଏ ଜଗନ୍ନାଥଙ୍କର ଗୋଟିଏ ଭଜନଟିଏ ଶୁଣିବା, ମନକୁ ପବିତ୍ର କରିବା। ହଉ ତାହେଲେ ତମେ ମାନେ ଶୁଣ, ମୁଁ ଏଥର ଶୁଣଉଛି।
0: ହଉ
2: ହେଇଟି ଶୁଣୁଛ, ପୁରୀ ଆଉ କେତେ ବାଟ ମ।

0: ଜଗନ୍ନା
1: ହଁ
0: ଆଉ ସଞ୍ଜ ବୁଡ଼େ ଘୁମାଓନି?
1: ନାଇଁ, ଭକ୍ତି ଭାବ ଭିତରେ ବୁଡ଼ି ଯାଇଥିଲି ପ୍ରଭୁ ଅଲାରନାଥ ଏବେ ତ ଅଲାରନାଥରେ ଦର୍ଶନ ଦଉଛନ୍ତି, ଆଉ ଏଇ ସମୟରେ ଗୋଟେ ଭକ୍ତି ଗୀତ କାନରେ ବାଜିଲା, ଟିକେ ମନଟା ହାଲୁକା ହେଲା, ପୁଣି ଆମେ ଚାଷବାସ କଥାକୁ ଯିବା।
2: ଇଏ ଜଗନ୍ନା ଆଉ ରାଜୁଆ, ଆମେ ଯୋଉ ଚାଷବାସ କଥା ଟିକେ କହିଲେ, ମାନେ ଆମର ଜଗନ୍ନା ଯୋଉ ଚାଷବାସ କଥା କହିଲେ, ପ୍ରତ୍ୟେକ ସମୟରେ ଆମେ କିଛି ନା କିଛି ଚାଷ କରୁଥାଏ ବର୍ଷକ ବାର ମାସ ଭିତରେ। ଆଜିକାଲି କଣ ହଉଛି, ପ୍ରତି ମାସରେ ମଧ୍ୟ ଆମର ଚାଷୀ ଭାଇ ଭଉଣୀ ମାନେ ଚାଷ କାମ କରୁଛନ୍ତି। ଯେମିତି କୋଉ ମାସରେ କଣ ଚାଷ କଲେ ଆମେ ଚାଷରେ ଆଗେଇ ପାରିବା, ଏବଂ ଆମର ବିଭିନ୍ନ ପ୍ରକାର ଚାଷ ଯୋଉଟା କି ପୂର୍ବରୁ ଚାଷୀ ଭାଇ ଭଉଣୀ ମାନେ କରିଥିବେ, ଏଇ ମାସ ଅର୍ଥାତ ଏଇଟା ଆମର ଜୁଲାଇ ମାସ ଚାଲିଛି, ଏଇ ଜୁଲାଇ ମାସରେ କେମିତି ତାର ସମାଧାନ ହେଇପାରିବ, କିମ୍ବା ଯଦି କିଛି ଆମେ ପନିପରିବା ଲଗେଇଥିବା ତାର ଅମଳ ସମୟ ଆସିଯାଇଥିବ, ତାର କେମିତି ସମାଧାନ କରିବା, ଆଜି ଏ ବିଷୟରେ ଅଧିକ ଆଲୋଚନା କରିବା, ଅର୍ଥାତ ଏ ମାସର ଚାଷବାସ।
1: ବାପା ରାଜୁଆ,
0: ଆଜ୍ଞା,
1: ଆମେ ତ ମାସ ଅନୁସାରେ ଋତୁ ଅନୁସାରେ ଚାଷବାସ କରୁଥାଇ, ତେଣୁ ଆମେ ଜାଣିଯିବା ଯେ ଏ ମାସରେ ଆମେ କଣ ଚାଷ କରିବା, ଶୁଣିବା।
0: ହଉ,
2: ତାହେଲେ ମୁଁ ଆମର ବିଶେଷଜ୍ଞ ମହାଶୟଙ୍କ ସହିତ ଏ ବିଷୟରେ ଅଧିକ ଆଲୋଚନା କରୁଛି, ତେମେ ଦି ଜଣ ଶୁଣ, ଆଉ ଆମର ଅନ୍ୟ ଚାଷୀ ଭାଇ ଭଉଣୀ ମାନେ ମଧ୍ୟ ଶୁଣନ୍ତୁ।
0: ହଉ, ଶୁଣିବା।
2: ତେବେ ଶ୍ରୋତା ବନ୍ଧୁ, ଆଜି ଆମର ଆଲୋଚନାର ବିଷୟବସ୍ତୁଟି ରହିଛି ଏ ମାସର ଚାଷବାସ। ତେବେ ଏ ସମ୍ପର୍କରେ ଆଜି ଆମେ ଅଧିକ ଆଲୋଚନା କରିବା, ଆଉ ଆଲୋଚନା କରିବା ପାଇଁ ଆମ ସହିତ ଷ୍ଟୁଡିଓରେ ଉପସ୍ଥିତ ରହିଛନ୍ତି ଡକ୍ଟର ଶୁଭମ ଆଚାର୍ଯ୍ୟ, ସହକାରୀ ପ୍ରାଧ୍ୟାପକ, କ୍ଷେତ୍ର ବିଜ୍ଞାନ ବିଭାଗ, ସୋଆ ଭୁବନେଶ୍ୱର। ତେବେ ଚାଲନ୍ତୁ ସାର୍ଙ୍କୁ ସ୍ୱାଗତ କରିବା ଆମର ଏହି କାର୍ଯ୍ୟକ୍ରମକୁ। ସାର୍ ନମସ୍କାର।
3: ନମସ୍କାର, ଧନ୍ୟବାଦ।
2: ତେବେ ଆପଣଙ୍କୁ ଆମର କିଷାନବାଣୀ କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛି। ଆଜି ଆମର ଯାହା ଆଲୋଚନାର ବିଷୟବସ୍ତୁଟି ରହିଛି ଯେ ଏ ମାସର ଚାଷବାସ, ଅର୍ଥାତ ଜୁଲାଇ ମାସର ଚାଷବାସ। ଆମର ଚାଷୀ ଭାଇ ଭଉଣୀ ମାନେ ଯେଉଁମାନେ ପୂର୍ବରୁ ଚାଷ କରିଥିବେ, ତାର ଯତ୍ନ କିଭଳି ଭାବରେ ନେଇପାରିବେ, ବା ଆଗକୁ କଣ କରିପାରିବେ, ଯୋଉ ଚାଷଟା କି ତାଙ୍କୁ ଲାଭାନ୍ୱିତ କରିବ, ତା ସହିତ ଆମେ କହିପାରିବା ଯେ ହରଡ଼ ଡାଲିର ଯତ୍ନ କିଭଳି ଭାବରେ ନେବେ, ଚିନାବାଦାମ ଫସଲ ହଉ, ପନିପରିବା ଚାଷ ହଉ, ଗୋପାଳନ କ୍ଷେତ୍ରରେ ମଧ୍ୟ ହଉ, ଏଇ ଜୁଲାଇ ମାସରେ କିଭଳି ଭାବରେ ସେମାନେ ଭଲ ଭାବରେ ଚାଷ କରିକି ଆଗକୁ ଯାଇପାରିବେ। ଆଉ ଖାସ କରିକି ଆମେ ଯଦି ଦେଖିବା ଯେ ବର୍ତ୍ତମାନ ତ ବର୍ଷା ମଧ୍ୟ ହଉଛି, ବର୍ଷା ସମୟରେ ଅଧିକ ମାତ୍ରାରେ ଯତ୍ନର ଆବଶ୍ୟକ ରହିଛି, ତେବେ ଏଇଠି ମୋର ସାର୍ ପ୍ରଶ୍ନ ରହିବ ଯେ ଏଲିନୋ ପ୍ରଭାବରେ ଜୁଲାଇ ମାସରେ ଚାଷର ପରିସ୍ଥିତି କେମିତି କଣ ରହିଛି, ଯୋଉଟା କି ଆପଣ କହିଲେ ଆମର ଅନ୍ୟ ଚାଷୀ ଭାଇ ଭଉଣୀ ମାନେ ଠିକ ଭାବରେ ବୁଝିପାରିବେ।
3: ଆଜ୍ଞା, ଆପଣ ଏ ଯୋଉ ଶବ୍ଦଟି କହିଲେ ଏଲିନୋ, ଯାହାକି ବର୍ତ୍ତମାନ ସମୟରେ ବହୁଳ ପରିମାଣରେ ତାହା ବିଷୟରେ ଆଲୋଚନା କରାଯାଉଛି, କାହିଁକି ନା ଏହା ଏକ ସାମୁଦ୍ରିକ ପ୍ରକ୍ରିୟା ଏବଂ ଯାହାଦ୍ୱାରା ଆମର ଭାରତ ତଥା ଅନ୍ୟାନ୍ୟ ଦେଶମାନଙ୍କରେ ପାଣିପାଗର ଯେଉଁ ଆମର ଆକଳନ ନିର୍ଭର କରେ, ଏବଂ ଏହି ପ୍ରକ୍ରିୟାଟି ଯେଉଁ ଏଲିନୋ ପ୍ରକ୍ରିୟାଟି ହେଉଛି ଯାହାଦ୍ୱାରା କି ଆମେ ଅଧିକ ତାପମାତ୍ରା ପାଇବା ଏବଂ କମ୍ ବର୍ଷା ପାଇବା, ଯାହାକି ଆମେ ଗତ ଜୁନ୍ ମାସରେ ପରିଲକ୍ଷିତ କରିଛେ ଯେ ଚାଷୀ ଭାଇ ଭଉଣୀମାନେ ବହୁତ ସମୟ ଧରି ଅପେକ୍ଷା କରିଥିଲେ ଯେ କେତେବେଳେ ଧାନ ଚାଷ ପାଇଁ ପାଣି ଟିକେ ପାଇବେ ଏବଂ ଧାନ ଚାଷର ଯେଉଁ ଆମର ତାର ନର୍ସରୀ ତିଆରି କରିବେ, କିନ୍ତୁ ତାହା ସେମାନେ ପାଇପାରିଲେ ନାହିଁ, ଯେଉଁଥିପାଇଁ କି ଆମେ ଦେଖୁଛେ ବହୁତ ଜାଗାରେ ଯେ ଏବେ ଯାଏଁ ଧାନର ରୁଆ କାମ ଆରମ୍ଭ ହୋଇନାହିଁ। ତେଣୁ ଏହିସବୁ ଦିଗକୁ ଆଖି ଆଗରେ ରଖି ଆମେ ଚାଷୀ ଭାଇ ଭଉଣୀମାନଙ୍କୁ କହିବା ଯେ କେବଳ ଧାନ ଉପରେ ନିର୍ଭର ନ ହେଇ ଆମେ ଦିନକୁ ଦିନ ଯେଉଁ ପାଣିପାଗର ପରିବର୍ତ୍ତନ ପରିସ୍ଥିତି ଆମେ ପରିଲକ୍ଷିତ କରୁଛେ, ତାହାକୁ କିଭଳି ସେମାନେ ସମ୍ମୁଖୀନ କରିବେ। କେବଳ ଧାନ ଚାଷ ଉପରେ ନିର୍ଭର ନ କରି ଅନ୍ୟାନ୍ୟ ଅଣଧାନ ଜାତୀୟ ଫସଲ, ଯଥା ଆମର କିଛି ଡାଲି ଜାତୀୟ ଫସଲ, ଯଥା ମୁଗ, ବିରି, ହରଡ଼, ଏବଂ ବର୍ତ୍ତମାନ ସମୟରେ ଆମେ ଦେଖୁଛେ ମାଣ୍ଡିଆ ଚାଷ ମଧ୍ୟ କିଛିଟା ଜିଲ୍ଲାରେ ଆମ ଓଡ଼ିଶାରେ ଆମେ ଦେଖିବାକୁ ପାଉଛେ, ଏବଂ ତା ସହିତ କିଛି ଲାଭଦାୟକ ପନିପରିବା ଚାଷ ମଧ୍ୟ ଚାଷୀ ଭାଇ ଭଉଣୀମାନେ କରିବେ, ଯେହେତୁ ଆମେ ଏଇ ଯେଉଁ ଜୁନ୍ ମାସ ଗଲା ପରେ ଏବେ ଦେଖୁଛେ ଯେ ଆମର ପୂର୍ବବଙ୍ଗ

0: ଉପସାଗରରେ ଗୋଟେ ଘୂର୍ଣ୍ଣିବଳୟ ବା ଯେଉଁ ଲଘୁଚାପ ସୃଷ୍ଟି ହୋଇ ପ୍ରତିଦିନ କିଛି ନା କିଛି ପରିମାଣର ବର୍ଷା ଆମେ ପାଇପାରୁଛେ, ଯେଉଁଥିପାଇଁ କି ଏହି ଯେଉଁ ଆମର ଚାଷୀ ଭାଇ ଭଉଣୀମାନେ ଅପେକ୍ଷା କରିଥିଲେ ଯେ କେବେ ଧାନଟିକୁ ରୋଇବେ ଏବଂ ଅନ୍ୟାନ୍ୟ ଚାଷବାସ କାମ କେବେ ଆରମ୍ଭ କରିବେ ତାହା ଆମେ ଆଲୋଚନା କରିବା, ଏବଂ ତା ସହିତ ଏ ଯେଉଁ ପାଣିପାଗର ପ୍ରତିକୂଳ ପରିସ୍ଥିତି ସୃଷ୍ଟି ହେଉଛି ତାକୁ କିଭଳି ସେମାନେ ସମ୍ମୁଖୀନ କରିବେ, ଏବଂ
1: ଆଜ୍ଞା
0: ତାକୁ କିଛି ଅଲଗା ଚାଷବାସ ଯଥା ଛତୁ ଚାଷ କହିପାରିବା, କିମ୍ବା ଏ ଯେଉଁ ଛେଳି ଚାଷ, କିମ୍ବା କିଛି ଗୋପାଳନ ପ୍ରକ୍ରିୟା ମାଧ୍ୟମରେ ସେମାନେ ଅଧିକ ଲାଭାନ୍ୱିତ କୃଷିକୁ ଆପଣାଇ ପାରିବେ।
1: ଆଚ୍ଛା, ତେବେ ସାର୍ ଆମର ଚାଷୀ ଭାଇ ଭଉଣୀ ମାନେ ଧାନର କିପରି ଯତ୍ନ ନେବେ ଏଇ ମାସରେ ଖାସ କରିକି?
0: ଆଜ୍ଞା, ଆମେ ଦେଖିଲେ ଯେ ବର୍ଷା ବର୍ତ୍ତମାନ ଆରମ୍ଭ ହୋଇଯାଇଛି ଏବଂ ଧାନଟି ବର୍ତ୍ତମାନ ତାହା ତଳି ପକାଇବାର ସମୟ ପହଞ୍ଚି ଯାଇଛି, ଏବଂ ଏହି ତଳି ପକାଇବା ପାଇଁ ଚାଷୀ ଭାଇ ଭଉଣୀ ମାନେ କ'ଣ କରିବେ ନା, ଯେଉଁ ଜାଗାରେ ଆମର ପାଣିର ପରିମାଣ, ଯେଉଁ ଆମର ଜଳସେଚନର ସୁବିଧା ଥିବ ସେହି ଜାଗାରେ ହିଁ ସେମାନେ ଯେଉଁ ତାଙ୍କର ନର୍ସରୀଟିକୁ ପ୍ରିପାରେସନ୍ କରିବେ, ଏବଂ ଏହି ନର୍ସରୀଟିକୁ ପ୍ରିପାରେସନ୍ କରିବା ପାଇଁ ତାଙ୍କର ଆକାର ରହିବ ଯେ ଗୋଟେ ତାର ଲମ୍ବା ରହିବ 1.5 ମିଟର, 1.5 ମିଟର ଲମ୍ବା, ଆଉ ତାର ଉଚ୍ଚତା ରହିବ 10 ସେଣ୍ଟିମିଟର, ଯାହାଦ୍ୱାରା କି ଆମେ ଯେତେ ପରିମାଣର ଜଳ ତା ଭିତରେ ଦବା ସେଇ ନର୍ସରୀ ଭିତରେ ତାହା ଗଛକୁ ଯୋଗାଇବା ସହିତ କିଛି ଯଦି ବଳକା ପରିମାଣର ପାଣି ରହିଗଲା ତାହା ସେ ବିଲ ଭିତରେ ନଜମି ବାହାରକୁ ବାହାରି ପାରିବ, ବା କହିପାରିବା ଯେହେତୁ ବର୍ଷାର ପରିମାଣ ବଢିଛି ତେଣୁ ଏହି ନର୍ସରୀଟିକୁ ତିଆରି କରିବେ, ତା ସହିତ ଏ ଯେଉଁ ଚାରାଟିକୁ ବେଶି ପାଣିରେ ନ ବୁଡ଼େଇ ବଳକା ପରିମାଣର ଜଳଟିକୁ ବାହାରକୁ କାଢ଼ିବା ପ୍ରତି ସେମାନେ ଧ୍ୟାନ ଦେବା ଉଚିତ, ଏବଂ ଯେତେବେଳେ ତାହା ଗଜା ହୋଇଯିବ ମଞ୍ଜିଟି ଯେଉଁ ନର୍ସରୀ ଯେଉଁ ଚାରା ରହିବା ପାଇଁ ଗଜା ହୋଇଗଲା ପରେ ତାର ପରିମାଣ ରହୁଛି 40-50 ଗ୍ରାମ ପର୍ ମିଟର ସ୍କୋୟାର, ଯେଉଁ ନର୍ସରୀର ସାଇଜଟା, ସେଠି ସେମାନେ ଏହି ଧାନଟିକୁ ନର୍ସରୀ ଆକାରରେ ରୋଇପାରିବେ, ଏବଂ ତାହାର 40-45 ଦିନ ପରେ ଯେତେବେଳେ ଗଛଟି ତାର ଗଜା ଉଠି ଗୋଟେ କିମ୍ବା 2 ପତ୍ର ବିଶିଷ୍ଟ ହୋଇଯାଇଥିବ ତାକୁ ନେଇ ସେମାନେ ମୁଖ୍ୟ ଜମିରେ ତାକୁ ଯେଉଁ ଆମର କହୁଛେ ଟ୍ରାନ୍ସପ୍ଲାଣ୍ଟିଂ ବା ରୋପଣ କରିପାରିବେ।
1: ଆଚ୍ଛା, ତେବେ ସାର୍ ଇଏ ତ ଆପଣ ଧାନ ଚାଷର ଯତ୍ନ କଥା କହିଲେ, ତେବେ ହରଡ଼ ଡାଲି ତାର ଯତ୍ନ କିଭଳି ଭାବରେ ନେଇପାରିବେ?
0: ଆଜ୍ଞା, ଆମେ ଯାହା କହିଲେ ଯେ କେବଳ ଧାନ ଉପରେ ନିର୍ଭର ନ କରି କିଛି ଅଣଧାନ ଜାତୀୟ ଫସଲ ମଧ୍ୟ ଚାଷୀ ଭାଇ ଭଉଣୀ ମାନେ କରିବା ଉଚିତ, ଯେମିତି ଆମେ କହୁଛେ ଏ ଯେଉଁ ତୈଳବୀଜ ଜାତୀୟ ଫସଲ ବା ଡାଲି ଜାତୀୟ ଫସଲ ଯଥା ହରଡ଼ ବହୁଳ ପରିମାଣରେ ଆମ ଉପକୂଳବର୍ତ୍ତୀ ଅଞ୍ଚଳମାନଙ୍କରେ ଆମେ ଚାଷୀ ଭାଇ ଭଉଣୀ ମାନେ କରୁଛନ୍ତି, ତାହାକୁ ସେମାନେ କେମିତି କରିବେ ନା ଯେଉଁ ଆମର ଧାନ ସହିତ ମଧ୍ୟ ତାକୁ ଆମେ ଉପଦେଶ ଦେଇପାରିବା ଯେ ଯେଉଁ ମିଶ୍ରିତ କୃଷି, କାହିଁକି ନା ଯେହେତୁ ବର୍ତ୍ତମାନ ସମୟରେ ପାଣିର ପରିମାଣ ଅଧିକା ଆମେ ହଠାତ୍ କିନା ପାଇଛେ, ତେଣୁ ସେଇ ପାଣିଟିକୁ ନଷ୍ଟ ନ କରି ଧାନ ଚାଷ କରିବା ସହିତ ଏହି ହରଡ଼ ଚାଷକୁ ମଧ୍ୟ ଏକା ସାଙ୍ଗରେ ଗୋଟେ ଜମି ଭିତରେ ସେମାନେ କରିପାରିବେ, ଏବଂ ଆମ ଉପକୂଳବର୍ତ୍ତୀ ଅଞ୍ଚଳମାନଙ୍କ ପାଇଁ କେଉଁ କେଉଁ କିସମ ମାନ ରହିଛି ଯାହା ଆମେ ଚାଷୀ ଭାଇ ଭଉଣୀ ମାନଙ୍କୁ ଉପଦେଶ ଦେଇପାରିବା, ଯଥା କହିପାରିବା ଯେ ଅଛି ଆମର BRG5 କିମ୍ବା ଟି ଅରହର, ଏହିସବୁ କିସମ ମାନ ଯୋଉଟାକି 70-80 ଦିନ ଭିତରେ ଅମଳ ଦେଇପାରିବ, ଏବଂ ଯଦି କୌଣସି ଜାଗାରେ ପାଣିର ପରିମାଣ ଆଉ ଟିକେ ଅଧିକା ରହିପାରୁଛି ବା ଜଳ ନିଷ୍କାସନ ଟିକେ କମ୍ ହେଉଛି ସେହି ଜାଗାରେ ଟିକେ ଆଉ ଟିକେ ଅଧିକା ଡ୍ୟୁରେସନର କିସମ ମାନ ନେଇପାରିବେ, ଯାହାକି 100 ଦିନ ପାଖାପାଖି ହେଲେ ତାହା ଅମଳ ହୋଇପାରିବ, ଏବଂ ସେହି କିସମ ମାନ ହେଉଛି ପାର୍ବତୀ, ଆଶା, ଲକ୍ଷ୍ମଣ, ମାରୁତି, ଏହିସବୁ କିସମ ମାନ ସାଧାରଣତଃ ଆମ ଉପକୂଳବର୍ତ୍ତୀ ଅଞ୍ଚଳର ଚାଷୀମାନଙ୍କୁ ଆମେ ହରଡ଼ ଚାଷରେ ଉପଦେଶ ଦେଇପାରିବୁ।
1: ଆଚ୍ଛା, ତେବେ ସାର୍ ଆପଣ ତ ହରଡ଼ ଡାଲି କଥା କହିଲେ, କିନ୍ତୁ ୟା ପୂର୍ବରୁ ଯୋଉ କହୁଥିଲେ ଯେ ମୁଗ ଡାଲି ହଉ ବିରି ଡାଲି ହଉ ଏସବୁର ଯତ୍ନ କିଭଳି ଭାବରେ ନବା ଦରକାର, ନା ହରଡ଼ ଡାଲି ଭଳିଆ ହିଁ ନବା ଦରକାର?
0: ନାଇଁ, ସାଧାରଣତଃ ଆମେ ଦେଖିଛେ ଏହି ଉପକୂଳବର୍ତ୍ତୀ ଅଞ୍ଚଳ ମାନଙ୍କରେ ଯେ ଯୋଉ ଖରିଫ ଧାନଟିକୁ ଅମଳ କରିସାରିବା ପରେ ସେମାନେ ମୁଗ ବିରିଟିକୁ ଚାଷ କରନ୍ତି, କାହିଁକି ନା ଏଇ ଯୋଉ ଖରିଫ ଋତୁରେ ଆମେ ଯାହା ପାଣି ପାଇଥିବା ତାହାକୁ କିଭଳି ଭାବରେ ଅପଚୟ ନ କରି ତାକୁ କିଭଳି ଭାବରେ ଉପଯୋଗ କରିପାରିବା ସେଇ ଦିଗ ପ୍ରତି ଧ୍ୟାନ ଦେଇ ଯଥା ଆମର ଏଇ ମୁଗ ବିରି ଚାଷ ମଧ୍ୟ ଆମେ ଖରିଫ ଧାନ ଅମଳ ପରେ କରିପାରିବା।
1: ଆଚ୍ଛା, ତେବେ ସାର୍ ଏଠି ଆଉ ଗୋଟେ ମୋର ପ୍ରଶ୍ନ ରହିବ ଯେ ଆଖୁ ଫସଲ ଆମ ଉପକୂଳବର୍ତ୍ତୀ ଅଞ୍ଚଳରେ ଯୋଉମାନେ କରୁଥିବେ ବା ଆମ ଚାଷୀ ଭାଇ ଭଉଣୀ ମାନେ ଚାଷ କରୁଥିବେ ତାର ଯତ୍ନ କିଭଳି ଭାବରେ ନବା ଦରକାର?
0: ଏଇ ଆଖୁ ଫସଲଟି ସାଧାରଣତଃ ଜୁନ ମାସରେ ସେମାନେ ତାକୁ ଲଗେଇ ଦେଇଥିବେ, ଯାହାକି ଏହି ଜୁଲାଇ ମାସରେ ତାର ଯୋଉ କହୁଛେ ଆମେ ଗ୍ରୋଥ ଷ୍ଟେଜଟା ଯୋଉଟା ଭେଜିଟେଟିଭ ଷ୍ଟେଜରେ ଥିବ, ଯେଉଁ ସମୟରେ କି ତାର ଯେଉଁ ଚେର ବିଭିନ୍ନ ପ୍ରକାର କାଣ୍ଡ ତାର ବୃଦ୍ଧି ପାଉଥିବ, ଏବଂ ଏହି ସମୟରେ ଯେହେତୁ କାଣ୍ଡର ପରିମାଣ ବୃଦ୍ଧି ପାଉଥିବ ତେଣୁ କାଣ୍ଡ ବିନ୍ଧା ପୋକ ଲାଗିବାର ବହୁତ ସମ୍ଭାବନା ରହିଛି, ତେଣୁ ସେହି ଦିଗ ପ୍ରତି ଧ୍ୟାନ ଦେଇ ଚାଷୀ ଭାଇ ଭଉଣୀମାନେ କ'ଣ କରିବେ ନା, ଯେଉଁଟା ଯଦି କିଛି କୌଣସି ଜାଗାରେ କାଣ୍ଡ ବିନ୍ଧା ପୋକର ଇନଫେକ୍ସନ୍ ହେଇଥିବ ତାକୁ କାଢ଼ିଦେବେ, କିମ୍ବା ଯଦି କୌଣସି ଜାଗାରେ ଯେଉଁ ବହୁତ ଲେଟ୍ରେ ଯେଉଁ କାଣ୍ଡଟା ଆସୁଥିବ ବା ଶେଷ କାଣ୍ଡଟିକୁ ତାକୁ ମଧ୍ୟ କାଢ଼ିଦେବା ଉଚିତ, ଯାହାଦ୍ୱାରା କି ଆଖୁ ଫସଲଟିକୁ ଆମେ ଏହି ଯେଉଁ ପୋକ ଆକ୍ରମଣ ଦିଗରୁ

0: ବଞ୍ଚାଇ ପାରିବା।
1: ଆଚ୍ଛା, ତେବେ ଆମେ ଏଇଠି କହିପାରିବା ଯେ ସମସ୍ୟା ଅଛି ମାନେ ନିଶ୍ଚିତ ଭାବରେ ସମାଧାନ ମଧ୍ୟ ଅଛି। ତେବେ ଯାହା ବି ରୋଗ ପୋକ ସମସ୍ୟା ଦେଖାଯାଉଛି, ବିଶେଷଜ୍ଞଙ୍କର ପରାମର୍ଶ ନେଇକି ଯଦି ଚାଷୀ ଭାଇ ଭଉଣୀ ମାନେ ଏହାକୁ ସମାଧାନ କରନ୍ତେ, ନିଶ୍ଚିତ ଭାବରେ ଚାଷରେ ମଧ୍ୟ ସେମାନେ ବେଶ ଆଗକୁ ଆସିପାରିବେ ଏବଂ ଭଲ ଲାଭ ମଧ୍ୟ ପାଇପାରିବେ। ତେବେ ସାର୍, ଏଇଠି ଆମେ ଗୋଟେ ଜିନିଷ କହିପାରିବା ଯେ ଆମର ଉପକୂଳବର୍ତ୍ତୀ ଅଞ୍ଚଳରେ ଆମର ଚାଷୀ ଭାଇ ଭଉଣୀ ମାନେ ପ୍ରାୟତଃ ଚିନାବାଦାମ ଚାଷ କରୁଛନ୍ତି ଏବଂ ଚିନାବାଦାମ ଚାଷର ଚାହିଦା ମଧ୍ୟ ବହୁତ ଅଧିକ ରହିଛି। ତେବେ ଏସବୁର ଯତ୍ନ କିଭଳି ଭାବରେ
0: ଯେହେତୁ ବର୍ତ୍ତମାନ ଆମେ ବର୍ଷା ପାଣିକୁ ବହୁଳ ପରିମାଣରେ ପାଉଛେ, ତେଣୁ ମାଟି ସାଧାରଣତଃ ଫସଫସିଆ ହୋଇ ରହିଥିବ, ଯାହାକି ଚିନାବାଦାମ ଫସଲ ପାଇଁ ଅତ୍ୟନ୍ତ ଭାବରେ ଉପଯୁକ୍ତ। ଏବଂ ଆମ ଉପକୂଳବର୍ତ୍ତୀ ଅଞ୍ଚଳର ଚାଷୀ ଭାଇ ଭଉଣୀ ମାନଙ୍କୁ ଆମେ ଗୋଟିଏ କିସମ କହିବା, ଯଥା ଧରଣୀ, ଯୋଉଟାକି ଅଧିକ ଅମଳ ଦେଇଥାଏ ଉପକୂଳବର୍ତ୍ତୀ ଅଞ୍ଚଳ ମାନଙ୍କରେ। ଏବଂ ସେହି ଜମିଟିକୁ ସାଧାରଣତଃ ଚାଷ କରିସାରିବା ପରେ ଯେତେବେଳେ ଚିନାବାଦାମଟିକୁ ଲଗେଇବେ, ତାର 15-20 ଦିନ ପରେ ତାର ଭିତରେ ଫଳ ଫଳିବା ଆରମ୍ଭ ହୋଇଯାଇଥିବ, ଯାହାପରେ କି ସେମାନେ ଆଉ ବିଲ ଭିତରେ କିଛି ବି କୃଷି କାର୍ଯ୍ୟ ନ କରିବା ଉଚିତ। ନହେଲେ ସେ ଯୋଉ ଫଳଟି, ସାଧାରଣତଃ ଆମେ ଜାଣିଛେ ଚିନାବାଦାମର ଫଳଟି ମାଟି ଭିତରେ ଫଳିଥାଏ, ଯଦି କିଛି କୃଷି କାର୍ଯ୍ୟ ସେ ଭିତରେ ସେମାନେ କରୁଛନ୍ତି, ତାହେଲେ ସେଇଟା ନଷ୍ଟ ହୋଇଯିବାର ବହୁତ ସମ୍ଭାବନା ରହିଛି।
1: ଆଚ୍ଛା, ତେବେ ସାର୍, ଇଏ ତ ଆପଣ ଚିନାବାଦାମ ଫସଲ କଥା କହିଲେ, କିନ୍ତୁ ଏବେ ଖାସ କରିକି ଆମେ ଆଲୋଚନା କରିବା ଯୋଉଟାକି ବର୍ଷା ସମୟ ଆସିଗଲାଣି, ପନିପରିବା ଚାଷ। ଆମର ଚାଷୀ ଭାଇ ଭଉଣୀ ମାନେ ଏଥିପ୍ରତି କଣ ସବୁ ଯତ୍ନବାନ ହେବା ଦରକାର, ତା ସାଙ୍ଗରେ ଆମର ପନିପରିବା ଚାଷରେ ବର୍ଷା ସମୟରେ କୋଉ କୋଉ ପନିପରିବା ଅଧିକ ମାତ୍ରାରେ ହେଉଛି ସେ ବିଷୟରେ ଟିକେ କୁହନ୍ତୁ।
0: ଆଜ୍ଞା, ଆମେ ଜାଣିଛେ ଯେ ଯୋଉ ଖରିଫ ଋତୁ ବା ଯୋଉ ବର୍ଷା ପାଇଲା ପରେ ଚାଷୀ ଭାଇ ଭଉଣୀ ସାଧାରଣତଃ କିଛି ଜାଗାରେ ପରିବା ଚାଷ ମଧ୍ୟ କରନ୍ତି, ଯଥା ଭେଣ୍ଡି, କାକୁଡ଼ି, କିଛି ଲଟା ଜାତୀୟ ଫସଲ। ଏବଂ ଏହି ଭେଣ୍ଡିଟିକୁ ସାଧାରଣତଃ ଆମର ମାର୍କେଟରେ ବହୁତ ବର୍ତ୍ତମାନ ସମୟରେ ଟିକେ ଚାହିଦା ରହିଛି, ଯେଉଁଥିପାଇଁ କି ଆମେ କହିବା ଯେ ତାର କିଛି ଉନ୍ନତ କିସମ ଚାଷୀ ଭାଇ ଭଉଣୀ ମାନଙ୍କୁ କହିବା, ଯେମିତିକି ରାଧିକା, ଯେଉଁଟାକି ଆମର 40-45 ଦିନ ଭିତରେ ତାର ଅମଳ ଦେଇଦେବ। ଆଉ କିଛି ଅଛି ମାହିକୋ କମ୍ପାନୀର କିଛି ସିଡ୍, ଯେଉଁଟା ହାଇବ୍ରିଡ୍ ସିଡ୍ କହୁଛେ ଆମେ, ସେସବୁକୁ ଚାଷୀ ଭାଇ ଭଉଣୀ ମାନେ ବ୍ୟବହାର କରିବା ଉଚିତ। ଏବଂ ଆଉ ଭେଣ୍ଡିରେ ସାଧାରଣତଃ ଗୋଟେ ରୋଗ ପୋକର ବହୁଳ ପରିମାଣରେ ଉପଦ୍ରବ ଦେଖାଦେଇଛି, ଯାହାକି କହୁଛେ ଆମେ ସାହେବ ରୋଗ। ଏବଂ ଏଇ ଯୋଉ ଭେରାଇଟିଟି ମୁଁ କହିଲି ଯେ ଯୋଉ ମାହିକୋ କମ୍ପାନୀର ମାହି 28, ସେଇଟା ସାଧାରଣତଃ ଏହି ସାହେବ ରୋଗର ପ୍ରତିକାର ପାଇଁ ସେଇ କିସମଟି ଉପଯୁକ୍ତ। ଆଉ ଯୋଉଟା କହୁଛେ ଆମେ ଯେମିତି କାକୁଡ଼ି କିମ୍ବା କିଛି ଲଟା ଜାତୀୟ ଫସଲ ପନିପରିବା ଚାଷ ମଧ୍ୟ ଚାଷୀ ଭାଇ ଭଉଣୀ କରୁଛନ୍ତି, ତା ପାଇଁ ଉନ୍ନତ କିସମ ହେଉଛି ଆମର ଗୋଟେ ଅଛି ଭିଏନ୍ଆର୍ ସିଡ୍ କମ୍ପାନୀର କ୍ରିସ୍, ଯୋଉଥିରେ କି ସେଟା ଆମର ପ୍ରଥମ ଅମଳଟିକୁ ଆମେ 40-45 ଦିନ ଭିତରେ ପାଇଯିବା, ଏବଂ ତାହାର ଗୋଟେ ଫଳର ଓଜନ ପାଖାପାଖି 150-200 ଗ୍ରାମ ରହିଥିବ। ଏବଂ କିଛି ଯଦି ଲଟା ଜାତୀୟ ଫସଲ ଚାଷୀ ଭାଇ ଭଉଣୀ ନିଜ ବାଡ଼ି ବଗିଚାରେ କିମ୍ବା କୌଣସି ଜାଗାରେ କରୁଛନ୍ତି, ଯଥା କଲରାରେ ତାର ବିଭିନ୍ନ ଯୋଉ ଆମର ବର୍ତ୍ତମାନ ସମୟର ଉନ୍ନତ କିସମଟି ରହିଛି, ଯଥା ଅଭିଷେକ, ଯୋଉଟାକି ଆମର ସାଧାରଣତଃ 55-60 ଦିନ ଭିତରେ ତାର ପ୍ରଥମ ଅମଳଟି ଦେଇଥାଏ। ଆଉ ରହିଛି ଲାଉ, ଯୋଉଟାକି ଆମର କହୁଛେ ଆମେ ଶୁଭାଙ୍ଗୀ, ଯୋଉ କିସମ ଆମ ଉପକୂଳବର୍ତ୍ତୀ ଅଞ୍ଚଳ ମାନଙ୍କ ପାଇଁ ଉପଯୁକ୍ତ। ଆଉ ଜହ୍ନି କିମ୍ବା ଟମାଟୋ, ଜହ୍ନିର ଉନ୍ନତ କିସମଟି ହେଉଛି ଆରତି, ଏବଂ ଆଉ ଟମାଟୋର ଉନ୍ନତ କିସମଟି ହେଉଛି ସାହ, ଯୋଉଟାକି ବର୍ତ୍ତମାନ ସମୟରେ ବହୁଳ ପରିମାଣରେ ମାର୍କେଟରେ ଉପଲବ୍ଧି ଅଛି, ଯାହାକୁ ଚାଷୀ ଭାଇ ଭଉଣୀ ମାନେ ନେଇ ଏଥିରୁ ଅଧିକ ଅମଳ କରି ତାର ଲାଭାନ୍ୱିତ ହୋଇପାରିବେ।
1: ଆଜ୍ଞା, ତେବେ ସାର୍, ଆପଣ ତ ବିଭିନ୍ନ ପ୍ରକାର ପନିପରିବା ଚାଷ ସମ୍ପର୍କରେ କହିଲେ, କିନ୍ତୁ ଏଇଠି ଗୋଟେ ଜିନିଷ କହିବାକୁ ଚାହିଁବି ଯେ ଆମର ଚାଷୀ ଭାଇ ଭଉଣୀ ମାନେ ବର୍ଷକ 12 ମାସ ପର୍ଯ୍ୟନ୍ତ ଗୋପାଳନ ଚାଷ କରିଥାନ୍ତି। ସେମାନଙ୍କର ଯତ୍ନ ନେବାଠୁ ଆରମ୍ଭ କରିକି ଆମର ବିଶେଷଜ୍ଞଙ୍କର ପରାମର୍ଶ ନେବା ହଉ, ଖାଦ୍ୟପାନୀୟ ବ୍ୟବସ୍ଥା ହଉ, ସବୁ ପ୍ରକାର ବ୍ୟବସ୍ଥା ସେମାନେ କରିଥାନ୍ତି। କିନ୍ତୁ ଏଇ ମାସରେ, ଖାସ କରିକି ଯଦି ଆମେ ଜୁଲାଇ ମାସ ଦେଖିବା, ଜୁଲାଇ ମାସରେ ସେମାନଙ୍କର ଯତ୍ନର ମାତ୍ରା କେତେ ଅଧିକ ରହିଛି ସେ ବିଷୟରେ କୁହନ୍ତୁ।
0: ଆଜ୍ଞା, ଯେହେତୁ ବର୍ତ୍ତମାନ ବର୍ଷା ଦିନ ଆସିଯାଇଛି, ଖରିଫ ଋତୁ ଆସିଯାଇଛି, ତେଣୁ ଏହି ସମୟରେ ବହୁତ ସମ୍ଭାବନା ଅଛି ଯେ ଯୋଉ ପଶୁମାନଙ୍କର ଇନଫେକ୍ସନ, ବିଭିନ୍ନ ପ୍ରକାର ରୋଗ ପୋକ ଲାଗନ୍ତି ତାଙ୍କ ଦେହରେ, ତେଣୁ ସେହି ଦିଗ ପ୍ରତି ସେମାନେ ଧ୍ୟାନ ଦେବା ଉଚିତ। ଯଥା ଆମେ କହିବା ଯୋଉ ଗାଈ ଆଉ ମଇଁଷି ଚାଷ ଯୋଉମାନେ କରୁଛନ୍ତି, ଯୋଉ ଚାଷୀ ଭାଇ ଭଉଣୀ ରଖିଛନ୍ତି, ତାଙ୍କ ଦେହରେ ବର୍ତ୍ତମାନ ସମୟରେ ଫାଟୁଆ ରୋଗ ଲାଗିବାର ବହୁତ ସମ୍ଭାବନା ରହିଛି, ଯେଉଁଥିପାଇଁ ସେମାନେ ଠିକ୍ ସମୟରେ ତାର ଭ୍ୟାକ୍ସିନ୍ଟି ନେବା ଆବଶ୍ୟକ। କିମ୍ବା ଯଦି ଦେଖୁଛନ୍ତି କୌଣସି ପୋକ ସେଇ ଗାଈ ଦେହରେ ଲାଗିଛି, ସଙ୍ଗେ ସଙ୍ଗେ ସେଇ ପୋକଟିକୁ କାଢି କିମ୍ବା ଭଲସେ ତାକୁ ଗାଧୁଆ ଗାଧି କରି ତାର ଉପଯୁକ୍ତ ଯତ୍ନ ନେବା ଉଚିତ।
1: ଆଚ୍ଛା, ତେବେ ଇଏ ତ ଗଲା ଆପଣ ଗୋପାଳନ ସମ୍ପର୍କରେ କହିଲେ, ଆଉ ଗୋଟେ ମୁଖ୍ୟ ଜିନିଷ ରହିଗଲା ଯେ ଆମ ଚାଷୀ ଭାଇ ଭଉଣୀ ମାନେ କୁକୁଡ଼ା ଚାଷ ଏବଂ ଛେଳି ଚାଷ ମଧ୍ୟ କରୁଛନ୍ତି, ସେମାନଙ୍କର ଯତ୍ନଟା କିଭଳି ଭାବରେ ଅଧିକ ରହିଛି ସେ ବିଷୟରେ କୁହନ୍ତୁ।
0: ଆଜ୍ଞା, ଏହି ବର୍ଷା ଦିନେ ଯୋଉ କୁକୁଡ଼ା ଚାଷ ଯୋଉ ଆମର ସବୁ କରୁଛେ, ଯୋଉ ଆମର ଯୋଉ ପୋଲଟ୍ରି ସେଡ୍ ମାନେ କରୁଛନ୍ତି, ଯୋଉ ବ୍ରଏଲର ଫାର୍ମ ଗୁଡିକ ଆମେ ଦେଖୁଛେ, ତାହାର ଯୋଉ କାନ୍ଥ ଗୁଡିକର ଉଚ୍ଚତା ସେମାନେ ଟିକେ କମ ରଖିଥାନ୍ତି, ଯୋଉଥିପାଇଁ କି ଭିତରେ ପାଣି ବହୁତ ପରିମାଣ

0: ପାଖରେ ବସି କୁକୁଡ଼ା ଚାଷଟିକୁ ନଷ୍ଟ କରିଥାଏ। ତେଣୁ ସାଧାରଣତଃ ସେମାନେ ଏହିପରି ଯତ୍ନ ନେବା ଉଚିତ ଯେ କାନ୍ଥର ଉଚ୍ଚତା 3-4 ଫୁଟ ହାଇଟ୍ ରହିବା ଆବଶ୍ୟକ, ଯେମିତିକି କୁକୁଡ଼ା ଚାଷ ଯେଉଁ ଜାଗାରେ କରୁଛନ୍ତି ସେ ଭିତରକୁ ସିଧାସଳଖ ପାଣି ଯେମିତି ପଶିବନି, ଆଉ ଯଦି ବା ପାଣି ପଶୁଛି ତାହେଲେ ତାର ସାଇଡ଼ରେ ପ୍ରପର ଡ୍ରେନେଜ୍ ଚ୍ୟାନେଲ ମଧ୍ୟ ରହିବା ଆବଶ୍ୟକ, ଯାହାଦ୍ୱାରା କିଛି ରୋଗ ପୋକ ଲାଗିବାର ସମ୍ଭାବନାଟିକୁ ଆମେ କମ୍ କରିପାରିବା। ଆଉ ଏହି ବର୍ଷା ଦିନେ ଆମେ ଦେଖିଛେ ଯେଉଁ ଆମର କୁକୁଡ଼ା ଚାଷରେ ବା ଯେଉଁ ବିଭିନ୍ନ ପ୍ରକାର ବ୍ରଏଲର ବିଭିନ୍ନ ପ୍ରଜାତିର ବ୍ରଏଲର ମାନଙ୍କରେ ଗୋଟେ ରାଣୀକ୍ଷେତ ରୋଗ ନାମକ ଗୋଟେ ପରିଲକ୍ଷିତ ହେଇଛି ବହୁତ ପରିମାଣରେ ଆମେ ଦେଖୁଛେ, ଯେଉଁଥିପାଇଁ କି ସେମାନେ ଆମେ ଉପଦେଶ ଦେବା ଯେ ଯେଉଁମାନେ ଚାଷ କରୁଛନ୍ତି କୁକୁଡ଼ା ଚାଷ କରୁଛନ୍ତି ସେମାନେ ଠିକ୍ ସମୟରେ ତାର ଯେଉଁ ଭ୍ୟାକ୍ସିନେସନଟିକୁ ପ୍ରକ୍ରିୟାଟିକୁ ସୁଚାରୁ ରୂପେ କରିବା ଉଚିତ। ଆଉ ଯେଉଁ ଆମେ ଦେଖିଛେ କିଛି ଜାଗାରେ ଉପକୂଳବର୍ତ୍ତୀ ଅଞ୍ଚଳ ହେଉ କିମ୍ବା ଆମର ପାଖ ଜିଲ୍ଲାମାନଙ୍କରେ ହେଉ, ସେଠି ବହୁଳ ପରିମାଣରେ ଛେଳି ଚାଷ ମଧ୍ୟ ଆମେ ଦେଖିବାକୁ ପାଉଛେ। ଏବଂ ଏହି ଛେଳି ଚାଷରେ ଏହି ବର୍ଷା ଦିନେ ପର୍ଟିକୁଲାରଲି ଆମେ କହିବା ଯେ ଯେହେତୁ ସେମାନେ ଅଧିକା ଖାଇ ଦିଅନ୍ତି ତେଣୁ ତାଙ୍କ ଦେହରେ ଗୋଟେ ସଂକ୍ରାମକ ରୋଗ ଦେଖାଯାଇଥାଏ, ଯେଉଁଟା କହୁଛେ ଆମେ ଏଣ୍ଟେରୋଟାକ୍ସେମିଆ ବା ତାହାର ସାଧାରଣତଃ ଚାଷୀ ଭାଇଙ୍କ ଭିତରେ ଏଇଟା ପରିଚିତ। କିଭଳି ନା ଯଦି ଗୋଟେ ଛେଳି ଅଧିକା ଖାଇଦେଉଛି ତାହେଲେ ତାର ଡାଇରିଆ ହେବାର ସମ୍ଭାବନା ଅଛି କିମ୍ବା ଯେଉଁ ପେଟର ଯନ୍ତ୍ରଣା ହେବାର ସମ୍ଭାବନା ଅଛି, ତେଣୁ ଏହିସବୁ ସିମ୍ପଟମ୍ ଦେଖାଦେଲେ ଜାଣିବେ ଯେ ଯେଉଁ ଛେଳିଟି ଅଧିକ ଖାଇଦେଇଛି ଏବଂ ବର୍ତ୍ତମାନ ସମୟରେ ତାର ଯେଉଁ ପେଟ ଭିତରେ ଇନଫେକ୍ସନଟା ଟିକେ ବଢ଼ିପାରିଛି। ଏବଂ ଏହି ସିମ୍ପଟମ୍ ଦେଖା ଯଦି କିଛି ଚାଷୀ ଭାଇ ଡେରି କରିଦିଅନ୍ତି ଇଞ୍ଜେକ୍ସନ ଦେବାରେ କିମ୍ବା ଯେଉଁ ଆମକୁ କହୁଛି ଭ୍ୟାକ୍ସିନ୍ ଦେବାରେ, ତାହେଲେ ଏହିସବୁ ସିମ୍ପଟମ୍ ସାଧାରଣତଃ ତାର ପାରାଲିସିସ୍କୁ ହୋଇଯାଇଥିବ ସେହି ଛେଳି ଗୁଡ଼ିକ, ଏବଂ ପାରାଲିସିସ୍ ପରବର୍ତ୍ତୀ ଅବସ୍ଥାରେ ତାହା ମୃତ୍ୟୁବରଣ ମଧ୍ୟ କରିଥାଏ। ତେଣୁ ଏହିସବୁ ଦିଗ ପ୍ରତି ଧ୍ୟାନ ଦେଇ ସେମାନେ ବର୍ଷକୁ 2 ଥର ଇଞ୍ଜେକ୍ସନ୍ ଦେବା ଆବଶ୍ୟକ, ଏବଂ ଏହି ଇଞ୍ଜେକ୍ସନ୍ ଦେବାର ପ୍ରତି 15 ଦିନରେ ଥରେ ଆଉ ଗୋଟେ ବୁଷ୍ଟର ଡୋଜ୍ ମଧ୍ୟ ଏହି ସାଧାରଣତଃ ବର୍ଷା ଦିନେ ଦେଇଦେବା ଉଚିତ।
1: ଆଚ୍ଛା, ତେବେ ସାର୍ ଏଇଠି କହିବାକୁ ଗଲେ ଆମର ଚାଷୀ ଭାଇ ଭଉଣୀମାନେ ନିହାତି ଭାବରେ ଟୀକାକରଣ କରାଇ ନେବା ଦରକାର ଏବଂ ଆମର ବିଶେଷଜ୍ଞଙ୍କର ପରାମର୍ଶ ମଧ୍ୟ ନିହାତି ଭାବରେ ନେବା ଦରକାର, ଏବଂ ତା ସାଙ୍ଗରେ ଆମର ଡାକ୍ତରଙ୍କୁ ଆଣିକି ସେମାନଙ୍କର ଚିକିତ୍ସା ମଧ୍ୟ ସ୍ୱତନ୍ତ୍ର ଭାବରେ କରାଇ ନେବା ଦରକାର ନୁହେଁ କି?
0: ଏଇ ଯେଉଁ ବର୍ଷା ଦିନଟି ଆମେ ଦେଖୁଛେ ସାଧାରଣତଃ ସବୁ ପ୍ରଜାତିର ପଶୁମାନଙ୍କୁ ସବୁ ଭେରାଇଟିର ପଶୁମାନଙ୍କୁ ଆମେ ବିଭିନ୍ନ ପ୍ରକାର ରୋଗ ପୋକ ଲାଗିଥାଏ, ଯେଉଁଥିପାଇଁ ଚାଷୀ ଭାଇ ସାଧାରଣତଃ ବର୍ଷା ଦିନରେ ଟିକେ ଯତ୍ନବାନ ହେବା ଉଚିତ।
1: ଆଚ୍ଛା, ତେବେ ନିଶ୍ଚିତ ଭାବରେ ଆମର ଚାଷୀ ଭାଇ ଭଉଣୀମାନେ ଏସବୁ ପ୍ରତି ଧ୍ୟାନ ଦେବା ଦରକାର, ଯତ୍ନବାନ ହେବା ଦରକାର, ଯାହାଦ୍ୱାରା କି ସେମାନେ ଆଗକୁ ଆସିପାରିବେ। ତେବେ ସାର୍ ଶେଷରେ ଆମର ଚାଷୀ ଭାଇ ଭଉଣୀମାନଙ୍କୁ ଆପଣ ଅଧିକ କଣ ବାର୍ତ୍ତା ଦେବେ ଏଇ ଜୁଲାଇ ମାସର ଚାଷବାସକୁ ନେଇକି?
0: ଆଜ୍ଞା, ଆମେ ତ ସବୁ ଜିନିଷରେ ଆଲୋଚନା କଲେ, କିନ୍ତୁ ଯଦି କିଛି ସାଧାରଣ ଉପଦେଶ ଦେବା, ଏଇ ଜୁଲାଇ ମାସ ଯେହେତୁ ବର୍ଷାର ପରିମାଣ ହଠାତ୍ କିନା ବୃଦ୍ଧି ପାଇଛି, ଚାଷୀମାନଙ୍କୁ କହିବା ଯେ ଆଉ ଡେରି ନ କରି ସେମାନେ ତାଙ୍କର ତଳି ପ୍ରସ୍ତୁତି ପ୍ରକ୍ରିୟାଟିକୁ ଆରମ୍ଭ କରନ୍ତୁ, ଏବଂ ତାଙ୍କ ମୁଖ୍ୟ ଜମି ଯେଉଁଠି ସେମାନେ ସେ ତଳିଟିକୁ ରହିବେ ସେଠାରେ କେମିତି ପାଣିଟିକୁ ଭଲ ଭାବରେ ରଖିବେ, 5 ସେଣ୍ଟିମିଟର ଉଚ୍ଚତାର ପାଣି କେମିତି ସେ ଭିତରେ ରଖିବେ ତା ପ୍ରତି ଧ୍ୟାନ ଦେବା ଉଚିତ। ଏବଂ ଆଉ ମଧ୍ୟ କହିବା ଯେ ଯେହେତୁ ଦିନକୁ ଦିନ ଏଇ ଯେଉଁ ଆମର ପାଣିପାଗର ପରିସ୍ଥିତି ପ୍ରତିକୂଳ ଅବସ୍ଥାକୁ ଯାଉଛି, ତେଣୁ କେବଳ ଧାନ ଉପରେ ନିର୍ଭର ନ ହେଇ ଅଣଧାନ ଜାତୀୟ ଫସଲକୁ ଧ୍ୟାନ ଦେବା ଉଚିତ, ଏବଂ ଅଣଧାନ ଜାତୀୟ ଫସଲ ଲଗାଇବା ସହିତ କିଛି ମିଶ୍ରିତ କୃଷି, ଯଥା ଆମେ କହିବା ଯେ ପାଣିର ଅଯଥା ଅପଚୟ ନକରି କେମିତି ସେହି ଅଳ୍ପ ପାଣିରୁ ଅଧିକ ଅମଳ କରିପାରିବେ, ସେଥିପାଇଁ ସେମାନେ ମିଶ୍ରିତ କୃଷି ବା ଯେଉଁଟା କହୁଛେ ଆମେ ମିକ୍ସଡ୍ କ୍ରପିଂ ବା ଇଣ୍ଟରକ୍ରପିଂ ଏସବୁ ଜିନିଷ ପ୍ରତି ଧ୍ୟାନ ଦେବେ। ଆମେ କହିବା ଯେ ଯଦି କୌଣସି ଜାଗାରେ ଆମର ଯେଉଁ ସ୍ତ୍ରୀ ଲୋକମାନେ ଚାଷ କାମରେ ଧ୍ୟାନ ଦେଉଛନ୍ତି ବା ନିଜର ମନଧ୍ୟାନ ଦେଇଛନ୍ତି, ସେମାନେ ଧାନ ଚାଷ କିମ୍ବା ଅଲଗା କୌଣସି ଶସ୍ୟ ଜାତୀୟ ଫସଲ ଚାଷ କରିବା ସହିତ ଛତୁ ଚାଷରେ ମଧ୍ୟ ଧ୍ୟାନ ଦେବା ଉଚିତ, କାହିଁକିନା ଛତୁ ଏକ ଲାଭଦାୟକ ଫସଲ ବର୍ତ୍ତମାନ ସମୟରେ। ଏବଂ ଆଉ ଯେଉଁ କହୁଛେ ଆମେ ବର୍ତ୍ତମାନ ଏଇ ଯେଉଁ ବଙ୍ଗୋପସାଗରରେ ଗୋଟେ ଘୂର୍ଣ୍ଣିବଳୟ ସୃଷ୍ଟି ହେଇଛି, ମାଛ ବେପାରୀମାନେ ସେମାନେ ଏଇ ଯେଉଁ ପ୍ରଥମ ସପ୍ତାହଟି ରହିଛି ଜୁଲାଇ ମାସର ସମୁଦ୍ର ଭିତରକୁ ନଯିବା ଉଚିତ।
1: ଆଚ୍ଛା, ତେବେ ଯାହା ହଉ ବହୁତ ଭଲ କଥାଟିଏ କହିଲି ଯେ ଆମର ଚାଷୀ ଭାଇ ଭଉଣୀମାନେ ନିଜର ପ୍ରତ୍ୟେକଟି ଚାଷ କାର୍ଯ୍ୟକୁ ଧ୍ୟାନ ଦେବା ଦରକାର, ଏବଂ ଚାଷୀ ଭାଇ ଭଉଣୀମାନେ ଯଦି ଆପଣଙ୍କର କିଛି ଅସୁବିଧା ରହୁଛି ବା ସମସ୍ୟା ରହୁଛି, ଆମର ବିଶେଷଜ୍ଞ ମହାଶୟ ରହୁଛନ୍ତି, ସେମାନଙ୍କ ପାଖକୁ ଯାଆନ୍ତୁ ଏବଂ ଯାହା ବି କିଛି ସମସ୍ୟା ରହିଛି ସେସବୁ ସମସ୍ୟାର ସମାଧାନ କରନ୍ତୁ। କିନ୍ତୁ ଆପଣ ଯାହା ବି କିଛି ଚାଷ କରୁଛନ୍ତି, ସେ ଗୋପାଳନ ହଉ, କୁକୁଡ଼ା ଚାଷ ହଉ, ଛେଳି ଚାଷ ହଉ, ବା ପନିପରିବା ଚାଷ ହଉ, ବିଭିନ୍ନ ପ୍ରକାର ତୈଳବୀଜ ଜାତୀୟ ଫସଲ ହଉ, କିମ୍ବା ଆମର ଧାନ ଚାଷ ମଧ୍ୟ କହିପାରିବା, ପ୍ରତ୍ୟେକଟି ଜିନିଷରେ ଆପଣଙ୍କୁ ଧ୍ୟାନ ଦେବାକୁ ପଡିବ, ଏବଂ ତା ସହିତ ଆପଣ ପ୍ରତିଦିନ ଚାଷ କ୍ଷେତ୍ରକୁ ଯାଇକି ସର୍ବେକ୍ଷଣ କରିବାକୁ ପଡିବ, ଯାହାଦ୍ୱାରା କି ଚାଷର ଭଲ ମନ୍ଦ ମଧ୍ୟ ଆମେ ଜାଣିପାରିବା, ଏବଂ ସେ ସମୟରେ କୋଉ ପ୍ରକାର ରୋଗ ପୋକ ସମସ୍ୟା ଦେଖାଯାଉଛି ତା ବିଷୟରେ ମଧ୍ୟ ଆମେ ଭଲ ଭାବରେ ଜାଣିପାରିବା, ଏବଂ ଏସବୁର ମଧ୍ୟ ନିଶ୍ଚିତ ଭାବରେ ବିଶେଷଜ୍ଞଙ୍କର ପରାମର୍ଶ ନେଇକି ସବୁ ଜିନିଷକୁ ସମାଧାନ କରିପାରିବା। କିନ୍ତୁ ଆମେ ଯଦି ଉଚିତ ପରିଶ୍ରମ କରିକି ଚାଷ କରିବା, ତେବେ ନିଶ୍ଚିତ ଭାବରେ ଚାଷରେ ଆଗକୁ ଯାଇପାରିବା ଏବଂ ଭଲ ଲାଭ ମଧ୍ୟ

0: ପାଇପାରିବା। ତେବେ ସାର୍ ଯାହା ହଉ, ବହୁତ ଭଲ ଲାଗିଲା ଯେ ଆପଣଙ୍କ ସହିତ ଏ ବିଷୟରେ ଅଧିକ ଆଲୋଚନା କରିକି ଅର୍ଥାତ୍ ଜୁଲାଇ ମାସର ଚାଷବାସ ସମ୍ପର୍କରେ ଆମେ ବହୁତ କିଛି ଜାଣିପାରିଲେ। ସେଥିପାଇଁ ଆପଣଙ୍କୁ ଆମ କାର୍ଯ୍ୟକ୍ରମ ତରଫରୁ ବହୁତ ବହୁତ ଧନ୍ୟବାଦ। ନମସ୍କାର ସାର୍।
1: ଧନ୍ୟବାଦ, ନମସ୍କାର।
2: ଜଗାନା, ଯାହା ହଉ ସୋନାଲି ଅପା, ତମେ ବଢିଆ ଭାବରେ ଆଲୋଚନା କଲ ମହାଶୟଙ୍କ ସହିତ, ଆଉ ଆମର ଚାଷୀ ଭାଇ ଭଉଣୀ ମାନେ ବଢିଆ ଭାବରେ ବୁଝିସାରିଥିବେ, ଆଉ ଯୋଉମାନେ ଆମର ଶୁଣୁଛନ୍ତି ଆମର ଏଇ କାର୍ଯ୍ୟକ୍ରମ, ସମସ୍ତେ ମଧ୍ୟ ବୁଝିସାରିଥିବେ କିଭଳି ଭାବରେ ଜୁଲାଇ ମାସରେ ଚାଷବାସ କରି ଭଲ ଫସଲ ଅମଳ କରିପାରିବେ ଏବଂ ଉପଯୁକ୍ତ ଯତ୍ନ ନେଲେ ସୁଫଳ ପାଇବେ।
0: ଠିକ କଥା କହିଲୁ ବାପ ରାଜୁଆ। ଇଏ ଜଗାନା, ତେମେ ତ କିଛି କହିଲନି।
3: ନିଶ୍ଚିତ ଭାବରେ ଆଲୋଚନାଟି ବହୁତ ଉପଯୋଗୀ ହବ, ଆଉ ଯୋଉମାନେ ଶୁଣିଛନ୍ତି ସେମାନେ ଏଇ ମାସରେ କଣ ସବୁ ଚାଷବାସ କଲେ ଭଲ ହବ ସେଇ ଅନୁସାରେ ଆଗେଇ ଯାଆନ୍ତୁ।
0: ହଁ, ଆଉ ତା ସହିତ ଆମର ଚାଷୀ ଭାଇ ଭଉଣୀ ମାନେ ଏଇ ସବୁ ଚାଷର କିଭଳି ଭାବରେ ଯତ୍ନ ନେଇପାରିବେ, ଆଉ ଯୋଉ କଥାରେ ନାହିଁ ଯତ୍ନ କଲେ ରତ୍ନ ମିଳେ, ତେଣୁକରି ଯଦି ଆମେ ଚାଷବାସର ଯତ୍ନ ଠିକ ଭାବରେ ନବା ନିଶ୍ଚିତ ଭାବରେ ଆମେ ଚାଷରେ ଲାଭ ପାଇପାରିବା ଏବଂ ଅଧିକ ଉନ୍ନତି କରିପାରିବା ଏବଂ ଭଲ ରୋଜଗାର ମଧ୍ୟ କରିପାରିବା, ନୁହେଁ କି? ତାହେଲେ ହଉ, ଏଥର ବିଶେଷଜ୍ଞ ମହାଶୟଙ୍କୁ ଧନ୍ୟବାଦ ଦେଇକି ଇଏ ସରକାରଙ୍କର ଆଉ ଗୋଟିଏ ବିଜ୍ଞାପନ ରହିଛି, ଚାଲ ତାକୁ ଶୁଣି ନବା।
4: ହଉ।

0: ଶ୍ରୋତା ବନ୍ଧୁ, ପ୍ରଚାର କରୁଛୁ ଆଇସିସି T20 ମହିଳା କ୍ରିକେଟ ବିଶ୍ୱକପ 2026ର ଅଫ୍ ଟ୍ୟୁବ୍ କମେଣ୍ଟ୍ରି, ଶୁଣନ୍ତୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।
1: आइए सुने कार्यक्रम हवा महल।